ଆକାଶବାଣୀ ଜୟପୁର। ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ଛଅ ଦିନ 2026 ମସିହା ଜୁନ୍ ମାସର 26 ତାରିଖ। ଆଜି ହେଉଛି ପବିତ୍ର ମହରମ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 PM। ମାଙ୍ଗଳିକ।

ଭକ୍ତର ସେ ଭଗବାନ, ଯୁଗେ ଯୁଗେ ଭକ୍ତ ପାଖରେ ବନ୍ଧା ସେ କାଳିଆ ଠାକୁର। ତାଙ୍କର କୃପା ଲାଭ କଲେ ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ। ସେହି ଭାବମୟ ଠାକୁରଙ୍କୁ ଅନ୍ତରର ସହ ଭକ୍ତିପୂତ ପ୍ରଣାମ କରି ତାଙ୍କର ଭଜନ ଓ ଜଣାଣ ଗାନ କଲେ ସେ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ନେଇ ଜ୍ଞାନ ରୂପକ ଆଲୋକ ନିକଟରେ ପହଞ୍ଚାଇ ଦେବେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନିଜସ୍ୱ ରଚନାରେ ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି।

ଲୀଳାମୟ ଠାକୁର ସେ, ଯଦିଓ ସେ ତାଙ୍କ ଧାମରେ ଥାନ୍ତି ତଥାପି ସେ ସର୍ବବ୍ୟାପକ, ସମସ୍ତଙ୍କଠାରୁ ବଡ଼ ଆଉ ଅନନ୍ୟ। ଭକ୍ତି ଦ୍ୱାରା ସେ ମିଳିଥାନ୍ତି। ହୃଦୟରେ ଭକ୍ତି ଭାବ ରଖି ମନ

ଶରୀରରେ ତାଙ୍କୁ ସ୍ଥାପନ କରି ଅନ୍ତରର ସହ ଆରାଧନା କଲେ ଆମ ଜୀବନରେ ଆସୁଥିବା ସମସ୍ତ ଦୁଃଖ ଆପେ ଆପେ ଦୂର ହୋଇଯିବ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରୀତିନନ୍ଦ ରାଉତରାୟ ଗାଇଛନ୍ତି କ୍ଷୀରୋଚନ୍ଦ୍ର ପୋଥାଲଙ୍କ ରଚନାରୁ।

ଭଗବାନଙ୍କୁ ପାଇବାର ପଥ ଅନେକ। ସେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି। ତାଙ୍କୁ କିହେ

ରାମ କହେ ତ କିଏ କହେ କୃଷ୍ଣ, ଅଲଗା ଅଲଗା ଭାବ ନେଇ ଭକ୍ତର ନିକଟତର ହୋଇଥାନ୍ତି। ତାଙ୍କୁ କିଏ ପ୍ରୀତିରେ ପାଇଥାଏ ତ କିଏ ଭକ୍ତିରେ ପାଇଥାଏ। ମନରେ ପ୍ରୀତି ଥିଲେ, ଭକ୍ତି ଥିଲେ, ଭଜନ ଜଣାଣ ଗାଉଥିଲେ ଆମେ ଖୁବ୍ ସହଜରେ ତାଙ୍କର ନିକଟତର ହୋଇପାରିବା। କାର୍ଯ୍ୟକ୍ରମର ଶେଷରେ ଉପେନ୍ଦ୍ର କୁମାର ମିଶ୍ର ଗାଇଛନ୍ତି ଭ୍ରମରବର ଚଟୋଇଙ୍କ ରଚନାରୁ।

ସେହି ଅଦୃଶ୍ୟ ସତ୍ତା ପରମ ପୁରୁଷ ଜଗତର କର୍ତ୍ତାଙ୍କ ଉପରେ ପୂର୍ଣ୍ଣ ଆଶା ଭରସା ଓ ବିଶ୍ୱାସ ରଖି ସମୟର ପାହାଚରେ ଆଗକୁ ଆଗେଇ ଯିବା। ସେ ଆମକୁ ଏକ ସୁନ୍ଦର ଜଗତର ପଥ ଦେଖାଇଦେବେ। ଶେଷରେ ସମସ୍ତଙ୍କର ମଙ୍ଗଳ କାମନା କରି ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁନନ୍ଦା।

0: ପଟ୍ଟନାୟକ, ଅକ୍ଷୟ ମହାନ୍ତି, ପ୍ରୀତିନନ୍ଦ ରାଉତରାୟ ଏବଂ ଉପେନ୍ଦ୍ର କୁମାର ମିଶ୍ର। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ଅକ୍ଷୟ ମହାନ୍ତି, କ୍ଷୀରଚନ୍ଦ୍ର ପୋଥାଲ ଏବଂ ଭ୍ରମରଭର ଚଟୋଇଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ସ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ସ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 69ତମ ଭାଗ।
1: Episode 59, 5-9।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 69ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ଙ୍କ ସମଗ୍ର ଦର୍ଶନକୁ ତର୍ଜମା କଲେ ଗୋଟିଏ ତଥ୍ୟ ସ୍ପଷ୍ଟ ହୁଏ ଯେ ଏକ ସାଧାରଣ ଅଥଚ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ସିଏ ଗୁରୁତ୍ୱାରୋପ କରୁଥିଲେ। ପ୍ରଶ୍ନଟି ହେଲା, ମଣିଷ କେମିତି ଜୀବନଟି ବଞ୍ଚିବା ଉଚିତ? ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇ ଆସିଲେ ଏହାର ଅର୍ଥ ହେବ ଯେ ମୁଁ କିଭଳି ଜୀବନଟେ ଜିଇଁବି। ଏହି ସରଳ ପ୍ରଶ୍ନରୁ ହିଁ ଆରମ୍ଭ ହୁଏ ନୈତିକତା, ସଦାଚାର, ନୀତିଶାସ୍ତ୍ର, ବିବେକ, ଉତ୍ତମ ଆଚରଣ ଇତ୍ୟାଦି ଅନେକ ପ୍ରସଙ୍ଗ। ଆରିଷ୍ଟୋଟଲ ସଦାଚାର ବା ଭାର୍ଚ୍ୟୁର ମତବାଦ ଉପସ୍ଥାପନ କରିଥିଲେ, ଯାହାକି ଗ୍ରୀକ୍ ସଂସ୍କୃତିର ଏକ ଅଙ୍ଗ ଥିଲା। ତାଙ୍କ ମତରେ ଆଦର୍ଶ ମଣିଷ ହେଉଛି ସିଏ ଯିଏ ମଣିଷ ଜୀବନର ବାସ୍ତବ ଲକ୍ଷ୍ୟରେ ପହଞ୍ଚିପାରେ। ସେଠାରେ ପହଞ୍ଚିବାକୁ ହେଲେ ଏକ ନୀତିନିଷ୍ଠ ଜୀବନଶୈଳୀ ଅତ୍ୟାବଶ୍ୟକ। ଏସବୁରୁ ଜଣାଯାଏ ଯେ ନୀତିବାନ ଜୀବନ ସମ୍ବନ୍ଧରେ ମଣିଷର ଜିଜ୍ଞାସା ଓ ଗୁରୁତ୍ୱ କେତେ ପ୍ରାଚୀନ। କେବଳ ସାଧାରଣ ଜୀବନରେ ନୁହେଁ, ଶାସନ ଦାୟିତ୍ୱରେ ଥିବା ଲୋକଙ୍କ ପାଇଁ ଏହାର ମହତ୍ତ୍ୱ ଆହୁରି ଅଧିକ। ଅର୍ଥଶାସ୍ତ୍ରର ଲେଖକ ମହାନ ରାଷ୍ଟ୍ରନୀତିଜ୍ଞ ଚାଣକ୍ୟଙ୍କ ରଚନାରେ ଏ ସମ୍ବନ୍ଧରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ବିଶ୍ୱବିଖ୍ୟାତ ନାଟ୍ୟକାର ଶେକ୍ସପିୟରଙ୍କର ଐତିହାସିକ ନାଟକ ଜୁଲିୟସ୍ ସିଜରର ସମ୍ରାଟ ସିଜରଙ୍କ ପ୍ରସିଦ୍ଧ ଡାଏଲଗ୍ ହେଲା, ସିଜରଙ୍କ ସ୍ତ୍ରୀ ସନ୍ଦେହର ଉର୍ଦ୍ଧ୍ୱରେ ରହିବା ଜରୁରୀ ଅଟେ। ଅର୍ଥାତ୍ କେବଳ ସମ୍ରାଟ ସଚ୍ଚୋଟ ହେଲେ ଯଥେଷ୍ଟ ନୁହେଁ, ତାଙ୍କ ସ୍ତ୍ରୀ ମଧ୍ୟ ଏତେ ସଚ୍ଚୋଟ ରହିବା ଆବଶ୍ୟକ ଯେ ପ୍ରଜାମାନେ ସନ୍ଦେହ ସୁଦ୍ଧା କରିବା କଥା ନୁହେଁ। ଇତିହାସକୁ ପର୍ଯ୍ୟବେକ୍ଷଣ କଲେ ଦେଖାଯାଏ ଯେଉଁମାନେ ସୁଶାସକ ବୋଲି ଅମର ରହିଛନ୍ତି, ସେମାନଙ୍କ ସମୟରେ ଶାସନତନ୍ତ୍ରରେ ରହିଥିଲା ଉଚ୍ଚ ମୂଲ୍ୟବୋଧ ଏବଂ ନୈତିକତା। ଲୋକଚରିତ୍ରକୁ ଗଭୀର ଭାବେ ପ୍ରଭାବିତ କରିଥାଏ ଶାସକ ବର୍ଗର ଆଚରଣ, ଚରିତ୍ର ଏବଂ ସାଧୁତା। ଚିକିତ୍ସା ବିଜ୍ଞାନରେ ମହର୍ଷି ଚରକଙ୍କ ନାମ ପ୍ରାତଃ ସ୍ମରଣୀୟ ଅଟେ। ତାଙ୍କ ଜୀବନ ବିତିଥିଲା ମଣିଷ କିଭଳି ସୁସ୍ଥ ନିରୋଗ ରହିବ ତାର ଅନୁସନ୍ଧାନରେ। ଏହି ମହାନ ଚିକିତ୍ସା ବିଜ୍ଞାନୀଙ୍କ ଜୀବନର କଥା। ଏକଦା ସେ ଔଷଧୀୟ ବୃକ୍ଷଲତା ସମ୍ବନ୍ଧରେ ଘୁରି ବୁଲୁଥିଲେ ଅରଣ୍ୟ ମଧ୍ୟରେ। ବୁଲୁବୁଲୁ ଗୋଟିଏ ଜାଗାରେ କ୍ଷେତରେ ଫୁଟିଥିବା ଏକ ସୁନ୍ଦର ଫୁଲ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା। ଏହା ପୂର୍ବରୁ ସେ ଅସଂଖ୍ୟ ଫୁଲର ଗୁଣ ଦୋଷର ଅଧ୍ୟୟନ କରିସାରିଥିଲେ। ମାତ୍ର ତାଙ୍କ ଦୃଷ୍ଟି ଆକର୍ଷିତ କରିଥିବା ସେହି ଫୁଲଟି ଥିଲା ନିଆରା। ତା ଭିତରେ ମହର୍ଷି ଦେଖିପାରୁଥିଲେ ଚିକିତ୍ସା ବିଜ୍ଞାନର ନୂତନ ସମ୍ଭାବନା। ସୁତରାଂ ତାହା ନେବା ପାଇଁ ତାଙ୍କର ଅଦମ୍ୟ ଇଚ୍ଛାଜାତ ହେଲା। ମାତ୍ର ତାଙ୍କ ହାତ ଫୁଲ ପାଖକୁ ଯାଉନଥାଏ। ତାଙ୍କ ସହିତ ଯାତ୍ରା କରୁଥିବା ଶିଷ୍ୟ ଗୁରୁଙ୍କ ମନ କଥା ଭଲ ଭାବରେ ବୁଝିପାରି କହିଲେ, ଗୁରୁଦେବ, ଫୁଲଟି ମୁଁ ଛିଣ୍ଡେଇ ନେଉଛି, ଆପଣଙ୍କ ଦୃଷ୍ଟି ଆକର୍ଷଣ କଲାଣି ମାନେ ଏଥିରେ ନିଶ୍ଚୟ ରହିଛି ଅନେକ ସମ୍ଭାବନା। ଶିଷ୍ୟର କଥା ଶୁଣି ଚରକ ଗମ୍ଭୀର ସ୍ୱରରେ କହିଲେ, ଫୁଲ ତ ଦରକାର ନିଶ୍ଚୟ ଔଷଧୀୟ ଗବେଷଣା ନିମନ୍ତେ, ମାତ୍ର ମାଲିକର ବିନା ଅନୁମତିରେ ଫୁଲ ତୋଳିବା ଚୋରି କରିବା ସହିତ ସମାନ, ଏହା କରଣୀୟ ନୁହେଁ। ଶିଷ୍ୟ କହିଲେ, ମାତ୍ର ଗୁରୁଦେବ, କାହାରି ଅନୁମତି ନ ନେଇ ଯେକୌଣସି ଫଳ ପୁଷ୍ପ କୌଣସି ବି ସ୍ଥାନରୁ ଆପଣ ନେଇପାରିବେ ବୋଲି ରାଜା ଘୋଷଣା

ଲୁଚିଛନ୍ତି, କାରଣ ଆପଣଙ୍କ ଉଦ୍ଦେଶ୍ୟ ମହତ୍। କ୍ଷଣଟିଏ ଶିଷ୍ୟକୁ ଚାହିଁ ମହର୍ଷି କହିଲେ, ବତ୍ସ, ରାଜାଜ୍ଞା ଓ ନୈତିକତା ଭିତରେ ପ୍ରଭେଦ ରହିଛି। ଶିଷ୍ୟ ଜାଣିବାକୁ ଚାହିଁଲେ ସେ ପ୍ରଭେଦଟି ପୁଣି କ'ଣ। ତାଙ୍କୁ ବୁଝେଇ ମହର୍ଷି କହିଲେ, ଶୁଣ, ଆଶ୍ରିତମାନଙ୍କ ସମ୍ପତ୍ତିକୁ ଆମେ ମନ ଇଚ୍ଛା ବ୍ୟବହାର କଲେ ଜନସାଧାରଣଙ୍କ ଭିତରେ ଆଦର୍ଶ ସୃଷ୍ଟି ହେବ କେମିତି? ଲୋକାଦର୍ଶର ଜାଗରଣ ପାଇଁ ନୈତିକତା କେବଳ ଶ୍ରେଷ୍ଠ ନୁହେଁ, ଅନିବାର୍ଯ୍ୟ ଅଟେ। ଉଚ୍ଚ ସ୍ଥାନରେ ଥିବା ଲୋକଙ୍କ ଆଚରଣର ସାମାନ୍ୟ ତ୍ରୁଟି ବିଚ୍ୟୁତି ମଧ୍ୟ ସାଧାରଣ ଜନତାଙ୍କ ଉପରେ ଗଭୀର ପ୍ରଭାବ ପକାଏ। ନୈତିକ ଆଚରଣର ମହତ୍ତ୍ୱ ବୁଝାଇବା ପରେ ଶିଷ୍ୟ ସହିତ ମହର୍ଷି ଚରକ ତିନି କୋଶ ବାଟ ଚାଲି ଚାଲି ଯାଇ କ୍ଷେତ ମାଲିକର ଘରେ ପହଞ୍ଚିଲେ। ବିସ୍ମିତ କ୍ଷେତ ମାଲିକ ତାଙ୍କୁ ଖୁସିରେ ଅନୁମତି ପ୍ରଦାନ କଲେ।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଜହ୍ନି ଆମ ସମସ୍ତଙ୍କର ଏକ ଲୋକପ୍ରିୟ ପନିପରିବା, ଯାହା ଓଡ଼ିଶାର ଜଳବାୟୁରେ ବେଶ ଭଲ ଭାବରେ ଚାଷ କରାଯାଏ। ଏହା କେବଳ ସ୍ୱାସ୍ଥ୍ୟକର ନୁହେଁ, ବରଂ ବାଣିଜ୍ୟିକ ଦୃଷ୍ଟିକୋଣରୁ ମଧ୍ୟ ଚାଷୀଙ୍କ ପାଇଁ ଲାଭଜନକ। ଜହ୍ନି ଏକ ଗରମ ଓ ଆର୍ଦ୍ର ଜଳବାୟୁର ଫସଲ। ଏହାର ବୃଦ୍ଧି ପାଇଁ 25 ଡିଗ୍ରୀ ସେଲସିୟସରୁ 35 ଡିଗ୍ରୀ ସେଲସିୟସ ତାପମାତ୍ରା ସବୁଠାରୁ ଉପଯୁକ୍ତ। ଅତ୍ୟଧିକ ଶୀତ ବା କାକର ଏହି ଗଛ ପାଇଁ କ୍ଷତିକାରକ। ନିକିଡ଼ା ଦରସା ବା ବାଲିଆ ଦରସା ମାଟି ଜହ୍ନି ଚାଷ ପାଇଁ ଉତ୍ତମ। ମାଟିର ଅମ୍ଳତା ବା ପିଏଚ୍ 6.0ରୁ 7.0 ମଧ୍ୟରେ ରହିବା ଆବଶ୍ୟକ। ଜଳ ନିଷ୍କାସନର ସୁବିଧା ଥିବା ଜମି ଏଥିପାଇଁ ବହୁତ ଜରୁରୀ। ଜହ୍ନିକୁ ବର୍ଷକୁ 2-3 ଥର ଚାଷ କରାଯାଇପାରିବ, ଯେମିତିକି ଖରିଫ ବା ବର୍ଷାଦିନିଆ ଚାଷ ଜୁନ୍ ଓ ଜୁଲାଇ ମାସରେ, ରବି ଚାଷ ଯାହାକି ଶୀତଦିନରେ ସେପ୍ଟେମ୍ବରରୁ ଅକ୍ଟୋବର ମାସ, ଖରାଦିନିଆ ବା ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ ଆମେ ଏହା କରିପାରିବା। ଉନ୍ନତ କିସମର ବିହନ ବ୍ୟବହାର କଲେ ଅମଳ ଅଧିକ ହୋଇଥାଏ। ଓଡ଼ିଶାରେ ସାଧାରଣତଃ ପୁଷା ନସ୍ତର, ଅର୍କ ସୁମିତ ଏମିତି ଅନେକ ପ୍ରକାରର କିସମ ବ୍ୟବହାର ହେଉଛି। ଚାଷ କରିବା ପୂର୍ବରୁ ଜମି ପ୍ରସ୍ତୁତି ଓ ବିହନ ବୁଣା ସମ୍ପର୍କରେ ମଧ୍ୟ ଆମକୁ ଜାଣିବା ଉଚିତ। ଜମିକୁ 2-3 ଥର ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ କରିବା ଉଚିତ। ଖତ ପ୍ରୟୋଗ, ଯେମିତିକି ଶେଷ ଓଡ଼ ଚାଷ ସମୟରେ 1 ପ୍ରତି 8-10 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରିବା ଆବଶ୍ୟକ। ବୁଣିବା ପ୍ରଣାଳୀ, ଧାଡ଼ିକୁ ଧାଡ଼ି 2 ମିଟର ଓ ଗଛକୁ ଗଛ 80 ସେଣ୍ଟିମିଟର ବ୍ୟବଧାନ ରଖିବା ଉଚିତ। ଗୋଟିଏ ସ୍ଥାନରେ 2-3 ବିହନ 2 ସେଣ୍ଟିମିଟର ଗଭୀରରେ ପୋତିବା ଆବଶ୍ୟକ। ବର୍ଷାଦିନେ ହିଡ଼ କରି ଗଛ ଲଗାଇଲେ ଜଳବନ୍ଦୀ ସମସ୍ୟା ରହେ ନାହିଁ। ଜହ୍ନି ଗଛରେ ସନ୍ତୁଳିତ ସାର ପ୍ରୟୋଗ କଲେ ଫଳର ଆକାର ଓ ସଂଖ୍ୟା ବୃଦ୍ଧି ପାଏ, ଯେମିତିକି ରାସାୟନିକ ସାର 1 ପିଛା 40 କିଲୋଗ୍ରାମ ସବୁଜ ସାର ବା ନାଇଟ୍ରୋଜେନ, 20 କିଲୋଗ୍ରାମ ଫସ୍ଫରସ୍ ଓ 20 କିଲୋଗ୍ରାମ ପଟାସ ଆବଶ୍ୟକ। ଅଧା ସବୁଜ ସାର ଓ ସମ୍ପୂର୍ଣ୍ଣ ଫସ୍ଫରସ୍ ପଟାସ ଲଗାଇବା ସମୟରେ ଦେବା, ବାକି ଅଧା ସବୁଜ ସାର ଗଛରେ ଫୁଲ ଆସିବା ବେଳେ ପ୍ରୟୋଗ କରିବା ଉଚିତ। ଖରାଦିନରେ ଜଳସେଚନର ବ୍ୟବସ୍ଥା 5-7 ଦିନ ବ୍ୟବଧାନରେ କରିବା ଆବଶ୍ୟକ। ଆଉ ଯଦି ବର୍ଷାଦିନିଆ ଚାଷ, ତାହେଲେ ବର୍ଷାଦିନେ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଜହ୍ନି ଏକ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ମାଡ଼ିବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ, ନଚେତ୍ ଫସଲ ହାନି ହେବାର ଅଧିକ ସମ୍ଭାବନା ରହିଛି। ସେଥିପାଇଁ ଆମେ ମାଢ଼ା ବ୍ୟବସ୍ଥା କରିବା ଆବଶ୍ୟକ, ଯେମିତିକି ବାଉଁଶ ବା ଜାଲ ବ୍ୟବହାର କରି ମାସା ବା ଟ୍ରେଲିସ୍ ପ୍ରସ୍ତୁତ କଲେ ଫଳଗୁଡ଼ିକ ଝୁଲି ରହିବ। ଏହାଦ୍ୱାରା ଫଳ ସିଧା ହୁଏ, ପଚେ ନାହିଁ ଏବଂ ଅମଳ ମଧ୍ୟ ସହଜ ହୋଇଥାଏ। ଆଉ ଗଛ ଛୋଟ ଥିବାବେଳେ ନିୟମିତ ଘାସ ବାଛିବା ଉଚିତ। ଜହ୍ନିରେ ସାଧାରଣତଃ ଫଳମାଛି, ଚଉ ପୋକ ଏବଂ ଲାଲ ପୋକର ପ୍ରାଦୁର୍ଭାବ ଦେଖାଯାଏ। ଫଳମାଛି ପାଇଁ ଫେରମାନ ଟ୍ରାପ୍ ବ୍ୟବହାର କରିବା ସବୁଠୁ ଭଲ। ତା ସହିତ ପତ୍ରରେ ଧଳାଗୁଣ୍ଡ ଦେଖାଗଲେ ସଲଫର ଜାତୀୟ ଔଷଧ ସ୍ପ୍ରେ କରିଲେ ଭଲ। ବିହନ ବୁଣିବାର 60-70 ଦିନ ପରେ ଜହ୍ନି ଅମଳକ୍ଷମ ହୋଇଥାଏ। ଫଳଗୁଡ଼ିକ କଅଁଳ ଥିବା ଅବସ୍ଥାରେ ହିଁ ତଳିବା ଉଚିତ, ନଚେତ୍ ଏହା ଭିତରେ ଶିରା ବା ତନ୍ତୁ ବଢ଼ିଯାଏ। ସ୍ୱାସ୍ଥ୍ୟ ଉପକାରିତା ଦେଖିଲେ ଜହ୍ନିରେ ଭରପୁର ମାତ୍ରାରେ

0: ଭିଟାମିନ୍ ସି, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ। ଏହା ରକ୍ତ ପରିଷ୍କାର କରିବାରେ ଓ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଜହ୍ନି ଚାଷ ଓଡ଼ିଶାର ଚାଷୀ ଭାଇଙ୍କ ପାଇଁ ଏକ ସ୍ୱଳ୍ପକାଳୀନ ଓ ଲାଭଦାୟକ ବ୍ୟବସାୟ। ବୈଜ୍ଞାନିକ ପ୍ରଣାଳୀ ଓ ଉପଯୁକ୍ତ ମାଡ଼ା ବ୍ୟବସ୍ଥା ଗ୍ରହଣ କଲେ ଜଣେ ଚାଷୀ ଏଥିରୁ ବେଶ୍ ଭଲ ଦୁଇ ପଇସା ରୋଜଗାର କରିପାରିବ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ।

0: ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି। ଆଜି ଏଥିରେ ଭୂମିଆ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ରୁକ୍ମଣୀ ପୂଜାରୀ ଏବଂ ସାଥୀମାନେ।
1: ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଭୂମିଆ ସମ୍ପ୍ରଦାୟର ଗୀତ। ପ୍ରଥମେ ଭୂମିଆ ଭାଇ ଭଉଣୀମାନଙ୍କର ଗୋଟିଏ ଚୈତ ପର୍ବ ଗୀତ ଶୁଣନ୍ତୁ। ଏ ଗୀତଟିକୁ ପରିବେଷଣ କରିଛନ୍ତି ମାଲକାନଗିରି ଜିଲ୍ଲାର ମେଣ୍ଡୁକୁଲି ଗ୍ରାମର ରୁକ୍ମିଣୀ ପୂଜାରୀ ଏବଂ ସାଥୀ।

ଏଥର ଆସନ୍ତୁ ଶୁଣିବା ଭୂମିଆ ଭାଇ ଭଉଣୀମାନଙ୍କର ଛୁଆର ନା ଧରାଣୀ ସମୟର ଗୀତ। ପରିବେଷଣ କରିଛନ୍ତି ରୁକ୍ମିଣୀ ପୂଜାରୀ ଏବଂ ସାଥୀ।

0: ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି। ଆଜି ଏଥିରେ ଭୂମିଆ ସମ୍ପ୍ରଦାୟର ଗୀତ ପରିବେଷଣ କଲେ ରୁକ୍ମିଣୀ ପୂଜାରୀ ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी संप्रति वार्ता।

କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ବନ୍ୟ ବିଭାଗ ବର୍ଣ୍ଣାଳୀ କ୍ରମରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ନିଶାମୁକ୍ତ ସମାଜ ଗଠନ, ସ୍ୱପ୍ନ ନା ବାସ୍ତବତା। ସକାଳ 8:30 ପ୍ରଚାର କରିବ ଭଜନ, ଆଧୁନିକ ଗୀତ ଏବଂ ପଲ୍ଲୀ ଗୀତ। ଶିଳ୍ପୀ ହେଲେ ବୃନ୍ଦାବନ ଖଣ୍ଡୁଆଳ। ସକାଳ 8:45 ପ୍ରଚାର କରିବ ଭଜନ ଏବଂ ପଲ୍ଲୀ ଗୀତ। ଶିଳ୍ପୀ ହେଲେ ଭାସ୍କର ଚନ୍ଦ୍ର ବେହେରା। ଦିନ 11:00 ଲୋକନାଟକ କ୍ରମରେ ପ୍ରଚାର କରିବୁ ଚଣ୍ଡୀ ବିଜୟ, ରଚନା ନବକିଶୋର ପାତ୍ର, ପ୍ରଯୋଜନା ଉଦୟ ଶଙ୍କର ଜାନି, ସଙ୍ଗୀତ ନିହାର ରଞ୍ଜନ ମହାନ୍ତି, ସହଯୋଗିତା ଅମିତା ଦାସ ଏବଂ ଅନନ୍ତ ଚରଣ ଜେନା। ଭକ୍ତିଗୀତ ପ୍ରଚାର କରିବୁ ଦିନ 11:50। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଦିନ 1:05 ପ୍ରଚାର କରିବୁ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ। ଦିନ 1:20 ପ୍ରଚାର କରିବୁ କିଛି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ନନ୍ଦିତା ଭଞ୍ଜ, ମହମ୍ମଦ ଅଜିଜ, କୁମାର ସାନୁ, ନିବେଦିତା ଏବଂ ସୋତାଲିନା। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହଲୋ ଗୁଞ୍ଜନ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ନିଶା ନିବାରଣ ସୁସ୍ଥ ଜୀବନ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30, ଏଥିରେ ଆଲୋଚନାରେ ଶୁଣିବେ ରୁଆ ଧାନ ଥୁଆ ସମ୍ପର୍କରେ। ରାତି 8:00 ପ୍ରଚାର କରିବୁ କିଛି ଭଜନ ଏବଂ ଆଧୁନିକ ଗୀତ, ଶିଳ୍ପୀ ହେଲେ ଉମା ମାହେଶ୍ୱରୀ ପଟ୍ଟନାୟକ। ରାତି 8:15 ପ୍ରଚାର କରିବୁ ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ, ଶିଳ୍ପୀମାନେ ହେଲେ ବିରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର, ଗୀତ ରଚନା ବାବାଜୀ ଚରଣ ଜେନା, ସଙ୍ଗୀତ ନିହାର ରଞ୍ଜନ ମହାନ୍ତି। ରାତି 9:30 ପ୍ରଚାର କରିବୁ ନାଟକ ଯୁଗ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 10:00। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05 ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15 ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ପହିଲାରୁ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା 3,33,7,545 ଜଣ ଭୋଟର ପରିଗଣନା ଫର୍ମ ପାଇଛନ୍ତି। ସେମାନଙ୍କ ମଧ୍ୟରୁ 3,13,42,000 ଅଧିକ ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଘଟୁଥିବା ମୃତ୍ୟୁ ଏବଂ ଆର୍ଥିକ ଅନିୟମିତତା ଭଳି ପ୍ରସଙ୍ଗକୁ ନେଇ ସମସ୍ତ ନିଶା ନିବାରଣ କେନ୍ଦ୍ରର ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି। ଆସନ୍ତା 7 ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,503 ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରକରଣ କରାଯାଇଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାଷନ କହିଛନ୍ତି। ଜିଲ୍ଲାର ମୋଟ 80% ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ହୋଇଥିବାରୁ ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ଘର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଜି ରାତି 11:00 ଭୁବନେଶ୍ୱରରୁ ଛାଡ଼ିବାକୁ ଥିବାବେଳେ ଜୁନ୍ 28 ତାରିଖ ସକାଳ 9:00 ପହଞ୍ଚବ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମୋବାଇଲ୍ ଫୋନ୍ ଅଙ୍ଗନୱାଡ଼ି କର୍ମୀଙ୍କୁ ବଣ୍ଟନ କରାଯାଇଥିଲା। କୋରାପୁଟ ସହରସ୍ଥିତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ସରକାରଙ୍କର ନୋଡାଲ ସଚିବ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମନୋଜ ସତୱାନ ମହାଜନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ଭନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ୱଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର କିଶୋର ନ୍ୟାୟ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଅନ୍ତଃରାଜ୍ୟ ଆଥ୍ଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଓଡ଼ିଶାର ଅନିମେଶ କୋଜୁର ପୁରୁଷ 200 ମିଟରରେ ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନିମେଶ 20.74 ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି। ମହିଳା 100 ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ ଡେକାଥଲନ୍ରେ ଓଡ଼ିଶାର ଜାସ୍ପିର ନାୟକ 7131

0: ସହ ତୃତୀୟ ସ୍ଥାନରେ ରହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32। ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ପେଟରେ ଘା ହେବାର କାରଣ ଓ ପ୍ରତିକାର। ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
1: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟନଳୀ ବୁଝିଥାଉ। ଏହି ଖାଦ୍ୟନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ୍ ବା ଖାଦ୍ୟନଳୀ, ପାକସ୍ଥଳୀ ବା ଷ୍ଟୋମାକ୍, କ୍ଷୁଦ୍ରାନ୍ତ ବା ସ୍ମଲ୍ ଇଣ୍ଟେଷ୍ଟିନ୍, ବୃହଦାନ୍ତ ବା ଲାର୍ଜ ଇଣ୍ଟେଷ୍ଟିନ୍ ଓ ଶେଷରେ ତାହା ମରଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ ଅର୍ଗାନ୍ ବା ଯନ୍ତ୍ର ରହିଛି। ଉଦାହରଣ ସ୍ୱରୂପ ଲିଭର ବା ଯକୃତ, ବ୍ରୁକକ୍ ବା କିଡ୍ନୀ, ଅଗ୍ନ୍ୟାଶୟ ବା ପେନକ୍ରିଆସ୍, ପ୍ଲିହା ବା ସ୍ପ୍ଲିନ୍, ଲିମ୍ଫନୋଡ୍, ବିଭିନ୍ନ ରକ୍ତଶିରା ତଥା ଜନନେନ୍ଦ୍ରିୟର ବିଭିନ୍ନ ଅଂଶ ମଧ୍ୟ ରହିଛି। ଏହି ସମସ୍ତ ଅଂଶ ବିଶେଷ ପେଟ ଭିତରେ ଏଭଳି ଭାବରେ ସଜା ହୋଇ ରହିଛି ଯେ ପେଟକୁ ଏକ ବିରାଟ କାରଖାନା ସହିତ ତୁଳନା କରାଯାଇପାରେ। ତେବେ ପେଟର ଘା ଅର୍ଥ କହିଲେ ସାଧାରଣତଃ ଆମେ ଖାଦ୍ୟନଳୀ ଭିତର ଘା, ପାକସ୍ଥଳୀ ଘା ବା ପେପ୍ଟିକ୍ ଅଲସର, କ୍ଷୁଦ୍ରାନ୍ତ ବା ବୃହଦାନ୍ତ ଘା ଯଥା ସ୍ମଲ୍ ଇଣ୍ଟେଷ୍ଟାଇନାଲ ଅଲସର ଓ କଲୋନିଙ୍ଗ ଅଲସର ବୋଲି ବୁଝୁ। ବେଳେବେଳେ ମରଦ୍ୱାର ଭିତରେ ମଧ୍ୟ ଘା ହୁଏ। ଏହି ସମସ୍ତ ଘା ଭିତରେ ସାଧାରଣତଃ ପାକସ୍ଥଳୀ ଘାରେ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ଛୋଟ ଛୋଟ ପିଲାମାନଙ୍କର ଟାଇଫଏଡ୍ ଜ୍ୱର ବା ଟ୍ୟୁବରକ୍ଲୋସିସ୍ ଇତ୍ୟାଦି ହେଲେ କ୍ଷୁଦ୍ରାନ୍ତରେ ଘା ବା ସ୍ମଲ୍ ଇଣ୍ଟେଷ୍ଟାଇନାଲ ଅଲସର ହୋଇଥାଏ। ବୟସ ବ୍ୟକ୍ତିମାନଙ୍କର ସାଧାରଣତଃ ଲାର୍ଜ ଇଣ୍ଟେଷ୍ଟିନ୍ ବା ରେକ୍ଟମ୍ରେ ଘା ହୁଏ। ଏହାକୁ କଲୋନିଙ୍ଗ ଅଲସର ବା ରେକ୍ଟାଲ ଅଲସର କୁହାଯାଏ। ତେବେ ବୟସ ବା ଲିଙ୍ଗ ନିର୍ବିଶେଷରେ ପାକସ୍ଥଳୀରେ ଘା ସାଧାରଣତଃ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ପାକସ୍ଥଳୀରେ ଘା ହେବାର ବିଭିନ୍ନ କାରଣ ରହିଛି। ତିନୋଟି ମୁଖ୍ୟ କାରଣ ହେଲା ହେଲିକୋବ୍ୟାକ୍ଟର ପାଇଲୋରି, ବିଭିନ୍ନ ପ୍ରକାର ପେନ୍ କିଲା ସେବନ ଓ ଜୋଲିଞ୍ଜା ଏଲିସନ୍ ସିଣ୍ଡ୍ରୋମ। 1984 ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁକୁ ଆବିଷ୍କାର କରିଥିଲେ ଓ ଗବେଷଣା ମାଧ୍ୟମରେ ସେମାନେ ଜାଣିପାରିଲେ ଯେ ଏହି ଜୀବାଣୁ ପେଟରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ପେନ୍ କିଲା ସେବନ କଲେ ପେଟ ଭିତରେ ଅମ୍ଳକ୍ଷରଣ ବଢ଼ିଯାଏ ଓ ଘା ସୃଷ୍ଟି କରେ। ଇସୋଫେଗାସରେ ଘା ହେବାର କାରଣ କିନ୍ତୁ ଅଲଗା। ବେଳେବେଳେ ଛୋଟ ଛୋଟ ପିଲାମାନେ ବା ବୟସ ବ୍ୟକ୍ତିମାନେ ଅସାବଧାନତା ବଶତଃ ହେଉ ବା ଦୁର୍ଘଟଣା ହେଉ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଫିନାଇଲ ବା ସଲଫ୍ୟୁରିକ୍ ଏସିଡ୍ ବା ହାଇଡ୍ରୋକ୍ଲୋରିକ୍ ଏସିଡ୍ ଇତ୍ୟାଦି ପିଇ ଦିଅନ୍ତି। ଏହା ପିଇବା ଦ୍ୱାରା ଇସୋଫେଗାସ ବା ଷ୍ଟୋମାକ୍ ଏବଂ କ୍ଷୁଦ୍ରାନ୍ତ ଭିତରେ ଏସିଡ୍ ବା ଆଲକାଲି ଜନିତ ଘା ସୃଷ୍ଟି ହୁଏ। ଏହାକୁ କୁହନ୍ତି କୋରୋସିଭ୍ ଅଲସର। ଏହା ବ୍ୟତୀତ କ୍ୟାନ୍ସର ବା କର୍କଟ ରୋଗ ହେଲେ ପେଟର ଯେକୌଣସି ଅଂଶରେ ମଧ୍ୟ ଘା ହୋଇପାରେ, ଯଥା ଇସୋଫେଜିଆଲ କ୍ୟାନ୍ସର, ଷ୍ଟୋମାକ୍ କ୍ୟାନ୍ସର, କୋଲନ୍ କ୍ୟାନ୍ସର ବା ରେକ୍ଟାଲ କ୍ୟାନ୍ସର ଇତ୍ୟାଦି। ଏହି କର୍କଟ ରୋଗ ପୁଣି ଖାଦ୍ୟନଳୀରୁ ଯାଇ ଦୂର ସ୍ଥାନରେ ଯଥା ଲିଭର, ଫୁସ୍ଫୁସ୍ ଓ ମସ୍ତିଷ୍କରେ ମଧ୍ୟ ଘା ସୃଷ୍ଟି କରେ। ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଘାର ଲକ୍ଷଣ କ'ଣ? ପେଟରେ ଘା ହେଲେ ସାଧାରଣତଃ ଭୋକ ଲାଗେ ନାହିଁ, ପେଟ ବ୍ୟଥା ହୁଏ, ବାନ୍ତି ହୁଏ, ରକ୍ତ ବାନ୍ତି ବା କଳାଝଡ଼ା ହୁଏ। ଆଉ କ୍ୟାନ୍ସର ରୋଗ ହେଲେ ଶରୀରର ବିଭିନ୍ନ ଅଂଶ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମଣିଷକୁ ମୃତ୍ୟୁ ମୁଖରେ ପକାଇ ଦିଏ। ଏହି ରୋଗ ଜାଣିବାର ଏକ ସହଜ ବାଟ ହେଉଛି ଏଣ୍ଡୋସ୍କୋପି ବା କୋଲୋନୋସ୍କୋପି। ଏହା ଏକ ଯନ୍ତ୍ର ଯାହା ମାଧ୍ୟମରେ ଆପଣ ରୋଗ ଜାଣିପାରିବେ ଓ ଚିକିତ୍ସା ମଧ୍ୟ କରିପାରିବେ। ଏଣ୍ଡୋସ୍କୋପି ମାଧ୍ୟମରେ ସେହି ଘାର ବିଭିନ୍ନ ଅଂଶକୁ ନେଇ ମାଇକ୍ରୋସ୍କୋପରେ ମଧ୍ୟ ହିଷ୍ଟୋଲୋଜିକାଲ ଏକ୍ସାମିନେସନ କରିପାରିବେ। ଏହି ସମସ୍ତ ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନୂତନ ଭାବରେ ଖୋଲାଯାଇଥିବା ହେପାଟୋଲୋଜି ବା ଲିଭର ବା ଯକୃତ ରୋଗ ବିଭାଗରେ ରହିଛି। ପ୍ରତିକାର ଭାବରେ କୁହାଯାଇପାରେ ଆପଣ ଖାଦ୍ୟପେୟର ନିୟମତା ଆପଣମାନେ ରକ୍ଷା କରିବେ। ନିରାମିଷ ଖାଦ୍ୟ ଶରୀର ପକ୍ଷରେ ସୁପାଚ୍ୟ, ଆମିଷ ଖାଦ୍ୟ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ବା କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ବେଶୀ ଭାବରେ ହୁଏ। ତେବେ କ୍ୟାନ୍ସର ଘାର ଚିକିତ୍ସା ସାଧାରଣତଃ କଷ୍ଟକର ଓ ବ୍ୟୟବହୁଳ।
0: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ପେଟରେ ଘା ହେବାର କାରଣ ଓ ପ୍ରତିକାର। ଆଲୋଚନା କରିଥିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆ ବିବାଦଜନିତ ଆର୍ଥିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆଇଏମ୍ଏଫ୍ର ମତବ୍ୟକ୍ତ। ଭେନେଜୁଏଲା ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2023 ଓ 2024 ବ୍ୟାଚ୍ର ସାମରିକ ଇଞ୍ଜିନିୟରିଂ ସେବାର ତାଲିମ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଆତ୍ମନିର୍ଭରତା ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଲାଗି ଏକ ରଣନୈତିକ ଆବଶ୍ୟକତାରେ ପରିଣତ ହୋଇଛି। ଆତ୍ମନିର୍ଭର ଦେଶ ବିପର୍ଯ୍ୟୟ ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଇଥାଏ। ଅପରେସନ୍ ସିନ୍ଦୁର ସମୟରେ ଏହା ଅଧିକ ସ୍ୱଷ୍ଟ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ମୁର୍ମୁ ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା କ୍ଷମତା, ଆଧୁନିକ ଜ୍ଞାନକୌଶଳ ତଥା ଘରୋଇ ଶିଳ୍ପ ଭିଭିଭୂମିଗୁଡ଼ିକର କାର୍ଯ୍ୟକ୍ଷମତାର ସଠିକ୍ ପ୍ରସ୍ତୁତି ଓ ରଣନୈତିକ ସମୟୋପଯୋଗୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ସାମରିକ ଇଞ୍ଜିନିୟରିଂ ସେବାର ଅଧିକାରୀମାନେ ଦେଶର ପ୍ରତିରକ୍ଷା ଭିଭିଭୂମିର ମେରୁଦଣ୍ଡକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଥାନ୍ତି। ଏହି ଅଧିକାରୀମାନଙ୍କ ଦକ୍ଷତା, ଉତ୍ସର୍ଗୀକୃତ ସେବା ତଥା କଠିନ ପରିଶ୍ରମ ମାଧ୍ୟମରେ ସମଗ୍ର ସେନାବାହିନୀ ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ସକ୍ଷମ ହୋଇଥାନ୍ତି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏନ୍ସିବିର 2025 ବର୍ଷ ଲାଗି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହିତ ଜାମ୍ମୁ ଓ ଗୌହାଟୀ ଲାଗି ନବନିର୍ମିତ ଏନ୍ସିବି କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଏକ ଅନ୍ଲାଇନ୍ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ, ଯାହା ଅଧୀନରେ ଦେଶବ୍ୟାପୀ ଜବତ ହୋଇଥିବା ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,00,000 କିଲୋଗ୍ରାମରୁ ଉର୍ଦ୍ଧ୍ୱ ନିଶାଦ୍ରବ୍ୟଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଇରାନ ବିବାଦ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ କହିଛି। ଗତକାଲି ଆଇଏମ୍ଏଫ୍ ପକ୍ଷରୁ କରାଯାଇଥିବା ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହାର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବାହ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିଛି ଏବଂ ଘରୋଇ ଚାହିଦା ମଧ୍ୟ ସମାନ୍ତରାଳ ଭାବେ ବଜାୟ ରହିଛି। 2026-27 ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି 6.5% ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧବିରତି ସହିତ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲାଯିବା ଦିଗରେ ନିଆଯାଉଥିବା ପଦକ୍ଷେପ ଯୋଗୁଁ ବିଶ୍ୱସ୍ତରରେ ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଇଏମ୍ଏଫ୍ ଆଶା ବ୍ୟକ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 3 ଦିନିଆ ସେସେଲ୍ସ ଗସ୍ତ କରିବେ। ଏହି ଅବସରରେ ଶ୍ରୀ ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ 2015 ମସିହାରେ ସେସେଲ୍ସ ଗସ୍ତ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ ଦୁଇଟି ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଓ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ତାଜିଆ ଶୋଭାଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ପାଇଛି ବୋଲି ଜାତୀୟ ଆସେମ୍ବିର ସଭାପତି ଜର୍ଜ ରୋଡ୍ରିଗିସ୍ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ସଂଖ୍ୟା 1520କୁ ବୃଦ୍ଧି ପାଇଥିବା ବେଳେ 200 ଜଣ ଭଗ୍ନାବଶେଷ ତଳେ ରହିଯାଇଥିବା ସେ କହିଛନ୍ତି। ଶ୍ରୀ ରୋଡ୍ରିଗିସ୍ କହିଛନ୍ତି, ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ଥିଲା। ଏଥିରେ 2,927 ପରିବାର ନିଜର ବାସଗୃହ ହରାଇଛନ୍ତି। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗିସ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଶ୍ରୀ ରୋଡ୍ରିଗିସ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାତିଲ କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତି ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗିସ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ଭାରତ ଓ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିସ୍ କହିଛନ୍ତି। ସରକାର ପାସ୍ପୋର୍ଟ ଆବେଦନ ଲାଗି ଶୁଳ୍କ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 36 ପୃଷ୍ଠାର ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ପାଇଁ ଏଣିକି 2500 ଟଙ୍କା ଦେବାକୁ ପଡ଼ିବ। ପାସ୍ପୋର୍ଟ ସଂଶୋଧନ ନିୟମ 2026 ଅଧୀନରେ କରାଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ମାସ 1 ତାରିଖରୁ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ନୂତନ ନିୟମ ଅନୁଯାୟୀ ତତ୍କାଳ ଅଧୀନରେ ଏକ ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ଲାଗି 5000 ଟଙ୍କା ଦେବାକୁ ପଡ଼ିବ। ସେହିଭଳି 60 ପୃଷ୍ଠାର ସାଧାରଣ ପାସ୍ପୋର୍ଟ କିମ୍ବା ଏହାର ପୁନଃ ପ୍ରଦାନ ଲାଗି 3500 ଟଙ୍କା ଏବଂ ତତ୍କାଳ ଅଧୀନରେ ଏଥିଲାଗି 6000 ଟଙ୍କା ଏଣିକି ଦେବାକୁ ପଡ଼ିବ। ବର୍ତ୍ତମାନ 36 ପୃଷ୍ଠାର ପାସ୍ପୋର୍ଟ ଲାଗି 1500 ଟଙ୍କା ଏବଂ 60 ପୃଷ୍ଠାର ପାସ୍ପୋର୍ଟ 2000 ଟଙ୍କା ଦେବାକୁ ପଡ଼ୁଛି। ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 6ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଭାରତ ଆୟାରଲାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଚୂଡ଼ାନ୍ତ T20 ମ୍ୟାଚ୍ ଖେଳିବ। ଏହାପରେ ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରିବେ। ସେଠାରେ 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଖେଳାଯିବ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏରେ ଏକ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 5 ୱିକେଟ୍ରେ ପରାସ୍ତ କରିଛି। ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 136 ରନ୍ କରିଥିଲା। 137 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ 16 ଓଭର ଓ 5ଟି ବଲ୍ରେ 5 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶେଫାଲି ବର୍ମା 34ଟି ବଲ୍ରୁ 53 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗ୍ରୁପ୍ ଏ ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସ୍କୁ 88 ରନ୍ରେ ପରାସ୍ତ କରିଛି। ଫିଫା ବିଶ୍ୱକପ୍ରେ ଗତକାଲି ଗ୍ରୁପ୍ ଇର ଏକ ମ୍ୟାଚ୍ରେ ଆଇଭରି କୋଷ୍ଟ କ୍ୟୁରାକାଓକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଇକ୍ୱେଡର ଜର୍ମାନୀକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆ ବିପକ୍ଷରେ 1-0 ଗୋଲ୍ରେ ବିଜୟୀ ହୋଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର 3 ଜଣ ଖେଳାଳି ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ତନ୍ଭି ଶର୍ମା ଜର୍ମାନର ୟୁଭନି ଲିଙ୍କୁ 23-21 ଓ 21-16 ସେଟ୍ରେ ଏବଂ ଦେବିକା ସିହାଗ ପେରୁର ଲୁସିଆ କାଷ୍ଟିଲୋଙ୍କୁ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ଏସ୍ ଦୟାନନ୍ଦଙ୍କୁ 21-14 ପରାସ୍ତ କରିଛନ୍ତି। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ ଟି20 ଆନ୍ତର୍ଜାତିକ

0: ନିଶା, ଏଇ ନିଶାର କରାଳ ଛାୟା ମଣିଷକୁ ସତରେ କେତେବେଳେ କେମିତି କାବୁ କରିଦିଏ। ତାର ହସଖୁସିର ସଂସାରକୁ ନିମିଷକରେ ଧ୍ୱଂସ କରିଦିଏ। ଏଇ ନିଶା ପରା ଯୁବ ସମାଜକୁ ପଥଭ୍ରଷ୍ଟ କରିଦିଏ, ଏଇ ଯୁବ ସମାଜର ସୁନ୍ଦର ଭବିଷ୍ୟତକୁ ନଷ୍ଟ କରିଦିଏ।
1: ନିଶା ନିଶା ନିଶା, ସାମାନ୍ୟ କେତୋଟି ଶବ୍ଦ ହେଲେ ମଧ୍ୟ ଏହି ଶବ୍ଦ ହିଁ ଆଜି ସାରା ପୃଥିବୀକୁ ପଥଭ୍ରଷ୍ଟ କରିଛି।
0: ସୁନ୍ଦର ସଂସାର ନିମିଷକରେ ଭାଙ୍ଗି ଚୁର୍ମାର ହୋଇଯାଉଛି। ହେଲେ କେବେ ନିଶାଗ୍ରସ୍ତ ବ୍ୟକ୍ତିଟିଏ ଭାବୁଛି କି କ'ଣ ତାର ପରିବାରର କଷ୍ଟ? କେବେ ବୁଝିଛି କି ନିଶାଗ୍ରସ୍ତ ବ୍ୟକ୍ତି ନିଜର ତଥା ନିଜ ପରିବାରର ଆଉ ସନ୍ତାନର ବ୍ୟଥାକୁ?
1: ତେଣୁ ତ କେତେ ପରିବାର ଆଜି ଅବେଳରେ ଭାଙ୍ଗିରୁଜି ଚୁର୍ମାର ହୋଇଯାଉଛି। ଆଜି ସଂଯୋଗର ଅଧ୍ୟାୟରେ ନିଶା ସମ୍ପର୍କରେ ଯେହେତୁ ଆରମ୍ଭରୁ ଆମେ କହୁଛୁ, ସେହିଭଳି ଏକ ବିଷୟକୁ ନେଇ ଆମେ ପହଞ୍ଚି ଯାଇଛୁ ଆଜିର ଅଧ୍ୟାୟରେ। ଆଜିର ଉପସ୍ଥାପନାରେ ଆମେ ଦୁହେଁ ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା।

0: ଆଜିର ବିଷୟ ହେଲା ନିଶାମୁକ୍ତ ସମାଜ ସ୍ୱପ୍ନ ନା ବାସ୍ତବତା।
1: ମଣିଷ ଏକ ସାମାଜିକ ପ୍ରାଣୀ। ସମାଜର ଶାନ୍ତି, ଉନ୍ନତି ଏବଂ ସମୃଦ୍ଧି କରିବା ସହିତ ସମାଜ ଗଠନ କରିବା ହେଉଛି ମନୁଷ୍ୟର କର୍ତ୍ତବ୍ୟ।
0: ଯଦି ମନୁଷ୍ୟ ନିଜେ ନିଶାଗ୍ରସ୍ତ ହୁଏ ତେବେ ଉତ୍ତମ ସମାଜ ଗଠନ ହୋଇପାରିବ ତ?
1: ଏ ସମ୍ପର୍କରେ ଆମକୁ କହୁଛନ୍ତି ବିନାଶ କୁମାର ମିଶ୍ର।
2: ଏକ୍ଚୁଆଲି ନିଶାମୁକ୍ତ ହବା ପାଇଁ ପ୍ରଥମେ ବହୁତ କିଛି କରିପାରିବା, ସ୍ୱପ୍ନ ଦେଖିବା। ସ୍ୱପ୍ନ ଦେଖିଲେ ହିଁ ତାହା ବାସ୍ତବରେ ପରିଣତ ହବ। ନିହାତି ଭାବରେ ଆମ ସମସ୍ତଙ୍କୁ ଏ ସମାଜ ପାଇଁ କିଛି ନା କିଛି ଚେଷ୍ଟା କରିବା ପାଇଁ ପଡିବ। ଖାସ କରିକି ଆଜି ବର୍ତ୍ତମାନ କ୍ଷେତ୍ରରେ ଯଦି ଆମେ ଦେଖିବା, ସମାଜରେ ଯୁବପିଢ଼ି ନିଶାଗ୍ରସ୍ତ ଅଛନ୍ତି। ତାର କାରଣ ହଉଛି ସାନବେଳୁ ତାଙ୍କର କୁସଙ୍ଗ ଆଉ ସଂସ୍କାର ବିହୀନ ଜୀବନଶୈଳୀ, ଯାହାକି ବର୍ତ୍ତମାନ ଗୋଟେ ମହାମାରୀର ରୂପ ନେଇଛି ସମାଜରେ। ଏ ପର୍ଯ୍ୟନ୍ତ ଗୋଟିଏ ପିଲାଟି ସେ ସୁସଂସ୍କାରିତ ହେବ ନାହିଁ, ସେ ସଂସ୍କାର ଯଦି ସେ ନ ଶିଖିଲା ତାହେଲେ ତା ଚରିତ୍ର ନିର୍ମାଣ କରିପାରିବ ନାହିଁ। ଆଉ ଯେହେତୁ ସେ ଚରିତ୍ର ନିର୍ମାଣ କରିପାରିବ ନାହିଁ, ସେ ନା ନିଜର ଚିତ୍ର ବଦଳି ପାରିବ ନା ସମାଜର ଚିତ୍ର ବଦଳି ପାରିବ। ତ ପ୍ରଥମେ ସଂସ୍କାରିତ ହେବା ପାଇଁ ପଡିବ, ନିଜର ଚରିତ୍ରକୁ ବନେଇବା ପାଇଁ ପଡିବ। ତା ପାଇଁ ଚେଷ୍ଟା ପ୍ରଚେଷ୍ଟା ନିହାତି ଆବଶ୍ୟକ ରହିଛି। ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ଯାହା ବି କିଛି ରହିଥାଉ ନା କାହିଁକି, ତାକୁ ତାର ମନୋବଳକୁ ଦୃଢ଼ କରିବା ପାଇଁ ପଡିବ। ଏବଂ ବହୁତ ମୋଟିଭେସନର ଆବଶ୍ୟକ ରହିଛି, କାରଣ ଆଜିର ଶିଶୁ ଆଗାମୀ ସମାଜ ପାଇଁ, ଦେଶ ପାଇଁ ଗୋଟେ ଭବିଷ୍ୟତ। ମୁଁ ଅନୁରୋଧ କରିବି ଆବାଳ ବୃଦ୍ଧ ବନିତା ଯୋଉମାନେ ବି ଅଛନ୍ତି, ମୋ ଭଏସ୍ କୁ ଶୁଣିପାରୁଛନ୍ତି, ମୁଁ ଅନୁରୋଧ କରିବି ସମସ୍ତଙ୍କୁ ଆମକୁ ଏକ ହେବାର ଅଛି। ବର୍ତ୍ତମାନ ସମୟ ଚାଲି ଆସିଛି, ଆମେ ସମସ୍ତେ ଏକ ହେଲେ ହିଁ ବହୁତ କିଛି କରିପାରିବା। ଆଉ ସ୍ୱପ୍ନ ଦେଖିବା, ନିଶା ମୁକ୍ତ ଭାରତ ବନେଇବା ପୂର୍ବରୁ ନିଶା ମୁକ୍ତ ପରିବାର ବନେଇବା

ନିଶାମୁକ୍ତ ମୋ ସାହି ବନେଇବା, ନିଶାମୁକ୍ତ ମୋ ଗାଁ ବନେଇବା, ନିଶାମୁକ୍ତ ମୋ ପଞ୍ଚାୟତ ବନେଇବା, ନିଶାମୁକ୍ତ ମୋ ବ୍ଲକ ବନେଇବା, ମୋ ଜିଲ୍ଲା ବନେଇବା, ମୋ ରାଜ୍ୟ ବନେଇବା, ମୋ ଦେଶ ବନେଇବା। ପିତା ମାତାଙ୍କର ରୋଲ ବହୁତ ରହିବା ଦରକାର, କାରଣ ଆଜି ଆମେ ସମସ୍ତେ ଏତେ ଅସ୍ତବ୍ୟସ୍ତ ଜୀବନ ଯାପନ କରୁଛୁ, ତାହା ପ୍ରକୃତରେ ସେଇଟା ହିଁ ମୁଖ୍ୟ କାରଣ ବୋଲି ମୁଁ ଭାବୁଛି। କାରଣ ପିଲାଟି ସ୍କୁଲରେ ଯେତିକି ସମୟ ବା ଶିକ୍ଷାନୁଷ୍ଠାନ ଯେତିକି ସମୟ ଦିଏ, ସମାନ ସମୟ ଘରେ ବି ଦିଏ। ଆଉ ଯଦି ଘରେ ଯଦି ସେ କେବଳ କାନ୍ଥ କବାଟ ଆଉ ଫ୍ୟାନ କୁ ଦେଖିକି ରହିବ, ତାହେଲେ ତ ହବ ନାହିଁ ନା। ନିହାତି ଭାବରେ ଯାହାଙ୍କୁ ଆମେ ଜୀବନ ଭଗବାନ ବୋଲି କହିଥାଉ, ବାପା ମା ଗୁରୁଜନ ରହିଲେ, ସେମାନଙ୍କ ସହିତ ସୁସମ୍ପର୍କ ରହିବା ନିହାତି ଆବଶ୍ୟକ। ଆଉ ସେମାନେ ସର୍ବପ୍ରଥମେ ଯଦି ନିଜର କିଛି କୁଅଭ୍ୟାସ ଅଛି ତାକୁ ପରିତ୍ୟାଗ କରିବା ଦରକାର, ତାହେଲେ ହିଁ ସେ କଥାଟି ବା ତାଙ୍କର ଆଚାର ବିଚାର ବ୍ୟବହାର ପିଲାଙ୍କ ଉପରେ ପ୍ରତିଫଳିତ ହବ। ଯଦି ସେ ନିଜେ ନିଜକୁ ସୁଧାରି ନ ପାରିବେ, ତାହେଲେ ତା ପ୍ରତିଫଳିତ କେବେ ହବ ନାହିଁ। ଆଉ ତା ସହିତ ମୁଁ ଅନୁରୋଧ କରିବି, ଯେତେ ବି ଶିକ୍ଷା ଅନୁଷ୍ଠାନ ଗୁଡିକ ଅଛି, ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି, ସେମାନେ ସାକ୍ଷାତ ଈଶ୍ୱର, ମୁଁ ଅନୁରୋଧ କରିବି ସମସ୍ତଙ୍କୁ, ଖାସ କରିକି ଏଇ ଟିନେଜର ପିଲାମାନଙ୍କୁ, ପ୍ରତ୍ୟେକ କ୍ଷେତ୍ରରେ ଯେମିତି ଆମେ ନିଜ ପିଲାଙ୍କୁ ନିଜ ଘରେ ଆମେ ତାଗିଦ କରୁ, ସେମାନଙ୍କୁ ମଧ୍ୟ ତାଗିଦ କରିବାର ଏବଂ ତାଙ୍କୁ ବୁଝେଇବାର ଗୋଟେ ନିହାତି ଭାବରେ ଦରକାର ରହିଛି। କାରଣ ପିଲାଟି ତ ମା ପେଟରୁ ସେ ଖାଇବା ପୁଡିଆ ଖାଇବା ୟା ନିଶ ଦ୍ରବ୍ୟ ଖାଇବା ସେ ଶିଖିକି ଆସିନଥାଏ, ସେ ସମାଜରୁ ହିଁ ଶିଖେ, ଏ ସାଙ୍ଗସାଥି ସାଇ ପଡ଼ିଶା ପରିବାର ଠାରୁ ହିଁ ଶିଖିଥାଏ। ନିହାତି ଭାବରେ ଆମ ସମସ୍ତଙ୍କୁ ଏକ ହବା ପାଇଁ ପଡିବ, ଆଉ ଗୋଟିଏ ଲକ୍ଷ୍ୟ ରଖିବା ପାଇଁ ପଡିବ ଯେ ନା ମୁଁ ନିଶା ନେବି ନା କାହାକୁ ନିଶା ଗ୍ରସ୍ତ ହବାର ଦେଖିବି। ଯେତେବେଳେ ଏଇ ଚିନ୍ତାଧାରା ନିଜ ଭିତରେ ପ୍ରବେଶ କରିବ, ତାହା ନିହାତି ଭାବରେ ଗୋଟେ ଫୋର୍ସ ହିସାବରେ

0: କଥାରେ ଅଛି, ପାନ ବିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େ ନାହିଁ ଟାଣେ ପଇସା।
1: କେବଳ ପାନ ବିଡ଼ି କାହିଁକି, ପ୍ରତ୍ୟେକ ପ୍ରକାରର ନିଶାଦ୍ରବ୍ୟ ମନୁଷ୍ୟକୁ ବହୁ ଖର୍ଚ୍ଚାନ୍ତ କରିଥାଏ।
0: ନିଶାଗ୍ରସ୍ତ ମନୁଷ୍ୟର ଆର୍ଥିକ ସ୍ଥିତି କ'ଣ ସତରେ ଠିକ୍ ଥାଏ? ନିଶା ଖାଇବା ପାଇଁ ମଣିଷ ପାଗଳ ପ୍ରାୟ ହୋଇଥାଏ।
1: ନିଶାଗ୍ରସ୍ତ ମଣିଷର ମନ ଅସ୍ଥିର ଏବଂ ତାର ଗତିବିଧି ମଧ୍ୟ ଅସ୍ଥିର ହୋଇଥାଏ।
0: ଆଜି ଯେଉଁଠି ଦେଖ ସେଇଠି ନିଶା ନିଶା ନିଶା, ଶାନ୍ତି ଆଜି କେଉଁଠି ଖୋଜିବା?
1: ଆଜିର ସଭ୍ୟତା ଏକ ନିଶାଗ୍ରସ୍ତ ସଭ୍ୟତା କହିଲେ ଅତ୍ୟୁକ୍ତି ହେବ ନାହିଁ।
0: ନିଶାଗ୍ରସ୍ତ ମନୁଷ୍ୟ କି ଦିନ କି ରାତି ସର୍ବଦା ଅସ୍ଥିର ହୋଇ ରହିଥାଏ।
1: ତେବେ ଏଇଠି ପ୍ରଶ୍ନ ଉଠେ, ନିଶାମୁକ୍ତ ସମାଜ ଗଠନ ସ୍ୱପ୍ନ ନା ବାସ୍ତବତା?
2: ମୁଁ ପ୍ରଫେସର ବିକ୍ରମ କିଶୋର ମିଶ୍ର, ମୁଁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗର ମୁଖ୍ୟ। ନିଶାମୁକ୍ତି ସମାଜ ଗଠନ ଏପର୍ଯ୍ୟନ୍ତ ସ୍ୱପ୍ନ ହିଁ ରହିଛି। ସେଟା ସ୍ୱପ୍ନକୁ ସ୍ୱପ୍ନରେ ରଖିବା ନା ବାସ୍ତବତାରେ ରୂପାନ୍ତରିତ କରିବା, ସେଟା ଆମମାନଙ୍କ ହାତରେ ରହିଛି। ବାପା ମାଙ୍କ ହାତରେ, ପରିବାର ହାତରେ, ଗାଁ ହାତରେ, ସହର ହାତରେ ରହିଛି। ଏଇଟା ଗୋଟେ ଲିଗାଲ ପ୍ରୋବ୍ଲେମ ନୁହେଁ, ଏଇଟା ଗୋଟେ ସୋସିଆଲ ପ୍ରୋବ୍ଲେମ। ପରିବାରରେ ବ୍ୟକ୍ତିର ଚରିତ୍ର ଗଠନ ହେଇଥାଏ। ପରିବାର ଗୋଟେ ମଣିଷ ପାଇଁ ପ୍ରଥମ ବିଦ୍ୟାଳୟ, ତେଣୁ ପରିବାରରେ ହିଁ ପିଲାମାନେ ତାଙ୍କର ଆଚାର ବ୍ୟବହାର ଶିଖିଥାନ୍ତି। ଚରିତ୍ର ଗଠନ ପରିବାର ହେଇଥାଏ, ତେଣୁ ଆଚାର ବ୍ୟବହାର ଶିଷ୍ଟାର ଆମେ ପିଲାମାନଙ୍କୁ ଯେମିତି ପରିବାର ଶିଖେଇବା, ତାଙ୍କର ପ୍ରୌଢ ନାଗରିକ ଜୀବନରେ ସେଟା ତାଙ୍କ ବ୍ୟବହାରରେ ପ୍ରତିଫଳିତ ହବ। ଯଦି ଆମ ପିଲାମାନେ ବଡ଼ ହେଲା ପରେ

0: ନିଶାସକ୍ତ ହେଉଛନ୍ତି, ତା ଅର୍ଥ କୋଉଠି ନା କୋଉଠି ଆମ ସାମାଜିକୀକରଣ ପ୍ରକ୍ରିୟାରେ ଅଭାବ ରହିଯାଉଛି। ସାମାଜିକୀକରଣ ପ୍ରକ୍ରିୟା ଯେତେ ମଜବୁତ ରହିବ, ଯେତେ ସୁଦୃଢ଼ ରହିବ, ପିଲାର ଚରିତ୍ର ସେତିକି ମଜବୁତ ରହିବ, ନିଷ୍କଳଙ୍କ ରହିବ। ନିଶାମୁକ୍ତି ସମାଜ ବାସ୍ତବତାରେ ରୂପାନ୍ତରିତ ହେଇପାରିବ ଯଦି ପରିବାର ସ୍ତରରେ ପିଲାମାନଙ୍କର ସାମାଜିକୀକରଣ ପ୍ରକ୍ରିୟାରେ ତାଙ୍କ ଚରିତ୍ର ଗଠନକୁ ବାପା ମା ମାନେ ଗୁରୁତ୍ୱ ଦେବେ, ଧ୍ୟାନ ଦେବେ, ତାହେଲେ ତାହା ହେଇପାରିବ। ଯେମିତି ଆଗରୁ ଆମକୁ କୁହାହଉଥିଲା, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ସେତେବେଳେ କିଛି ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦିଆଯାଉଥିଲା। ବୃତ୍ତିରେ କଣ କରୁଛ, ଅର୍ଥ ଉପାର୍ଜନର ପନ୍ଥା କଣ ତମେ ଗ୍ରହଣ କରିଛ, ସେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତୁମର ଆଚାର କଣ, ବ୍ୟବହାର କଣ, ଶିଷ୍ଟାଚାର କଣ, ଚରିତ୍ର କଣ, ସେଟା ଗୁରୁତ୍ୱପୂର୍ଣ୍ଣ। ପରିବାର ଭିତରେ ଆମେ ଆମ ପିଲାମାନଙ୍କୁ ତାଙ୍କର ବାଲ୍ୟାବସ୍ଥାରୁ ଆରମ୍ଭ କରି ତାଙ୍କର ପ୍ରୌଢ଼ାବସ୍ଥା ପର୍ଯ୍ୟନ୍ତ ତାଙ୍କର ଚରିତ୍ର ଗଠନକୁ ଧ୍ୟାନ ଦେବା, ତାଙ୍କୁ ଠିକ ଭାବରେ ସୁଶାଳୀନ କରେଇବା, ତାହେଲେ ମନକମନ ପିଲାମାନଙ୍କର ଚରିତ୍ର ଠିକ ରାସ୍ତାରେ ରହିବ ଆଉ ସେମାନେ ନିଶାସକ୍ତ ହେବେ ନାହିଁ। ଗୋଟେ ଛୋଟିଆ ଉଦାହରଣ ମୁଁ ଆପଣଙ୍କୁ ଦେବି। ଯଦି ମୁଁ ରାସ୍ତାରେ ବହୁତ ଜୋରରେ ଗାଡି ଚଲଉଛି, ଏଇଟା କେବଳ ଗୋଟେ ଆଇନଗତ ସମସ୍ୟା କହିଲେ ଭୁଲ ହେଇଯିବ। ହୁଏତ ଆମ ପରିବାରରେ ମୁଁ ଠିକରେ ଶିଖି ନାହିଁ ଯେ ରାଜରାସ୍ତାକୁ ସମ୍ମାନ ଦେବା ଏଇଟା ଗୋଟେ ସର୍ବସାଧାରଣ ସମ୍ପତ୍ତି, ତାକୁ ସମ୍ମାନ ଦେବା। ମୁଁ ପରିବାରରେ ମୋତେ ଠିକରେ ଶିଖେଇବାରେ ମୋର ବାପା ମା ବିଫଳ ହେଇଛନ୍ତି। ସଂକଳ୍ପବଦ୍ଧ ହେବେ ଯେ ଆମେ ଯୋଉ ସନ୍ତାନ ଜନ୍ମ କରୁଛୁ, ସୁଲାଳନ ପାଳନ, ତାଙ୍କର ଚରିତ୍ର ଗଠନ କରିବା, ତାଙ୍କୁ ଆଚାର ବ୍ୟବହାର ଶିଷ୍ଟାଚାର ଶିଖେଇବା କେବଳ ଆମର ଦାୟିତ୍ୱ, ପଡିଶା ଘରର ଦାୟିତ୍ୱ ନୁହେଁ। ଯୋଉଦିନ ବାପା ମା ମାନେ ଏତି ଏଇ କଥାରେ ସଂକଳ୍ପ ବଦ୍ଧ ହୋଇଯିବେ, ତାହେଲେ ନିଶାମୁକ୍ତି ସମାଜ ଗଠନ ଏକ ବାସ୍ତବ ରୂପରେ ରୂପାନ୍ତରିତ ହୋଇପାରିବ। ଯେ ମୋ ପିଲାର ଚରିତ୍ର ଗଠନ ମୋ ଦାୟିତ୍ୱ, ଆମ ପରିବାର ଦାୟିତ୍ୱ, ପଡିଶା ଘରର ଦାୟିତ୍ୱ ନୁହେଁ, ବାହାର ଲୋକର ଦାୟିତ୍ୱ ନୁହେଁ, କେବଳ ପୋଲିସର ଦାୟିତ୍ୱ ନୁହେଁ, ଏଇଟା କେବଳ ପରିବାର ହିସାବରେ ଆମେ ଜନ୍ମ ଦେଇଛୁ। ଆମ ଦାୟିତ୍ୱ ଅର୍ଥାତ୍ ଦାୟିତ୍ୱ ଯାର ଦାୟୀ ସିଏ। ଆମ ପିଲାମାନଙ୍କୁ ଆମେ ଠିକ ଭାବରେ ଶିଖେଇବୁ କୋଉଟା ସତ ରାସ୍ତା, କୋଉଟା ଅସତ ରାସ୍ତା, କୋଉଟା ଠିକ କୋଉଟା ଭୁଲ। ଯୋଉଦିନ ଦାୟିତ୍ୱ ବାପା ମା ନେଇଯିବେ, ସେଇଦିନ ସମାଜ ନିଶାମୁକ୍ତ ସୁନିଶ୍ଚିତ ହେବ।
1: ଇଏ କଣ ଚାଲିଛି?

0: ଚାଲିଛି ଭାଇନ, କଣ ଚାଲିଛି?
1: ନିଶାଚର ଠାରୁ ନିଶାଗ୍ରସ୍ତ ମଣିଷ ଅତ୍ୟନ୍ତ ଭୟଙ୍କର। ନିଶାଗ୍ରସ୍ତ ବ୍ୟକ୍ତି ହିତାହିତ ଜ୍ଞାନକୁ ଭୁଲିଯାଇ ସମାଜରେ କେତେ ଯେ ନାରକୀୟ କାଣ୍ଡ କରିବ ସେ ତାହା ଭାବିଲା ବେଳକୁ ଲୋମ ଟାଙ୍କୁରି ଉଠେ।
2: ଯଦି ନିଶା ସମାଜର କ୍ଷତି କରୁଛି, ପରିବାରର କ୍ଷତି କରୁଛି, ନିଜ ସନ୍ତାନ ସନ୍ତତିର ଉଜ୍ଜଳ ଭବିଷ୍ୟତକୁ କ୍ଷତି କରୁଛି, ତେବେ ନିଶା ଗ୍ରହଣ କରିବା ଉଚିତ ନୁହେଁ।
1: ନିଶା ଏକ ଭୟଙ୍କର ରାକ୍ଷସ, ସୁସ୍ଥ ସାମାଜିକ ଜୀବନକୁ ବିଗାଡ଼ିବାରେ ଏହାର ଅଭିଳାଷ।
2: ମାଦକ ଦ୍ରବ୍ୟର ବ୍ୟବହାର ଦ୍ୱାରା ଗମ୍ଭୀର ସାମାଜିକ, ମାନସିକ ଏବଂ ଶାରୀରିକ ସମସ୍ୟା ଦେଖାଇଥାଏ।
1: ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟ ସେବନ କରି ଆଜିକାର ଯୁବପିଢ଼ି ଯେଉଁଭଳି ଭାବେ ସମସ୍ୟା ସୃଷ୍ଟି କରୁଛନ୍ତି, ତାହା ଭାବିଲା ବେଳକୁ ସୁସ୍ଥ ସମାଜ କେବଳ ଆକାଶର କୟାକୁ ଚିଲିକାର ମାଛ ସଦୃଶ ବୋଲି ଜଣାପଡ଼େ।
2: ଏସବୁ ସତ୍ତ୍ୱେ ଯଦି ଦେଖିବା, ନିଶାମୁକ୍ତ ସମାଜଟେ କ'ଣ ଆମେ ଗଠନ କରିପାରିବା ନାହିଁ କି?
3: ମୋ ନାଁ ହେଉଛି ମମତା ମିଶ୍ର। ମୁଁ ଜଣେ ଆର୍ଟ ଅଫ୍ ଲିଭିଂ ଟିଚର ବା ଯୋଗ ଶିକ୍ଷକ ଆର୍ଟ ଅଫ୍ ଲିଭିଂରୁ। ଯଦି ଆମେ କିଛି ପ୍ରୟାସ ନ କରିବା, ଇଏ ସ୍ୱପ୍ନ ହେଇ ରହିଯିବ। ଯଦି ଆମେ ସାମୂହିକ ଭାବେ ଯଦି ପ୍ରୟାସ କରିବା, ତାହେଲେ ଏହା ନିଶ୍ଚୟ ବାସ୍ତବତାରେ ପରିଣତ ହୋଇପାରିବ। ପ୍ରଶାସନ ଆଉ ପ୍ରତ୍ୟେକ ନାଗରିକ ସଚେତନତା ସୃଷ୍ଟି କରନ୍ତି, ତ ଇଏ ନିଶ୍ଚୟ ବା ସଂକଳ୍ପ ନିଅନ୍ତି ନିଶା ଠାରୁ ଦୂରେଇବା ପାଇଁ ଏବଂ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ସହଯୋଗ କରନ୍ତି, ତେବେ ନିଶାମୁକ୍ତ ସମାଜର ସ୍ୱପ୍ନ ନିଶ୍ଚୟ ବାସ୍ତବରେ ପରିଣତ ହୋଇପାରିବ। ପରିବର୍ତ୍ତନ ତ ଆମର ଗୋଟେ ଦିନରେ ଆସେ ନାହିଁ, ଛୋଟ ଛୋଟ ପ୍ରୟାସ ଆମକୁ କରିବାକୁ ପଡିବ ଏକ ବଡ଼ ପରିବର୍ତ୍ତନର ଆରମ୍ଭ। ସେଥିପାଇଁ ଆମେ ସେମାନଙ୍କଠୁ କେମିତି ଦୂରେଇକି ରଖିପାରିବା, ତା ସଂକଳ୍ପ ସେମାନଙ୍କଠୁ

ନେଇପାରିବା, ତେବେ ଯାଇକି ଆମେ ତାଙ୍କୁ ନିଶାରୁ ଆମକୁ କିଛି ସମୟ ତାଙ୍କୁ ସେମାନଙ୍କୁ ବୁଝେଇ ପାରିବା, କହିପାରିବା, ଅଲଗା ରାସ୍ତା ଦେଖେଇ ପାରିବା, ଯେମିତି ଆମେ ଗୋଟେ ଆଧ୍ୟାତ୍ମିକ ରାସ୍ତା ଦେଖେଇକି ମଧ୍ୟ ଆମେ ତାଙ୍କୁ ଦୂରେଇ ପାରୁଛୁ, ବା କିଛି କାମରେ ସେମାନଙ୍କୁ ନିରନ୍ତର ଲଗେଇକି ରଖିବା। ଜଣେ ନିଶାଗ୍ରସ୍ତ ବ୍ୟକ୍ତି ସିଏ ଚାହିଁଲେ ହିଁ ନିଜକୁ ବଦଳେଇ ପାରିବ, ଅନ୍ୟ କେହି ବି ତାକୁ ବଦଳେଇ ପାରିବେନି। ତ ମଣିଷ ଜନ୍ମ ଥରେ ହିଁ ନେଇଥାଏ, ତ ସେ ଜନ୍ମଟାକୁ ତାକୁ ସାର୍ଥକ କରିବା ପାଇଁ ନିଶା ବଦଳରେ ପେଶାକୁ ଆପଣାର କରି ସେ ଯଦି ସେ ପେଶା ଦ୍ଵାରା ନିଜକୁ ପରିବର୍ତ୍ତନ ଆଣିପାରିବ, ତ ନିରନ୍ତର ଲାଗି ରହିବ, ତ ତା ଜୀବନଟା ସାର୍ଥକ ହେଇପାରିବ। ସମାଜ ଗଠନ ମୋ ହାତରେ ବୋଲି ଯଦି ସେ ଭାବି ପାରିବ, ତାହେଲେ ନିହାତି ଭାବରେ ସୁସ୍ଥ ସମାଜରେ ଗଠନ ହେଇପାରିବ। ମା ହଉଛନ୍ତି ଶିଶୁର ପ୍ରଥମ ମାନେ ଜନ୍ମଦାତ୍ରୀ ଆଉ ଶିକ୍ଷୟତ୍ରୀ, ପ୍ରଥମେ ଚେଷ୍ଟା କରିବାର ଅଛି ଯେ କେମିତି ତାକୁ ପରିବର୍ତ୍ତନ କରିପାରିବେ। ମା ହିଁ ନିଜେ ଜାଣିପାରିବେ, ତାଙ୍କର ପ୍ରୟାସରେ ହିଁ ଏହା ସମ୍ଭବ ହେଇପାରିବ। ସମାଜରେ ଯଦି ପ୍ରତ୍ୟେକ ନାଗରିକ ଚାହିଁବା ବା ବ୍ୟକ୍ତି ଚାହିଁବେ ଯେ ସୁସ୍ଥ ସମାଜରେ ଆମେ ତିଆରି କରିବା, ସମାଜର ନିଶାକୁ ହଟେଇବା ପାଇଁ ଚାହିଁବେ, ତେବେ ହିଁ ଯାଇକି ଏହା ସ୍ୱପ୍ନ ନ ହେଇକି ବାସ୍ତବରେ ପରିଣତ

0: ପରିବାର ସମାଜ ତଥା ଦେଶର କ୍ଷତି ଯଦି ହେଉଛି, ନିଶା ହେଉଛି ଏହାର ପ୍ରମୁଖ କାରଣ।
1: ମନୁଷ୍ୟ ଚିନ୍ତାଗ୍ରସ୍ତ ହେଇ ଯଦି ନିଶାକୁ ହିଁ ମୁଖ୍ୟ ମାଧ୍ୟମ ବୋଲି ଧରିନିଏ, ତାହା ବିଲକୁଲ ଠିକ୍ ନୁହେଁ।
0: ସମସ୍ୟା ଯଦି ଆସେ ତାହାର ସମାଧାନ ବି ଅଛି, ତାହା କେବଳ ନିଶାସକ୍ତ ଦ୍ୱାରା ନୁହେଁ, ଶାନ୍ତି ଆମକୁ ଖୋଜିବାକୁ ହେବ।
1: ସମସ୍ୟା ଅଛି ବୋଲି ନିଶା ସେବନ କରି ସେହି ସମସ୍ୟାକୁ ଦୂର କରିବା କେବଳ ଦୁରୁହ ବ୍ୟାପାର।
0: ତେଣୁ ତ ନିଶାମୁକ୍ତ ସମାଜ ଗଠନ କରିବା ପ୍ରତ୍ୟେକଙ୍କର ଏକ ମୁଖ୍ୟ କର୍ତ୍ତବ୍ୟ।
1: ଆମର ଯଦି ସ୍ୱପ୍ନ ଦେଖିବାର ଅଧିକାର ଅଛି, ତେବେ ତାକୁ ବାସ୍ତବତାରେ ପରିଣତ କରିବାର ବି କର୍ତ୍ତବ୍ୟ ରହିଛି।
0: ଏଇଠି କର୍ତ୍ତବ୍ୟ କଥା କହିଲା ବେଳକୁ ସୁସ୍ଥ ତଥା ନିରାମୟ ସମାଜ ଗଠନ କରିବା।
1: ନିଶାଗ୍ରସ୍ତ ଲୋକ ଆର୍ଥିକ ବ୍ୟବସ୍ଥାରେ ଦୁର୍ବଳ ହୋଇଥାଏ,
0: ଅଭାବ ଅନଟନ ଦେଖାଦେଇଥାଏ।
1: ନିଶାଗ୍ରସ୍ତ ଲୋକ କ'ଣ ବା ପରିବାର ଗଠନ କରିବ, ଆଉ ସମାଜ ତାଠାରୁ କ'ଣ ବା ଆଶା ରଖିବ।
0: ଯୁବପିଢ଼ି କଥା ଯଦି କହିବା, ତେବେ ଆଶା ଥାଏ କେତେ, ଆକାଂକ୍ଷା ବି ଥାଏ। ଆଜିର ଯୁବପିଢ଼ି ଦ୍ୱାରା ହିଁ ସୁସ୍ଥ ସମାଜ ଗଠନ ହୋଇପାରିବ। ଯଦି ନିଶାଗ୍ରସ୍ତ ହୁଏ ଏଇ ଯୁବପିଢ଼ି, ତେବେ ସୁସ୍ଥ ସମାଜ ଗଠନ ହୋଇପାରିବ କି?
2: ମୋ ନାଁ ରବୀନ୍ଦ୍ର ପାଟଖଣ୍ଡା, ମୁଁ ରାୟଗଡ଼ାରୁ କହୁଥିଲି। ବାସ୍ତବତା କିଛି ନୁହଁ, କାରଣ ବର୍ତ୍ତମାନ ଯୋଉ ଯୁବପିଢ଼ି ଅଛନ୍ତି ସେମାନେ ନିଶା ପଛରେ ଦୌଡୁଛନ୍ତି। ଆପଣ ଯଦି ଦେଖିବେ ସକାଳୁ କ୍ଷୀର ଦୋକାନରେ ସେତିକି ଭିଡ଼ ନଥିବ, ମଦ ଦୋକାନରେ ସେତିକି ଭିଡ଼ ଥାଏ। ସହରାଞ୍ଚଳରେ ଯୋଉ ମଦ ଦୋକାନ ଯାକ ଗୋଟିଏ ଦୁଇ ଲୋକ ଲାଗି ଭାଗ ନେଇଥିଲା ବେଳେ ଗ୍ରାମାଞ୍ଚଳରେ 80, 75, 70 ଏମିତି ରେଞ୍ଜରେ ବଢିଛି। ତା ଅର୍ଥ ହଉଛି ଗ୍ରାମାଞ୍ଚଳରେ ମଦର ଚାହିଦା ଅଧିକା ଅଛି। ଏଇଗୁଡାକ ଆଉ ଆମେ ଏଇଟା ସ୍ୱପ୍ନ ହିଁ ରହିଗଲା, ଆଉ ଲୋକ ଦେଖିପାରୁନାହାନ୍ତି। ଲୋକଙ୍କର ଆଉ ଇଚ୍ଛା ଶକ୍ତି ନାହିଁ, ଏଇଟା ସ୍ୱପ୍ନ ହିଁ ରହିଯିବ, ଏଇଟା କାର୍ଯ୍ୟକାରୀ କେବେ ହେବନି। ଏମିତି ଦିବସ ମାନଙ୍କରେ ଯେକୌଣସି ନିଶା ଦ୍ରବ୍ୟକୁ ବନ୍ଦ ପାଇଁ ବୋଲିକି ସରକାର ଆହ୍ୱାନ କରୁଛନ୍ତି। ଏଇଟା ପାଇଁ ଯଦି କେବଳ ଆହ୍ୱାନରେ କଲେ ହେବ ନାହିଁ, ରାଜ୍ୟରେ ପ୍ରଥମେ ମଦ ବନ୍ଦ କରାଯାଉ, କିମ୍ବା ଯୋଉ ମାଦକ ଦ୍ରବ୍ୟ ଯାକ ଦୋକାନ ବଜାରରେ ମିଳୁଛି ସେଟାକୁ କୌଣସି ଦୋକାନରେ ବିକ୍ରି ହେବ ନାହିଁ, ଯୋଉଟା ମ୍ୟାନୁଫ୍ୟାକ୍ଚର ହେଉଛି ସେଇଟାକୁ ବନ୍ଦ କରାଯାଉ। ଟୋଟାଲ ତା ଉପରେ ଅଧିକା ରେଟ୍ କରିଦେଲେ ହେବ ନାହିଁ, ଟୋଟାଲ ତା ଉପରେ ବ୍ୟାନ୍ କରାଯାଉ। ନିଶ୍ଚିତ ଭାବେ ଧୀରେ ଧୀରେ ଧୀରେ ଏଇଟାକୁ ବନ୍ଦ ହେଇପାରିବ, ନଚେତ ଏମିତି ହିଁ ଚାଲିବ। ଆପଣ କେତେ ଦରଦାମ ବଢାନ୍ତୁ, କେତେ କଣ ବଢାନ୍ତୁ, ଲୋକ ଅଧିକା କିଣିବେ।

0: ନିଶା ଏକ ଏପରି ଅଭ୍ୟାସ ଯାହା ମଣିଷର ପ୍ରତ୍ୟେକ ବ୍ୟବହାରକୁ ନିମ୍ନମାନର କରିଦେଇଥାଏ,
1: ନୈତିକ ଭାବେ ଦୁର୍ବଳ କରିଥାଏ ମଣିଷକୁ।
0: ତେବେ ଯୁବପିଢ଼ି ହେଉ ବା ଯେକୌଣସି ବର୍ଗର ଲୋକ ହୁଅନ୍ତୁ ନା କାହିଁକି, କାଦୁଅକୁ ଯିବା କାହିଁକି, ଗୋଡ଼ ଧୋଇବା କାହିଁକି?
1: ସଙ୍ଗଦୋଷ ଦ୍ୱାରା ହିଁ ଆଜି ଉତ୍ତମ ଚରିତ୍ର ଗଠନ କରିବା ଆଗରୁ ନିଶାଗ୍ରସ୍ତ ହୋଇ ନିଜ ଜୀବନକୁ ଜଳାଞ୍ଜଳି ଦେବାର ନଜରକୁ ଆସେ।
0: ଏମିତି ବି ଦେଖାଦିଏ ମଜା ମଜଲିସ୍ କରୁ କରୁ କେତେବେଳେ ଏତେ ନିଶାଖୋର ହୋଇଯାଆନ୍ତି ଲୋକେ, ଆଉ ଶେଷରେ ସମସ୍ତ ମାନବିକତାକୁ ଭୁଲି ଯାଇଥାନ୍ତି।
1: ପ୍ରାଣ ପୀଡ଼ା ସହ ଅର୍ଥହାନି, ଶେଷରେ ମୃତ୍ୟୁବରଣ କରିବା ଯାଏ କଥା ଯାଏ।
0: ଯଦି ନିଶା ମନୁଷ୍ୟକୁ ମୃତ୍ୟୁ ଆଡ଼କୁ ନିଏ, ତେବେ ନିଶାଗ୍ରସ୍ତ ହେବା ଜରୁରୀ କି?
1: ଆମେ କଣ ସତରେ ନିଶାମୁକ୍ତ ସମାଜଟେ ଗଠନ କରିପାରିବା ନାହିଁ କି?
2: ରାଜେନ୍ଦ୍ର କୁମାର ଗୌଡ଼, ସାମ୍ବାଦିକ ଜୟପୁର। ନିଶାମୁକ୍ତ ସମାଜ ଗଠନ ଆମର ଗୋଟେ ଜନମଙ୍ଗଳ ରାଷ୍ଟ୍ରରେ ହେବା ଉଚିତ, କାରଣ ନିଶା ଦ୍ୱାରା ବହୁତ ସମାଜର ବଡ଼ ବର୍ଗ ଗୋଟେ ପ୍ରଭାବିତ ହେଉଛନ୍ତି ଏବଂ କ୍ଷତିରେ ପହଞ୍ଚୁଛନ୍ତି। ତ ନିଶ୍ଚିତ ରୂପେ ଆମେ ସ୍ୱପ୍ନ ଦେଖିବା ଉଚିତ ଯେ ଆମର ସମାଜ କିଭଳି ନିଶାମୁକ୍ତ ହେଇପାରିବ। ଆମର ପ୍ରଶ୍ନ ଆସିଲା ଯେ ନିଶାମୁକ୍ତ ସମାଜ ସ୍ୱପ୍ନ ନା ବାସ୍ତବତା? ମୁଁ ତ କହିବି ଏହା ବାସ୍ତବତାରେ ପରିଣତ ହବ ଯେତେବେଳେ ସମାଜ ଗୋଟେ ଚିନ୍ତାଶୀଳ ବ୍ୟକ୍ତିବିଶେଷ ମାନେ ସମାଜକୁ ଏ ପଥରେ ଆଗେଇ ନେବେ ଏବଂ ସମାଜର ଏ ଚିନ୍ତାଧାରାକୁ ସରକାର ତାର ଆଭିମୁଖ୍ୟରେ ସ୍ପଷ୍ଟତା ଆଣିବ। ଯେହେତୁ ଆମେ ଗୋଟେ ଭାରତ ଗୋଟେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ କରିବା ଗଣତାନ୍ତ୍ରିକ ରାଷ୍ଟ୍ର, ନିଶ୍ଚିତ ରୂପେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଉ ବିଧି ବ୍ୟବସ୍ଥା ରହିଛି ସମାଜରୁ କିଭଳି ନିଶାମୁକ୍ତ କରିହବ ଏ ଚିନ୍ତା ସରକାର ନେଲେ ଏଇଟା ସ୍ୱପ୍ନ ହେଇ ରହିବନି, ନିଶ୍ଚିତ ବାସ୍ତବତା ଆଡକୁ ଯିବ। ଗତ କିଛି ବର୍ଷ ଧରି ଏ ସମ୍ପର୍କରେ ବି ଆମର ସମାଜରେ ବିଭିନ୍ନ ମତ ପ୍ରକାଶ ପାଉଛି, କିଛି ଗୋଷ୍ଠୀ ବି ଏହାକୁ ଆନ୍ଦୋଳନ ରୂପ ନେଉଛନ୍ତି, ମହିଳାମାନେ ଆଗକୁ ଆସୁଛନ୍ତି ନିଶାମୁକ୍ତ ସମାଜ ଗଠନ କରିବା ପାଇଁ। ଏଇଟା ଗୋଟେ ସ୍ୱାଗତ ଏବଂ ଭଲ ଚିନ୍ତାଧାରାରେ ସମାଜ ଯାଉଛି। କେବଳ ସରକାରୀ ସ୍ତରରେ ଏ ନେଇ ଯଦି ପ୍ରକ୍ରିୟା ଆରମ୍ଭ ହୁଏ ଆମର ଏଇ ସ୍ୱପ୍ନ ନିଶ୍ଚିତ ବାସ୍ତବତା ଆଡକୁ ଯିବ। ଯେତେବେଳେ ସ୍ୱାଧୀନତା ପୂର୍ବରୁ ବି ଆପଣ ଚିନ୍ତା କରିଥିବେ ଦେଖିଥିବେ ବା ଇତିହାସରୁ ଆମେ ପଢ଼ିଛେ ଯେ ମହାତ୍ମା ଗାନ୍ଧୀ ବି ନିଶାମୁକ୍ତି ପାଇଁ ଚେଷ୍ଟା କରିଥିଲେ। ତ ଶହ ଶହ ବର୍ଷ ଧରିକି ଆମ ସମାଜରେ ନିଶାମୁକ୍ତି ପାଇଁ ଚେଷ୍ଟା ରହିଛି, କିନ୍ତୁ ଆମେ ତାକୁ ବାସ୍ତବତା ଆଡକୁ ନେଇପାରିନେ। ହୁଏତ ଆମେ ବର୍ତ୍ତମାନ ବି ଚେଷ୍ଟା କରିବା, ନିଶ୍ଚିତ ରୂପେ ଏ ବାସ୍ତବତା ଆଡକୁ ନେଇପାରିବା ଆମ ସମାଜକୁ। ଏବଂ ଆମେ ଏଇ ଯୋଉ ସ୍ୱପ୍ନ ଦୀର୍ଘ ବର୍ଷ ଧରି ଭାରତ ବର୍ଷରେ ଦେଖି ଆସୁଛନ୍ତି ମହାମନିଷୀ ମାନେ, ଆମେ ସଫଳତା ପାଇପାରିବା। ବୁଦ୍ଧିଜୀବୀ ମାନେ ତ କେବଳ ପରାମର୍ଶ ଦେଇପାରିବେ, ଆଉ କିଛି କରିପାରିବେନି। ତତ୍ ସହ ସମାଜର ଯୋଉ ବିଭିନ୍ନ ବର୍ଗ ରହିଛନ୍ତି, ଛାତ୍ରଛାତ୍ରୀ କଥା କୁହନ୍ତୁ, ଯୁବବର୍ଗ କୁହନ୍ତୁ, ଆକୁ ଗୋଟେ ଆନ୍ଦୋଳନର ରୂପ ନେବା ଦରକାର। ଆମେ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଆମର ଯୋଉ ସ୍କୁଲ କଲେଜ ସ୍ତରରେ ଆମେ ଆୱାରନେସ୍ କରିବା ଦରକାର। ଯୋଉ ଯୁବଗୋଷ୍ଠୀ ନିଶାସକ୍ତ ଆଡେ ଆକୃଷ୍ଟ ହେଉଛନ୍ତି ତାଙ୍କୁ ସଚେତନତାର ବାର୍ତ୍ତା ଦେଇକି ସେମାନଙ୍କୁ ନିଶାରୁ ଦୂରେଇ ରଖିବା ଦରକାର। ଏବଂ ଯୋଉ ଆମର ନିରକ୍ଷରତା ରହି ଯୋଉମାନେ କମ୍ ଶିକ୍ଷିତ ସେମାନେ ଅଧିକାଂଶ ସମୟରେ ନିଶାସକ୍ତ ଆଡକୁ ଆଗଭର ହେଇଯାଉଛନ୍ତି, ତାଙ୍କୁ ସଚେତନତାର ବାର୍ତ୍ତା ଦେଇ ତାଙ୍କୁ ନିବୃତ ରହିବା ପାଇଁ ଚେଷ୍ଟା କରିବା ଏବଂ ଏହାକୁ ପ୍ରୋତ୍ସାହନ ଦେବା ପାଇଁ ହୁଏତ ଆମେ ତ କହିବୁ ନିଶ୍ଚିତ ରୂପେ ସରକାରୀ ସ୍ତରରେ ବି ମଧ୍ୟ ସମ ପରିମାଣର ଇଚ୍ଛାଶକ୍ତି ଜାଗୃତ ହେବା ଆବଶ୍ୟକ।

0: ନିଶାମୁକ୍ତ ସମାଜ ଗଠନ କେବଳ ଏକ ସ୍ୱପ୍ନ,
1: କାରଣ ଆଜି ବିଶ୍ୱର ପ୍ରାୟ ସମସ୍ତ ଦେଶରେ କୌଣସି ନା କୌଣସି ରୂପରେ ନିଶାଦ୍ରବ୍ୟର ବ୍ୟବହାର ଚାଲିଛି।
0: ତେଣୁ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଆମର ପ୍ରଯତ୍ନ କ'ଣ ହେବା ଆବଶ୍ୟକ?
2: ସ୍ୱାମୀ ପ୍ରଭୁବରାନନ୍ଦ ରାମକୃଷ୍ଣ ମିଶନ ହାଟମୁନିଗୁଡ଼ା ରାୟଗଡ଼ାରେ ମୁଁ ଜଣେ ସନ୍ନ୍ୟାସୀ। ସମାଜକୁ ନିଶାମୁକ୍ତ କରିବା ପାଇଁ ଭାବିବା ସେଇଟା ପ୍ରାୟ ଅସମ୍ଭବ ବୋଲି ମନେ ହୁଏ, କାରଣ ଆମେ ଇତିହାସ ଦେଖିଲେ ବା ଆମର ଯୋଉ ପୌରାଣିକ ଯୁଗର କାହାଣୀ ସବୁ ଦେଖିଲେ ମନେ ହୁଏ ଏଇସବୁ ଜିନିଷ ସବୁ ସମୟରେ ରହିଥାଏ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ କୌଣସି ଚେଷ୍ଟା କରିବା ନାହିଁ ନିଶାମୁକ୍ତ କରିବା ପାଇଁ, ସାହାଯ୍ୟ କରିବା ପାଇଁ ଆମେ ଚେଷ୍ଟା କରିବାନି। ଆମେ ତ ସବୁବେଳେ ଚେଷ୍ଟା କରିବା ଉଚିତ। ତା କାରଣ ହେଉଛି ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଆମେ ଅନେକ ଲୋକଙ୍କୁ ନିଶାରୁ ମୁକ୍ତ ହେବା ପାଇଁ ସାହାଯ୍ୟ କରିପାରିବା। ପ୍ରତ୍ୟେକ ମଣିଷ ତାର ବ୍ୟବହାର କରିଥାଏ ମନରୁ, ଏଟା ଗୋଟେ ଦାର୍ଶନିକ ଦୃଷ୍ଟିକୋଣରୁ ଦେଖିଲେ ଆମ ମନ ଭିତରେ ତିନୋଟି ଗୁଣ ସବୁବେଳେ କାମ କରୁଥାଏ, ତାମସିକ, ରାଜସିକ, ସାତ୍ୱିକ। ତ କିଛି ଲୋକ ଥିବେ ଯେଉଁମାନଙ୍କ ଭିତରେ ଏଇ ତମୋଗୁଣ ରଜଗୁଣ ପ୍ରାଧାନ୍ୟ ବିସ୍ତାର କରିକି ଥିବ, ଆଉ ସେଥିପାଇଁ ସେମାନଙ୍କର ଯୋଉ ଦିନଚର୍ଯ୍ୟା, ସେମାନଙ୍କର ଆଚାର ବ୍ୟବହାର, ସେଥିରୁ ଯୋଉ ମନ ଭିତରେ ଜନ୍ମ ନିଏ ଯୋଉ ଟେନସନ, ଯୋଉ ତନାଓ, ଯୋଉଟା କେମିତି କଣ ଉପାୟରେ ସେଟାକୁ କରିଦେବେ, ଆମେ ଫୋର୍ସ ବି କରିପାରିବାନି, ସମସ୍ତଙ୍କୁ ଆମେ ବାଧ୍ୟ ବି କରିପାରିବାନି। କିନ୍ତୁ ଯୋଉମାନେ ସେ ବିଷୟରେ ସଚେତ ହେଇ ସାରିଥିବେ, ସେମାନେ ନିଶାରେ ପଡିଯାଇଥିବେ କିନ୍ତୁ ବୁଝି ସାରିଲେଣି ଯେ ଏଇଟା ମୋ ପାଇଁ ବହୁତ କ୍ଷତିକାରକ, ଏଇଟା କରିଲେ ମୋର ତ ଆଉ ଜୀବନରେ ବେଶି ଆଗେଇ ହବନି, ବି ବହୁତ ବାଧା ସୃଷ୍ଟି ହବ, ତାଙ୍କୁ ଆମେ କିଛି ଉପାୟ ଦେଇକି ସୁଧାରି ପାରିବା। ଆମେ ଶିକ୍ଷକ ହିସାବରେ ଆମେ ସବୁବେଳେ ଦୃଷ୍ଟି ଦେବା ଉଚିତ ଯେ ଜଣେ ପିଲା ବା ଜଣେ ଲୋକ ନିଶା କରେ କାହିଁକି, ତାର କାରଣ ଉପରେ ସବୁବେଳେ ଦୃଷ୍ଟି ଦେବା ଆମର ଗୋଟେ ବଡ଼ କର୍ତ୍ତବ୍ୟ। ଯେ ଯଦି ଆମେ କାରଣଟାକୁ ଛୋଟବେଳୁ ନିବାରଣ କରିବାରେ ଲାଗି ପଡିବା, ପିଲା ଯେତେବେଳେ ଛୋଟ ଥାନ୍ତି, ତାହେଲେ ହୁଏତ ସେ ପିଲାମାନେ ଭବିଷ୍ୟତରେ ନିଶାସକ୍ତ ହେବେ ନାହିଁ। ଶିକ୍ଷାଟା ଯଦି ଆମେ କେବଳ ବୈଷୟିକ ସ୍ତରରେ ଶିକ୍ଷାକୁ ରଖିଦିଅନ୍ତି ଯେ ପାଠ ପଢିବା, ଚାକିରି କରିବା, ଟଙ୍କା କମେଇବା, ଏଇଟା, କିନ୍ତୁ ଶିକ୍ଷାର ଆଉ ଗୋଟେ ଦିଗ ଯୋଉଟା କି ଚରିତ୍ର ଗଠନ କରିବା, କୁହନ୍ତି ତ ବହୁତ, ଆଜିକାଲି ତ ବହୁତ ଆଡେ କଥାବାର୍ତ୍ତା ହଉଛି ଯେ କ୍ୟାରିୟର ଆଣ୍ଡ କ୍ୟାରେକ୍ଟର, ଲିଭିଂ ଲାଇଫ ଷ୍ଟାଇଲ ଆଉ ଲାଇଭଲିହୁଡ, ଏମିତି କହୁଛନ୍ତି ସିନା, କିନ୍ତୁ ଯେପର୍ଯ୍ୟନ୍ତ ମାନସିକ ସ୍ତରରେ ଜଣେ ଛାତ୍ରକୁ ଏମିତି ଭାବରେ ଗଠନ କରା ନ ଯାଇଛି ଯେ କି ସେ ନିଜ ଭିତରେ ଖୁସି ରହିପାରିବ, ଯଦି ନିଜ ଭିତରେ ଖୁସି ରହିବାର କିଛି କିଛି ସାଧନା ଆମେ ଜଣେ ପିଲାଙ୍କୁ ଶିଖେଇବା ଆଉ ତାଙ୍କୁ ସେଥିରେ ତାଲିମ ଦେଇପାରିବା, ତାହେଲେ ଭବିଷ୍ୟତରେ ଅନ୍ୟ ଉପରେ ନିର୍ଭର କରିବାର ଯୋଉ ଗୁଣଟା କମିଯିବ। ଆଉ ଆମର ଶିକ୍ଷାଟାକୁ କେବଳ ବୈଷୟିକ ସ୍ତରରେ ନ ରଖିକି କିଛିଟା ମନୋବୈଜ୍ଞାନିକ ଆଉ ବହୁତ ଭାବରେ ଆଧ୍ୟାତ୍ମିକ କରିପାରିବା, ଯେମିତି ପିଲାମାନଙ୍କୁ ତାଙ୍କର ଯୋଉ ବିଷୟରେ ରୁଚି ଅଛି ଲାଗି ଖେଳିବା, ଗୀତ ଗାଇବା, ଯୋଗ, ମେଡିଟେସନ, ଏଇଗୁଡ଼ାକ ସହିତ ଯଦି ଆମେ ପୁରା ଭଲ ଭାବରେ ପିଲାକୁ ପରିଚିତ କରେଇ ଦେଉଥିବା, ତାହେଲେ ଭବିଷ୍ୟତରେ ସେମାନେ ନିଶାସକ୍ତ ହେବାର ଯୋଉ କାରଣଟାକୁ ସେମାନେ ପୁରା ମୂଳ ଉତ୍ପାଟ କରିପାରିବେ, ଯାହାଫଳରେ ଏଇଟା ସମ୍ଭାବନା ବହୁତ କମ୍ ଥିବ।

0: ନିଶାମୁକ୍ତ ସମାଜ ହେଉଛି ସୁସ୍ଥ, ସୁନ୍ଦର ଏବଂ ସମୃଦ୍ଧ ସମାଜର ମୂଳ ଆଧାର।
1: ଯେଉଁ ସମାଜରେ ନିଶା ନଥାଏ ସେଠାରେ ଅପରାଧ କମ୍ ହୁଏ,
0: ପରିବାର ସୁଖୀ ରୁହେ, ଯୁବପିଢ଼ି ଉନ୍ନତିର ପଥରେ ଆଗେଇ ଥାଏ,
1: ଦେଶର ମାନବ ସମ୍ପଦ ସଠିକ୍ ଭାବରେ ବିକଶିତ ହୁଏ ଏବଂ ଜାତୀୟ ପ୍ରଗତି ତ୍ୱରାନ୍ୱିତ ହୁଏ।
0: ଅନେକ ଭାବନ୍ତି

0: କାଟୁଛ ପୁଣି।
1: ନିଶାରେ ଆସକ୍ତ ଥିବା ବ୍ୟକ୍ତି ଦ୍ୱାରା ଆଜି ସମାଜ ଏକ ଅଭିଶାପର ସମାଜ ପାଲଟିଛି।
2: ନିଶା ସେବନ କରୁଥିବା ବ୍ୟକ୍ତି ପରିବାର ଏବଂ ଜାତିର ଉନ୍ନତିରେ ବାଧା ଦେଇଥାଏ।
1: ତେଣୁ ନିଶାମୁକ୍ତ ସମାଜ ଗଠନ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ।
2: ସଚେତନତା, ଶିକ୍ଷା, ଆଇନର କଠୋର ପ୍ରୟୋଗ ଏବଂ ସାମାଜିକ ସହଯୋଗ ଦ୍ୱାରା ଆମେ ସୁସ୍ଥ ସମାଜଟିଏ ପାଇପାରିବା।
1: ତେବେ ଆଜି ତ ସମୟ ହୋଇଗଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ ଆମେ ଦୁହେଁ।
2: ମୁଁ ରଞ୍ଜନ।
1: ମୁଁ ଭାଗ୍ୟଲତା। ନମସ୍କାର।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସଂଯୋଗ କାର୍ଯ୍ୟକ୍ରମ ବିଷୟ ଥିଲା ନିଶାମୁକ୍ତ ସମାଜ ଗଠନ ସ୍ୱପ୍ନ ନା ବାସ୍ତବତା। ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଓ ଭାଗ୍ୟଲତା ପାଣିଗ୍ରାହୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ପ୍ରଚାର କରିବୁ ଭଜନ, ଆଧୁନିକ ଗୀତ ଏବଂ ପଲ୍ଲୀ ଗୀତ। ଶିଳ୍ପୀ ହେଲେ ବୃନ୍ଦାବନ ଖଣ୍ଡୁଆଳ। ସକାଳ 8:45 ପ୍ରଚାର କରିବୁ ଭଜନ ଏବଂ ପଲ୍ଲୀ ଗୀତ। ଶିଳ୍ପୀ ହେଲେ ଭାସ୍କର ଚନ୍ଦ୍ର ବେହେରା। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30 ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ଲୋକନାଟ୍ୟ କ୍ରମରେ ପ୍ରଚାର କରିବୁ ଚଣ୍ଡୀ ବିଜୟ, ରଚନା ନବକିଶୋର ପାତ୍ର, ପ୍ରଯୋଜନା ଉଦୟଶଙ୍କର ଜାନୀ। ଭକ୍ତିଗୀତ ପ୍ରଚାର କରିବୁ ଦିନ 11:50। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ। ଦିନ 1:20 ପ୍ରଚାର କରିବୁ କିଛି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ନନ୍ଦିତା ଭଞ୍ଜ, ମହମ୍ମଦ ଅଜିଜ, କୁମାର ସାନୁ, ନିବେଦିତା, ସୋତାଲିନା। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ହାଲୋ ଗୁଞ୍ଜନ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତି ଜନ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ନିଶା ନିବାରଣ ସୁସ୍ଥ ଜୀବନ। ରାତି 8:00 ପ୍ରଚାର କରିବୁ କିଛି ଭଜନ ଏବଂ ଆଧୁନିକ ଗୀତ। ଶିଳ୍ପୀ ହେଲେ ଉମା ମାହେଶ୍ୱରୀ ପଟ୍ଟନାୟକ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30, ଏଥିରେ ଆଲୋଚନାରେ ଶୁଣିବେ ରୁଆ ଧାନ ଥୁଆ ସମ୍ପର୍କରେ। ରାତି 8:15 ପ୍ରଚାର କରିବୁ ବିଶେଷ ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ବିରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର, ଗୀତ ରଚନା ବାବାଜୀ ଚରଣ ଜେନା। ରାତି 9:30 ପ୍ରଚାର କରିବୁ ନାଟକ ଯୁଗ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ପ୍ରଚାର କରିବୁ ରାତି 10:00। ସୁଗମ ସଙ୍ଗୀତ ପ୍ରଚାର କରିବୁ ରାତି 10:30। ଶିଳ୍ପୀ ହେଲେ ନିବେଦିତା, ଉଦିତ ନାରାୟଣ, ମନିତା ତ୍ରିପାଠୀ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 8:00 ଯାଉଛି। ପ୍ରଥମେ ସମାଚାର ପ୍ରଭାତ, ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: ନମସ୍କାର, ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈଁ ଜାଗୃତି ଶର୍ମା। मुख्य समाचार। प्रधानमंत्री नरेंद्र मोदी और नीदरलैंड्स की महारानी मैक्सिमा ने भारत में डिजिटल सार्वजनिक व्यवस्था से हुए क्रांतिकारी परिवर्तन पर चर्चा की। सरकार ने वाणिज्यिक एलपीजी आपूर्ति को पश्चिम एशिया संकट से पहले के स्तर पर बहाल किया, सभी प्रतिबंध हटाए। अयोध्या में श्रीराम जन्मभूमि के दान में हेराफेरी के मामले में 8 नामजद और कई अज्ञात लोगों के विरुद्ध पुलिस में मामला दर्ज। अंतर्राष्ट्रीय मुद्रा कोष ने कहा, ईरान संघर्ष के आर्थिक प्रभाव और ऊर्जा की बढ़ती कीमतों के बावजूद भारत वैश्विक

ଶୁଣିଲେ ଭଜନ ଆଧୁନିକ ଏବଂ ପଲ୍ଲୀ ଗୀତ। ଶିଳ୍ପୀ ଥିଲେ ବୃନ୍ଦାବନ ଖଣ୍ଡୁଆଳ। ଗୀତଗୁଡ଼ିକ ଥିଲା ସାଲବେଗ, ବୃନ୍ଦାବନ ଜେନା ଏବଂ ବିଷ୍ଣୁଚରଣ ସାହୁଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଠି ଶ୍ରୋତାମାନଙ୍କୁ କହି ରଖୁଛୁ, ଆଜି ରାତି 8ଟାରେ ଶୁଣିବେ କିଛି ଭଜନ ଏବଂ ଆଧୁନିକ ଗୀତ। ଶିଳ୍ପୀ ହେଲେ ଉମା ମାହେଶ୍ୱରୀ ପଟ୍ଟନାୟକ। ରାତି 8:15ରେ ପ୍ରଚାର କରିବୁ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ବିରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର। ଗୀତ ରଚନା ବାବାଜୀ ଚରଣ ଜେନା। ସଙ୍ଗୀତ ପରିଚାଳନା ନିହାର ରଞ୍ଜନ ମହାନ୍ତି। ରାତି 8:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସିତାର ବାଦନ, ପରିବେଷଣ କରିବେ ପଣ୍ଡିତ ନିଖିଲ ବାନାର୍ଜୀ। ରାତି 9:30ରେ ପ୍ରଚାର କରିବୁ ନାଟକ ଯୁଗ, ମୂଳ ରଚନା ରାଜିନ୍ଦର ଅଗସ୍ତି। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତ ପ୍ରଚାର କରିବୁ ରାତି 10:00ରେ। ସୁଗମ ସଙ୍ଗୀତ ଶୁଣିବେ ରାତି 10:30ରେ। ଶିଳ୍ପୀମାନେ ହେଲେ ନିବେଦିତା, ଉଦିତ ନାରାୟଣ, ମୋନିତା ତ୍ରିପାଠୀ, ରତିକାନ୍ତ ଶତପଥୀ, ଇରା ମହାନ୍ତି ଏବଂ ମହମ୍ମଦ ଅଜିଜ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଭଜନ ଏବଂ ପଲ୍ଲୀ ଗୀତ। ଶିଳ୍ପୀ ହେଲେ ଭାସ୍କର ଚନ୍ଦ୍ର ବେହେରା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ଭଜନ। କଣ୍ଠଶିଳ୍ପୀ ଭାସ୍କର ଚନ୍ଦ୍ର ବେହେରା ଗାଇଛନ୍ତି ସୁଦର୍ଶନ ଦାସଙ୍କ ରଚନାରୁ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶୁଣନ୍ତୁ ପଲ୍ଲୀ ଗୀତ। ଶିଳ୍ପୀ ଭାସ୍କର ଚନ୍ଦ୍ର ବେହେରା ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନାରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
5: କାର୍ଯ୍ୟକ୍ରମର ଶେଷରେ ପଲ୍ଲୀଗୀତ ଭାସ୍କର ଚନ୍ଦ୍ର ବେହେରା ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନାରୁ।

ଶୁଣିଲେ ଭଜନ ଏବଂ ପଲ୍ଲୀଗୀତ। ଶିଳ୍ପୀ ଥିଲେ ଭାସ୍କର ଚନ୍ଦ୍ର ବେହେରା। ଗୀତଗୁଡ଼ିକ ଥିଲା ସୁଦର୍ଶନ ଦାସ ଏବଂ ବାବାଜୀ ଚରଣ ଜେନାଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ସ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ସ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ କୁଛ୍ କୁଛ୍ ହୋତା ହେ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଆଲକା ୟାଗ୍ନିକ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସଲାମୀ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଆଶା ଭୋସଲେ। ଗୀତ ରଚନା ମଦନ ପାଲ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ ଜୋସ୍ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନ୍ନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଧଡ଼କନ୍ ଚଳଚ୍ଚିତ୍ରରୁ। ଆଲକା ୟାଗ୍ନିକ ଏବଂ ସାଥୀମାନେ ଗାଇଛନ୍ତି ସମୀରଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଖୁବସୁରତ ଚଳଚ୍ଚିତ୍ରର ଗୀତଟି। ଶିଳ୍ପୀମାନେ ହେଲେ ଅଭିଜିତ ଏବଂ ନିର୍ଜା ପଣ୍ଡିତ, ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ବାହୁଡ଼ିବେ ମୋ ଜଗାବଳିଆ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଇରା ମହାନ୍ତି ଏବଂ କୁମାର ବାପି। ଗୀତ ରଚନା ଦେବଦାସ ଛୋଟରାୟ। ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଏ ଯୁଗର କୃଷ୍ଣ ସୁଦାମା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଟି ସୌରୀ, କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ସ୍ୱରୂପ ନାୟକ।

ଏଥର ଶୁଣନ୍ତୁ କ୍ରିମିନାଲ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀ ପାମେଲା ଜୈନ ଗାଇଛନ୍ତି ନିଜାମଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥା ଦେଇଥିଲେ ମା'କୁ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ସାଧନା ସରଗମ, ଗୀତ ରଚନା ନିଜାମ, ସଙ୍ଗୀତ ପରିଚାଳନା କୃଷ୍ଣଚନ୍ଦ୍ର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବାଜି ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା ନିଜାମ। ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

ଏଥର ଶୁଣନ୍ତୁ NH-10 ଚଳଚ୍ଚିତ୍ରର ଗୀତଟି। ଶିଳ୍ପୀମାନେ ହେଲେ କନିକା କାପୁର ଏବଂ ଦୀପାଂଶ ପଣ୍ଡିତ। କୁମାରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସଞ୍ଜୀବ ଦର୍ଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ରାଜି ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ହର୍ଷଦୀପ କୌର, ବିଭା ସରଫ ଏବଂ ଶଙ୍କର ମହାଦେବନ। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଏଥର ଶୁଣନ୍ତୁ ନବାବ ଜାତୀୟ ଚଳଚ୍ଚିତ୍ରର ଗୀତଟି। ନିଜସ୍ୱ ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ଗୁରୁ ରନ୍ଧାୱା।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବଡିଗାର୍ଡ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଆସ୍ କିଙ୍ଗ ଏବଂ କ୍ଲିଣ୍ଟନ କ୍ରେଜୋ। ଗୀତ ରଚନା ନିଲେଶ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଏବଂ ଅନନ୍ତ ଚରଣ ଜେନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ନମିତା ଅଗ୍ରୱାଲ, ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଭାରତୀ କୃଷ୍ଣ।

ଶୁଣିଲେ ଲୋକନାଟ ଚଣ୍ଡୀ ବିଜୟ। ରଚନା କରିଥିଲେ ନବକିଶୋର ପାତ୍ର। ପ୍ରଯୋଜନା କରିଥିଲେ ଉଦୟଶଙ୍କର ଜାନେ। ସଙ୍ଗୀତ ପରିଚାଳନା କରିଥିଲେ ନିହାରଞ୍ଜନ ମହାନ୍ତି। ସହାୟତା କରିଥିଲେ ଅମିତା ଦାସ।

0: ଶୁଣିଲେ ସୁଗମ ସଙ୍ଗୀତ ଆକାଶବାଣୀ ଜୟପୁର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ, FM-ରେ 103.6 MHz ଯୋଗେ ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣିବା ହମରାଜ ଚଳଚ୍ଚିତ୍ରରୁ କିଛି ଗୀତ, କଣ୍ଠଶିଳ୍ପୀ ଉଦିତ ନାରାୟଣ, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ, ଗୀତ ରଚନା ସୁଧାକର ଶର୍ମା।
1: तुमसा कोई दूसरा इस समय पे हुआ तो रब से शिकायत होगी, तुम्हारी तरफ रुख किसी गैर का हुआ तो कयामत से पहले कयामत।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଦଲାଲ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି, ଗୀତ ରଚନା ଅଞ୍ଜାନ, ସଙ୍ଗୀତ ନିର୍ଦ୍ଦେଶନା ବାପି ଲେହେରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଅନାଡ଼ି ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଦିଲ୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ସମୀରଙ୍କ ରଚନାକୁ ସଙ୍ଗୀତରେ ସଜେଇଥିଲେ ଆନନ୍ଦ ମିଲିନ୍ଦ। ଆକାଶବାଣୀ ଜୟପୁର ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ହେଲେ ହ୍ୟୁମେନ୍ ସାଗର ଏବଂ ସଞ୍ଜୁ ମହାନ୍ତି। ଗୀତ ସୁମିତ, ସଙ୍ଗୀତ ଶାନ୍ତିରାଜ ଖୋସଲା।

ସହରର ଝିଅଟି ଲାଗୁଥିଲା ଭାରି ଚିହ୍ନା ଚିହ୍ନା। ପ୍ରଥମ ଦେଖାରେ ଲାଗିଲା ନିଜର ହେଇଗଲି ସାଙ୍ଗ ଅନମନ।

ଶିଳ୍ପୀ ଥିଲେ ଶଶାଙ୍କ ଶେଖର, ଗୀତ ରଚନା କରିଥିଲେ ତପୁ ନାୟକ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ସତ୍ୟଜିତ ପ୍ରଧାନ ଏବଂ ଅନ୍ତରା ଚକ୍ରବର୍ତ୍ତୀ। ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ଦୁର୍ଗା, ନବ ଏବଂ ସରୋଜ।

ପରବର୍ତ୍ତୀ ଶିଳ୍ପୀ ସବିଶେଷ ମିଶ୍ର ଏବଂ ଅସୀମା ପଣ୍ଡା। ଗୀତ କୁମାର ଶ୍ରୀ। ସଙ୍ଗୀତ ସୁଶୀଲ ଦଳାଇ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶିଳ୍ପୀ

ଝିଅଟି ଲାଗୁଥିଲା ଭାରି ଚିହ୍ନା ଚିହ୍ନା, ପ୍ରଥମ ଦେଖାରେ ଲାଗିଲା ନିଜର, ହେଇଗଲି ସାଙ୍ଗ ଅନମନ।

0: ଶୁଣିଲେ କେତୋଟି ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଚାଷବାସ କଥା।
1: ଓଡ଼ିଶାର ଜଳବାୟୁରେ ଭେଣ୍ଡି ଏକ ପ୍ରମୁଖ ଲାଭଦାୟକ ପନିପରିବା ଚାଷ। ଏହା ପ୍ରାୟ ସାରା ବର୍ଷ ଚାଷ କରାଯାଇପାରେ, କିନ୍ତୁ ଖରାଦିନେ ଏହାର ଚାହିଦା ସବୁଠାରୁ ଅଧିକ ରହିଥାଏ। ଭେଣ୍ଡି ଏକ ଗରମ ଓ ଆର୍ଦ୍ର ଜଳବାୟୁର ଫସଲ। 25 ଡିଗ୍ରୀ ସେଲସିୟସରୁ 35 ଡିଗ୍ରୀ ସେଲସିୟସ ତାପମାତ୍ରା ଏହାର ବୃଦ୍ଧି ପାଇଁ ଉତ୍ତମ ରହିଥାଏ। ଅତ୍ୟଧିକ ଶୀତ ବା ତୁଷାରପାତ ଏହି ଗଛ ପାଇଁ କ୍ଷତିକାରକ ରହିଥାଏ। ନିକିଡ଼ା ଦୋରସା ମାଟି ଭେଣ୍ଡି ଚାଷ ପାଇଁ ସର୍ବୋତ୍ତମ। ମାଟିର ଅମ୍ଳତା 6.0ରୁ 6.8 ମଧ୍ୟରେ ରହିବା ଉଚିତ। ଜଳ ନିଷ୍କାସନ ବ୍ୟବସ୍ଥା ଭଲ ଥିବା ଜମିରେ ଭେଣ୍ଡି ଚାଷ କଲେ ସର୍ବୋତ୍ତମ। ଓଡ଼ିଶାରେ ମୁଖ୍ୟତଃ 2 ଋତୁରେ ଭେଣ୍ଡି ଚାଷ କରାଯାଏ। ଖରାଟିଆ ଚାଷ ଜାନୁଆରୀ ଶେଷରୁ ମାର୍ଚ୍ଚ ମଧ୍ୟରେ କରାଯାଏ। ବର୍ଷାଟିଆ ଚାଷ ଜୁନ୍ ମାସରୁ ଜୁଲାଇ ମାସ ମଧ୍ୟରେ କରାଯାଏ। ଅଧିକ ଲାଭ ପାଇଁ ଆମେ ଉନ୍ନତ କିସମ ଚୟନ କରିବା ଆବଶ୍ୟକ। ଚାଷ ପୂର୍ବରୁ ଜମି ପ୍ରସ୍ତୁତି ଓ ବିହନ ବୁଣା ସମ୍ପର୍କରେ ମଧ୍ୟ ଜାଣିବା ଆବଶ୍ୟକ। ଯେମିତିକି ଜମିକୁ 2ରୁ 3 ଥର ଭଲ ଭାବେ ହଳ କରି ମାଟିକୁ ଗୁଣ୍ଡ କରିବା। ଶେଷ ହଳ ସମୟରେ 1 ପ୍ରତି 4ରୁ 5 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରିବା। ବିହନ ପରିମାଣ ଯେମିତିକି ଖରାଦିନ ପାଇଁ 1 ପ୍ରତି 4ରୁ 5 କିଲୋଗ୍ରାମ ଓ ବର୍ଷା ଦିନ ପାଇଁ 3ରୁ 4 କିଲୋଗ୍ରାମ ବିହନ ଆବଶ୍ୟକ। ବ୍ୟବଧାନ ଧାଡ଼ିକୁ ଧାଡ଼ି 45 ରୁ 60 ସେଣ୍ଟିମିଟର ଓ ଗଛକୁ ଗଛ 25 ରୁ 30 ସେଣ୍ଟିମିଟର ବ୍ୟବଧାନ ରଖି ବିହନ ବୁଣିବା ଆବଶ୍ୟକ। ବିହନ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନରେ 3 ଗ୍ରାମ କାର୍ବନଡାଜିମ୍ ମିଶାଇ ବିଶୋଧନ କଲେ ମୁଣ୍ଡା ରୋଗ ହୁଏ ନାହିଁ। ଭେଣ୍ଡି ଗଛକୁ ପ୍ରଚୁର ଖାଦ୍ୟସାର ଆବଶ୍ୟକ, ସେଥିପାଇଁ ରାସାୟନିକ ସାର 1 ପ୍ରତି 40 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ସ୍ଫୁରତ ଓ 20 କିଲୋଗ୍ରାମ ପଟାସ ସାର ଦେବା ଆବଶ୍ୟକ। ତା ସହିତ ଆମେ ଜଳସେଚନ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଖରାଦିନ ପ୍ରତି 5ରୁ 7 ଦିନ ଅନ୍ତରରେ ଜଳସେଚନ କରିବା। ବର୍ଷାଦିନ ପାଗ ଦେଖି ଜଳସେଚନ କରିବା ଆବଶ୍ୟକ, କିନ୍ତୁ ଜମିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ବିହନ ବୁଣିବାର 20ରୁ 25 ଦିନ ପରେ ଥରେ କୋଡ଼ା ଖୋସା କରି ଘାସ ସଫା କରିବା ଆବଶ୍ୟକ। ଦ୍ୱିତୀୟ ଥର 40ରୁ 45 ଦିନରେ କାମ କରିବା। ଘାସ ମାରିବା ପାଇଁ ବାସାଲିନ୍ ନାମକ ଔଷଧ ମଧ୍ୟ ଆମେ ବ୍ୟବହାର କରିପାରିବା। ଭେଣ୍ଡି ଚାଷରେ ସାଧାରଣତଃ ସିରା ରୋଗ ବା ୟେଲୋ ଭେନ୍ ମୋସାଇକ୍ ଭାଇରସ୍ ସବୁଠୁ ବଡ଼ ସମସ୍ୟା। ଏହା ଧଳା ମାଛି ଦ୍ୱାରା ବ୍ୟାପିଥାଏ। ସେଥିପାଇଁ କାଣ୍ଡ ଓ ଫଳବିନ୍ଧା ପୋକ ପାଇଁ ସ୍ପାଇନୋସାଇଡ୍ ଓ ଏମାମେକ୍ଟିନ ବେଞ୍ଜୋଏଟ୍ ସ୍ପ୍ରେ କରିବା। ଧଳା ମାଛି ପାଇଁ ଇମିଡିଓକ୍ଲୋପ୍ରିଡ୍ ଲିଟର ପ୍ରତି 0.5 ମିଲିଲିଟର ମିଶାଇ ସ୍ପ୍ରେ କରିବା ଆବଶ୍ୟକ। ଆଗୁଆ ସତର୍କତା ପାଇଁ ଆମେ ନିମ୍ବ ତେଲ ମଧ୍ୟ ବ୍ୟବହାର କରିବା ଫଳପ୍ରଦ ରହିବ। ବିହନ ବୁଣିବାର 45ରୁ 50 ଦିନ ପରେ ଫଳ ତଳିବା ଆରମ୍ଭ ହୁଏ। ଫଳଗୁଡ଼ିକ କଅଁଳ ଥିବା ଅବସ୍ଥାରେ ତଳିବା, ନଚେତ୍ ଏହା କାଠୁଆ ହୋଇଗଲେ ବଜାର ଦର କମିଯାଏ। ଭେଣ୍ଡି ଚାଷ କମ୍ ପୁଞ୍ଜିରେ ଅଧିକ ଲାଭ ଦେଇଥାଏ। ଯଦି ଚାଷୀ ଭାଇମାନେ ଠିକ୍ ସମୟରେ ରୋଗ ପୋକ ଦମନ କରିବେ ଓ ବଜାର ଚାହିଦା ଅନୁଯାୟୀ କିସମ ବାଛିବେ, ତେବେ ଏହା ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଭେଣ୍ଡି ଚାଷରେ ସଠିକ୍ ସମୟରେ ଅମଳ ଓ ଏହାର ପରିଚାଳନା ହିଁ ଚାଷୀଙ୍କୁ ଅଧିକ ଲାଭ ଦେଇଥାଏ। ଯେମିତିକି ପ୍ରଥମ ଅମଳ, ବିହନ ବୁଣିବାର ପ୍ରାୟ 45ରୁ 50 ଦିନ ପରେ ଗଛରେ ଫଳ ଧରିବା ଆରମ୍ଭ ହୁଏ ଓ ପ୍ରଥମ ଅମଳ କରାଯାଇପାରେ। ତଳିବା ସମୟ ସକାଳ କିମ୍ବା ସନ୍ଧ୍ୟା ସମୟରେ ଫଳ ତଳିବା ଉଚିତ। ଖରା ସମୟରେ ତଳିଲେ ଫଳ ଶୀଘ୍ର ଶୁଖିଯାଇଥାଏ। ପ୍ରତି 1ରୁ 2 ଦିନ ଅନ୍ତରରେ ଫଳ ତଳିବା, ଯାହାଦ୍ୱାରା ନୂଆ ଫୁଲ ଓ ଫଳ ଶୀଘ୍ର

0: ଆସିଥାଏ। ଆଉ ତା ସହିତ ସତର୍କତା ମଧ୍ୟ ଅବଲମ୍ବନ କରିବା, ଯେମିତିକି ଭେଣ୍ଡି ତଳିବା ସମୟରେ ହାତରେ ସାମାନ୍ୟ କୁଣ୍ଡେଇ ହେବା ଭଳି ଲାଗିଯାଇପାରେ। ତେଣୁ ଗ୍ଲୋଭ୍ସ ବା କପଡ଼ା ବ୍ୟବହାର କରିଲେ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥିବ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଜୁନ୍ ମାସ 28 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏ ସମ୍ପର୍କରେ ଆପଣ ଜୁନ୍ ମାସ 28 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ନନ୍ଦିତା ଭଞ୍ଜ, ରଚନା ଦିବାକର, ସଙ୍ଗୀତ ଅକ୍ଷୟ ନାୟକ।

ପରବର୍ତ୍ତୀ ଗୀତରେ ଶିଳ୍ପୀ ଶ୍ୱେତଲିନା ନିଜସ୍ୱ ଗୀତରେ ସଙ୍ଗୀତ ପରିଚାଳନା କରିଛନ୍ତି ମନୋଜ ଏବଂ ବାଦଲ।

ଶିଳ୍ପୀ ଥିଲେ ରୁଦ୍ର ନାରାୟଣ। ଗୀତ ରଚନା ଓମକାର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆଲୋକ ଦେବ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ଶିଳ୍ପୀ ପଙ୍କଜ ଏବଂ ପମି, ପଞ୍ଚାନନ ନାୟକଙ୍କ ରଚନା, ସଙ୍ଗୀତ ବିଭୁ।

0: ପାଣି ଦିଲ୍ଲୀରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି। ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ ଟି20 ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ବିରୋଧରେ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବାବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୁହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର 10ମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି
2: ପହଲା ସ୍ତମ୍ଭ ହେ ଏନ୍ଫୋର୍ସମେଣ୍ଟ ଇଣ୍ଟେଲିଜେନ୍ସ ଅର୍ ଅପରେସନ୍ସ ଇସ୍କା ଉଦ୍ଦେଶ୍ୟ ପୁରେ ନେଟୱର୍କ ପର ଲକ୍ଷିତ ଇଣ୍ଟେଲିଜେନ୍ସ ଲିଡ୍ କାର୍ବାଇ କରେ ଅର୍ ଉନ୍କେ ନେଟୱର୍କ କୋ ନଷ୍ଟ କରିଦେ। ଦୂସରା ହେ ପ୍ରିକର୍ସର୍ସ ଏବଂ ସିନ୍ଥେଟିକ୍ ଡ୍ରଗ୍ କଣ୍ଟ୍ରୋଲ ଉତ୍ପାଦନ ସ୍ତର ପର ହି ହମନେ ନଶେ କୋ ରୋକନେ କି ରଣନୀତି ଅପନାନୀ ପଡ଼େଗୀ ଅର୍ କେପାସିଟି ବିଲ୍ଡିଂ କୋଅର୍ଡିନେସନ ଅର୍ ମନିଟରିଂ जो तंत्र को सक्षम बनाने के लिए और आधुनिक बनाने के लिए ये चौथे स्तंभ की रचना की गई है।
1: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କ ବିରୋଧରେ ଦାୟର ହୋଇଥିବା ପ୍ରଥମ ଏତଲାକୁ ଭିତ୍ତି କରି ଉତ୍ତରପ୍ରଦେଶ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଦ୍ୱାରା ସୁପାରିଶ ପରେ ଶ୍ରୀରାମ ଜନ୍ମଭୂମି ଥାନାରେ ଏତଲା ଦାୟର କରାଯାଇଛି। ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନ ଏତଲା ଦାୟର କରିଛନ୍ତି। ଏଥିରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁବାସ ଶ୍ରୀବାସ୍ତବ ଏବଂ ଶ୍ରୀରାମ ଶଙ୍କର ଯାଦବଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧ୍ୟକ୍ଷ ଭାବେ ଲକ୍ଷ୍ନୌ ଉପଖଣ୍ଡ ସଚିବ ବିଜୟ ବିଶ୍ୱାସ ପନ୍ତଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଗତକାଲି ଏତଲା ପଞ୍ଜିକୃତ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟକୁ ଆସୁଥିବା ଦାନ ହେରଫେର ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯାଇଥିଲା। ଆମେରିକାରେ ଅନୁଷ୍ଠିତ ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ ଭାରତ ଅନ୍ୟ 34 ଦେଶ ସହ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାକୁ ସଶକ୍ତ କରିବା ଲାଗି ଏକ ପ୍ରସ୍ତାବରେ ସ୍ୱାକ୍ଷର କରିଛି। ଆମେରିକା ଦ୍ୱାରା ଏହି ପଦକ୍ଷେପର ନେତୃତ୍ୱ ନିଆଯାଇଛି। ୱାଶିଂଟନ୍ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆମେରିକାର ଅର୍ଥନୈତିକ ବ୍ୟାପାର ବିଦେଶ ମନ୍ତ୍ରୀ ଜାକବ୍ ହେଲବର୍ଗ କହିଛନ୍ତି ସମ୍ମିଳନୀରେ ଯୋଗଦେଇ ଆମେରିକାର ଏଆଇ ପଦକ୍ଷେପକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିକାଶ ଏବଂ ନବସୃଜନକୁ ସମର୍ଥନ କରିଛନ୍ତି। ଏହି ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ ଏବଂ ଭାରତୀୟ ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଛନ୍ତି। ସମ୍ମିଳନୀରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ଉପରେ ଆଲୋଚନା କରାଯାଇଛି। ପାକ୍ସ ସିଲିକା ପଦକ୍ଷେପକୁ ଆର୍ଜେଣ୍ଟିନା, ଚିଲି, କୋଷ୍ଟାରିକା, ଜର୍ମାନୀ, ଗ୍ରୀସ୍, କାଜାଖସ୍ତାନ, ନେଦରଲ୍ୟାଣ୍ଡସ୍, ପାନାମା ଏବଂ ୟୁରୋପୀୟ ସଂଘ ସମର୍ଥନ କରିଛନ୍ତି। ଗତ ଫେବୃୟାରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଭାରତ ଏହି ପଦକ୍ଷେପରେ ସାମିଲ ହୋଇଥିଲା। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱନେତା ଭାବେ ଉଭା ହୋଇଛି ବୋଲି ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଏକରମାନ କହିଛନ୍ତି। ଏକ ସମ୍ଭାଦ ସଂସ୍ଥା ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଭାରତ ଏବଂ ଜର୍ମାନ ମଧ୍ୟରେ ନିରନ୍ତର ବିକାଶ ସମ୍ବନ୍ଧିତ ସହଯୋଗ ଆଗାମୀ ଦିନରେ ବାଣିଜ୍ୟ, ରାଜନୈତିକ ଏବଂ ରଣନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଆଜି ଦେଶବ୍ୟାପୀ ଆସୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ

ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍କରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଦିଲ୍ଲୀର ଜମା ମସ୍ଜିଦ୍, ନିଜାମୁଦ୍ଦିନ, ଓଖଲା ଏବଂ ମୋହରଲି ସହିତ ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ବଳିଦାନକୁ ସ୍କରଣ ପୂର୍ବକ ମଜଲିସ୍ ଓ ଧାର୍ମିକ ସଭା ଆୟୋଜନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମହରମ ଅବସରରେ ହଜରତ ଇମାମ ହୁସେନଙ୍କ ସର୍ବୋଚ୍ଚ ବଳିଦାନକୁ ସତ୍ୟ ଏବଂ ନ୍ୟାୟର ପ୍ରତୀକ ଭାବେ ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି ଏହି ଦିବସ ସମାଜରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ପାରସ୍କରିକ ସମ୍ମାନ ଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ହଜରତ ଇମାମ ହୁସେନଙ୍କ କର୍ତ୍ତବ୍ୟନିଷ୍ଠା ସମାଜରେ ସତ୍ୟ ଏବଂ ନ୍ୟାୟପୂର୍ଣ୍ଣ ଦିଗରେ ଜୀବନ ଅତିବାହିତ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସାହିତ୍ୟ ଜଗତର ଏକ ଉଜ୍ଜଳ ତାରକା ଭାବେ ବର୍ଷ୍ଣନା କରି ତାଙ୍କ ଲେଖା ମାଧ୍ୟମରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବ ପ୍ରତିପାଦିତ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ପାଳନ କରୁଛି। ଏହା ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜ୍ସ୍ତାନ ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି ଦେଶର 10 କୋଟିରୁ ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି। ମିଶନ ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା, ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ 2 ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା 235କୁ ବୃଦ୍ଧି ପାଇଛି। 1500ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଭଙ୍ଗାରୁଜା ଅଂଶ ମଧ୍ୟରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। କାର୍କାସ୍ ଏବଂ ଲାଗୁଏରା ଅଞ୍ଚଳରେ ଭଙ୍ଗାରୁଜା ଅଂଶ ମଧ୍ୟରେ ଦବି ରହିଥିବା ଲୋକମାନଙ୍କ ଡାକ ଶୁଣାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଗତକାଲି 7.2 ଏବଂ 7.5 ସାନ୍ଦ୍ରତା ବିଶିଷ୍ଟ 2 ଭୂମିକମ୍ପ ଅତି କମ୍ ସମୟ ବ୍ୟବଧାନରେ ଘଟିବା ଫଳରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୁରୁଷ କ୍ରିକେଟ୍ରେ ଆଜି ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍ ବେଲ୍ଫାଷ୍ଟରେ ଭାରତ ଏବଂ ଆୟୋଜକ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 6:00ରେ ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ T20 ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଆଜି ସନ୍ଧ୍ୟାରେ ଲଣ୍ଡନ ଲି ଭ୍ୟାଲି ହକି ଏବଂ ଟେନିସ୍ କେନ୍ଦ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 10:20ରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଚଳିତ ସପ୍ତାହରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ଡି ମ୍ୟାଚ୍ରେ ଆଜି ସକାଳେ ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ବିନା ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ତୁର୍କୀ 3-2 ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ସେହିପରି ନେଦରଲ୍ୟାଣ୍ଡସ୍ 3-1 ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିବାବେଳେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ 1-1 ଗୋଲ୍ରେ ଅମୀମାଂସିତ ରହିଛି। ପରବର୍ତ୍ତୀ ମ୍ୟାଚ୍ ଜାପାନ ଏବଂ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇକ୍ୱେଡର 2-1 ଗୋଲ୍ରେ ଜର୍ମାନକୁ ପରାସ୍ତ କରିଛି। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍।

ପରବର୍ତ୍ତୀ ଗୀତଟି ଶୁଣିବା ଆଶା ଚଳଚ୍ଚିତ୍ରରୁ, ଶିଳ୍ପୀ ଲତା ମଙ୍ଗେସ୍କର, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା କଟ୍ ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସମ୍ପର୍କିତ ତଦନ୍ତ ରିପୋର୍ଟ ଆସନ୍ତା 7 ଦିନ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି, ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବ, ନୂତନ ପାଠ୍ୟପୁସ୍ତକର ମୁଦ୍ରଣ ସହିତ ପୁନଃ ବଣ୍ଟନ କରାଯିବ, ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ସହିତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
1: ବହିରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଛି ସେଟା ନିଶ୍ଚିତ ଭାବରେ ତାକୁ ସରକାର ଗମ୍ଭୀରତାର ସହିତ ବିଷୟକୁ ନେଇଛନ୍ତି। କାହା ବିରୋଧରେ ଆକ୍ସନ ନେବା ପୂର୍ବରୁ ଏକ କମିଟି ତିଆରି କରାଯିବ, ସେ କମିଟି ମାଧ୍ୟମରେ ଇନ୍କ୍ୱାରି ହେବ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରିକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ବହିଗୁଡ଼ିକ ଯାହା ପିଲାମାନଙ୍କ ପାଖକୁ ପଠାଇ ଦିଆଯାଇ ତାକୁ ରିଟର୍ଣ୍ଣ କରାଯିବ ଏବଂ ନୂଆ ବହି ପୁଣି ଆଉଥରେ ଛପାଯିବ ଏବଂ ସେ ବହି ପୁନର୍ବାର ପିଲାମାନଙ୍କୁ ଦିଆଯିବ।
0: ରାଜ୍ୟ ସରକାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟିର ଯାଞ୍ଚ କରିବା ପାଇଁ 3 ଜଣିଆ କମିଟି ଗଠନ କରିଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଏବଂ ପୂର୍ବ ଭାରତରେ ଶିଳ୍ପାୟନର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଏବଂ ସୁଗମ ବ୍ୟବସାୟ ପରିବେଶ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶା ପ୍ରତି ଆକୃଷ୍ଟ ହୋଇଥିବା ବୈଠକରୁ ପ୍ରକାଶ ପାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣାସ୍ଥଳ ଗସ୍ତ କରି ସେଠାକାର ପ୍ରଶାସନ ସହିତ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି। ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗତ 21 ତାରିଖ ଦିନ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ 2023 ଓ 24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ବିଶେଷ ରିପୋର୍ଟ।
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ
2: ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ପରିବାର, ସମାଜ ଓ ଜାତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ନିଶା ବିରୋଧୀ ଲଢ଼େଇକୁ ଏକ ସାମୂହିକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହୋଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ

0: ଛାତ୍ରାବାସ ଓ ଚିକିତ୍ସା ସେବା ନିଶାମୁକ୍ତି କେନ୍ଦ୍ର ଏବଂ ନଶାମୁକ୍ତ ଭାରତ ଅଭିଯାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏହି ପ୍ରୟାସକୁ ଆହୁରି ସଫଳ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ନଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଜୀବନଶୈଳୀ ଅବଲମ୍ଭନ କରି ଯୁବ ସମାଜକୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ସହ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଶାଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ସମ୍ପର୍କରେ ଅବକାରୀ ବିଭାଗର ଅବସରପ୍ରାପ୍ତ ଉପାୟୁକ୍ତ ସୀତାକାନ୍ତ ମୁଦୁଲି ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ ମୋର ଏତିକି ବକ୍ତବ୍ୟ ରହିବ ଯେ ସମସ୍ତେ ଜୀବନକୁ ହଁ କୁହନ୍ତୁ, ନିଶାକୁ ନା କୁହନ୍ତୁ। ମୋର ସମସ୍ତ ପରିବାର, ଅଭିଭାବକ, ଶିକ୍ଷକମାନଙ୍କୁ ଅନୁରୋଧ, ଆପଣଙ୍କ ପିଲାମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ଚାଲିବାକୁ ପ୍ରେରଣା ଦିଅନ୍ତୁ। ଯଦି ଆପଣଙ୍କ ଆଖପାଖରେ କୌଣସି ସ୍ଥାନରେ ଅବୈଧ ନିଶା କାରବାର ଚାଲିଥିବାର ନଜରକୁ ଆସେ, ତେବେ ତୁରନ୍ତ ଅବକାରୀ ବିଭାଗ ବା ପ୍ରଶାସନକୁ ସୂଚନା ଦିଅନ୍ତୁ।
0: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
2: ଦେଶବ୍ୟାପୀ ଆସନ୍ତା ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଟିକାକରଣ ହେବ। ଏନେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନ୍ମରୁ 5 ବର୍ଷ ବୟସର 3,45,011 ଜଣ ଶିଶୁଙ୍କୁ 1,637 ପୋଲିଓ ବୁଥ୍ରେ ଟିକାକରଣ କରାଯିବ ବୋଲି ବୈଠକରୁ ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାରେ 0-5 ବର୍ଷ ବୟସ ବର୍ଗର ମୋଟ 1,57,012 ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ପ୍ରଦାନ କରାଯିବ। ଏଥିପାଇଁ 2,400 ଜଣ ଟିକାଦାନକାରୀ, 1,200 ଟିମ୍, 40 ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନବାଡ଼ି ଦିଦି, ମହିଳା ସୁପରଭାଇଜର ଓ ସଂଯୋଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 5,504 ସ୍ମାର୍ଟଫୋନ୍ ବଣ୍ଟନ କରାଯିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ଅଭିଯାନକୁ ସୁଦୃଢ଼ ଓ ସ୍ୱଚ୍ଛତାର ସହ ପରିଚାଳନା ପାଇଁ ଏକ ଅତ୍ୟନ୍ତ ସହାୟକ ହେବ ବୋଲି ସିଡିପିଓ କହିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମଞ୍ଜୁରପ୍ରାପ୍ତ 5,129 ଜଣ ଅଙ୍ଗନବାଡ଼ି କର୍ମୀ, 118 ଜଣ ସୁପରଭାଇଜର, 23 ଜଣ ବ୍ଲକ ସଂଯୋଜକ କାର୍ଯ୍ୟରତ ଅଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଲପକ୍ଷରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁସାରେ ଗତକାଲି ରୁକ୍ମିଣୀ ହରଣ ବିବାହ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ମଙ୍ଗଳ ଆଳତୀ ନୀତି ପରେ ବିବାହ ଠାକୁର ଦକ୍ଷିଣୀ ଘରକୁ ବିଜେ କରିଛନ୍ତି। ମଧ୍ୟାହ୍ନ ଧୂପ ଓ ଜାତଭୋଗ ଶେଷ ହେବା ପରେ ଦକ୍ଷିଣୀ ଘରେ ଭୋଗ ନୀତି କରାଯିବ। ଏହାପରେ ବିବାହ ଠାକୁରଙ୍କୁ ବନ୍ଦାପନା କରାଯାଇ ଶ୍ରୀନହରକୁ ବିଜେ କରାଯିବ। ଗଜପତି ମହାରାଜା ଶ୍ରୀନହରରେ ବିବାହ ଠାକୁରଙ୍କ ସ୍ୱତନ୍ତ୍ର ବନ୍ଦାପନା ନୀତି କରିବେ। ଏହାପରେ ଠାକୁରମାନେ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବା ସହ ପଞ୍ଚାଗ୍ରାସୀ ନୀତି ସମ୍ପନ୍ନ କରାଯିବ। ବିଶିଷ୍ଟ ସାହିତ୍ୟିକ ତଥା ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଦେଶର ସାହିତ୍ୟ ଓ ରାଷ୍ଟ୍ରବାଦୀ ପରମ୍ପରାରେ ତାଙ୍କର ଅମୂଲ୍ୟ ଅବଦାନ ରହିଛି। ରାଜ୍ୟପାଳ ହରିବାବୁ କମ୍ମପାଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଭାରତୀୟ ସାହିତ୍ୟର ସେ ଜଣେ ମହାନ୍ ସ୍ତମ୍ଭ। ତାଙ୍କର ଅମର ସୃଷ୍ଟି ବନ୍ଦେ ମାତରମ୍ ଦେଶବାସୀଙ୍କ ମନରେ ରାଷ୍ଟ୍ର ପ୍ରେମ ଓ ଜାତୀୟ ଚେତନାର ସଞ୍ଚାର କରିବା ସହିତ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଉତ୍ସାହ ପ୍ରଦାନ କରିଥିଲା। ଭାରତର ବୌଦ୍ଧିକ ସାହିତ୍ୟିକ ରାଷ୍ଟ୍ରପତି ଐତିହ୍ୟରେ ତାଙ୍କର ଅବଦାନ ସର୍ବଦା ସର୍ବଦା ଅମର ଓ ପ୍ରେରଣାଦାୟକ ହୋଇ ରହିବ ବୋଲି ଡକ୍ଟର କମ୍ବମ୍ପାଟି କହିଛନ୍ତି। ଦେଶବ୍ୟାପୀ ଆଜି ଆଶୁରା ଏ ମହରମ୍ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍କରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲାର ଧାମନଗର ସମେତ 7 ବ୍ଲକରେ ମହରମ ପର୍ବ ପାଳିତ ହୋଇଯାଇଛି। ସାହିବସ୍ତିରୁ କାଫଲା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର NH5 ଗୋବିନ୍ଦପୁରରେ ସର୍ବାଧିକ 43 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024

ଉତ୍ସବ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ
2: ଶୁଣିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଅଧିବେଶନ ସମାପ୍ତି ପୂର୍ବରୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ହ୍ୟାଲୋ ଗୁଞ୍ଜନ ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ ଏଥିରେ ହାଲଚାଲରେ ଶୁଣିବେ ନିଶା ନିବାରଣ ସୁସ୍ଥ ଜୀବନ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10ରେ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ ସନ୍ଧ୍ୟା 6:15ରେ ପ୍ରଚାର କରିବୁ ସୁନିମା ହେଉ ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30ରେ ରାତି 7ଟାରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର କିଛି ଗୀତ ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଦେଓଗଡ଼ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30ରେ ଏଥିରେ ଆଲୋଚନାରେ ଶୁଣିବେ ରୁଆ ଧାନ ଥୁଆ ସମ୍ପର୍କରେ ରାତି 8ଟାରେ ପ୍ରଚାର କରିବୁ କିଛି ଭଜନ ଏବଂ ଆଧୁନିକ ଗୀତ ଶିଳ୍ପୀ ଉମା ମାହେଶ୍ୱରୀ ପଟ୍ଟନାୟକ ରାତି 8:15ରେ ପ୍ରଚାର କରିବୁ ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶିଳ୍ପୀ ବିରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ଅଗ୍ରୱାଲ ଗୀତ ରଚନା ବାବାଜୀ ଚରଣ ଜେନା ସଙ୍ଗୀତ ପରିଚାଳନା ନିହାର ରଞ୍ଜନ ମହାନ୍ତି ରାତି 8:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ

ରାତି 9:30 ପ୍ରଚାର କରିବୁ ନାଟକ ଯୁଗ। ମୂଳ ରଚନା ରାଜେନ୍ଦର ଅବସ୍ତି, ବେତାର ରୂପାନ୍ତର ହରିଶ ନୱଲ, ଓଡ଼ିଆ ଅନୁବାଦ ଶିବଚରଣ ମିଶ୍ର, ପ୍ରଯୋଜନା ସୁହାସ ମହାନ୍ତି, ସହଯୋଗିତା ଅଶୋକ ମିଶ୍ର। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 10:00। ସୁଗମ ସଙ୍ଗୀତ ପ୍ରଚାର କରିବୁ ରାତି 10:30। ଶିଳ୍ପୀ ନିବେଦିତା, ଉଦିତ ନାରାୟଣ, ମୋନିତା ତ୍ରିପାଠୀ, ରତିକାନ୍ତ ଶତପଥି, ଇରା ମହାନ୍ତି ଏବଂ ମହମ୍ମଦ ଅଜିଜ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏଁ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର କାର୍ଯ୍ୟକ୍ରମ ଏଫ୍ଏମ୍ର 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ଏଇଠି ବିଦାୟ ଦିଅନ୍ତୁ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: ସମ୍ପର୍କ ଏକ ସୁନ୍ଦର ଡରି, ହୃଦୟ ସହ ହୃଦୟର ଯୋଡ଼ି, ସ୍ନେହ ପ୍ରେମ ଓ ବିଶ୍ୱାସରେ ଜୀବନ ଭରେ ମଧୁର ଆଶାରେ।
1: ଦୁଃଖ ସମୟ ଦିଏ ସାହାରା, ସୁଖ ବେଳେ ବାଣ୍ଟେ ହସର ଧାରା। ସମ୍ପର୍କ ଯଦି ଥାଏ ଅତୁଟ, ଜୀବନ ଲାଗେ ସୁନ୍ଦର ଓ ମଧୁର।
0: ତେବେ ସାଥୀ, ସମ୍ପର୍କକୁ ନିଭାଇବାରେ ତ ଆପଣମାନେ ଆଉ ଆମେ କେବେ ମଧ୍ୟ ପଛାଇ ନାହୁଁ। ତେବେ ଆଜିର ଏହି ସୁନେଲି ସନ୍ଧ୍ୟାରେ ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ ଆମେ ଦୁହେଁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ଅଛୁ ମୁଁ ଅସ୍ମିତା ଷଡ଼ଙ୍ଗୀ
1: ଆଉ ମୁଁ ମେହେକ ମିଶ୍ର।
2: ନମସ୍କାର।
0: ତେବେ ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏକ ସୁନ୍ଦର ବିଚାରରୁ।

0: ଫୁଟୁଥିବା ପାଣିରେ ନିଜର ଛାଇ ଦେଖାଯାଏ ନାହିଁ, ଠିକ୍ ସେମିତି ଅଶାନ୍ତ ମନରେ ସମାଧାନର ବାଟ ଦେଖାଯାଏ ନାହିଁ।
1: ଏଥିପାଇଁ ସାଥୀ ଶାନ୍ତ ହୋଇ ଦେଖନ୍ତୁ, ସମାଧାନର ବାଟ ଆପେ ଆପେ ମିଳିଯିବ। ତେବେ ସାଥୀ, ବର୍ତ୍ତମାନ ସମୟ ହେଇଯାଇଛି ଆପଣ ସମସ୍ତଙ୍କର ପ୍ରିୟ ହ୍ୟାଲୋ ଗୁଞ୍ଜନର।
0: ତେବେ ଚାଲନ୍ତୁ ଶୁଣିବା ସାଥୀ, ପ୍ରଥମ କଲ୍ଟି କିଏ ଏବଂ କେଉଁଠାରୁ କରିଛନ୍ତି?
2: ହ୍ୟାଲୋ।
3: ହ୍ୟାଲୋ।
2: ହଁ ମ୍ୟାଡମ।
3: ନମସ୍କାର ଭାଇ।
2: ନମସ୍କାର, ମୁଁ କହୁଥିଲି ଉଗ୍ରସନ ପଟେଲ, ମୋ ଘର ହଉଛି କାଙ୍ଗୁରୁପଦର ବଲାଙ୍ଗୀର ଜିଲ୍ଲା। ଆଜ୍ଞା,
3: କେମିତି ଅଛନ୍ତି ଆପଣ?
2: ମ୍ୟାଡମ ବହୁତ ଭଲ ଅଛି, ଆପଣ ମାନେ ଭଲ ଅଛନ୍ତି?
3: ଆଜ୍ଞା, ଆମେ ମାନେ ବି ଭଲ ଅଛୁ। ଆପଣଙ୍କ ପରିବାରରେ ସମସ୍ତେ କେମିତି ଅଛନ୍ତି?
2: ସମସ୍ତେ ଭଲ ଅଛନ୍ତି।
3: ଆଉ ଆପଣଙ୍କ ସିଆଡେ ପାଗ କେମିତି ଅଛି, ଥଣ୍ଡା ଗରମ?
2: କିଛି ଅଳ୍ପ ଗରମ ଅଛି ମ୍ୟାଡମ, କାହିଁକି ନା ଏବେ କିଛି ଦିନ ବର୍ଷା ଯୋଉ ଲାଗି ରହିଲା, ତ ଖରା ଯୋଉ ତାଙ୍କ ଖରା ଯୋଉ ଥିଲା ଆଜ୍ଞା ଟିକେ କମିଯାଇଛି।
3: ଆଜ୍ଞା, ରଜ ଆସିଥିବାରୁ ଟିକେ ପାଗ ଚେଞ୍ଜ ହେଇଥିବ?
2: ହଁ, ଆଉ କିଛି ଅଳ୍ପ ଦିନ ଏଇ ଯୋଉ ଶୀତ ଷଷ୍ଠୀ ବି ଆସିଯାଉଛି, କୁହାଯାଏ ଶୀତ ଷଷ୍ଠୀ ପରେ ପାଗ ଟିକେ ମାନେ ହାଲକା ରହେ, ବର୍ଷା ମଧ୍ୟ ପଡେ ବୋଲି କୁହାଯାଏ।
3: ଆଜ୍ଞା ଭାଇ, ତେବେ ଆପଣଙ୍କର ଆଜିର ଅନୁରୋଧର ଗୀତ କୋଉଠି ରହିଛି?
2: ସୁନା ପଞ୍ଜୁରୀ ଶାଢ଼ୀ ବୋଲି ଗୋଟେ ଗୀତଟେ ଅଛି, ଯୋଉଟା ନିବେଦିତା ଦେଇଛନ୍ତି ଆଜ୍ଞା, ଓଡ଼ିଆ ଆଲବମ୍ ଗୀତ, ସେଟା ଶୁଣେଇଦେବି। ଆଲବମ୍ କେଶର ନାଁଟା ହଉଛି ନାଟି ମୋର ବୁଲବୁଲ।
3: ନାଟି ମୋର ବୁଲବୁଲ। ଆଜ୍ଞା ଭାଇ, ଆପଣଙ୍କର ପସନ୍ଦର ଗୀତ ଆମେ ଆପଣଙ୍କୁ ଏବଂ ଶ୍ରୋତାମାନଙ୍କୁ ନିଶ୍ଚୟ ଭାବେ ଶୁଣାଇବୁ। କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
2: ଧନ୍ୟବାଦ ମ୍ୟାଡମ୍।

0: ଭଉଣୀ ନମସ୍କାର।
1: ନମସ୍କାର ଭାଇ, ହେଲୋ ଗୁଞ୍ଜନକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
0: ମୁଁ ଚିତ୍ର ସଂସବର କହୁଛି ନାନୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
1: କେମିତି ଅଛନ୍ତି ଭାଇ?
0: ମୁଁ ତ ବହୁତ ଭଲ ଅଛି ନାନୀ, ଆପଣ କେମିତି ଅଛନ୍ତି?
1: ମୁଁ ବି ବହୁତ ଭଲ ଅଛି। ହେଲେ ଆପଣଙ୍କ ସେପଟେ ପାଣିପାଗ ସବୁ ଠିକ ଅଛି?
0: ହଁ ନାନୀ, କାଲି ସନ୍ଧ୍ୟାରେ ବର୍ଷା ଟିକେ ହେଇଥିଲା ନାନୀ।
1: ହେଲେ ବର୍ଷାର ଆଗମନ ହେଇସାରିଲାଣି ସେପଟେ?
0: ହଁ ନାନୀ, ଗରମ ଟିକେ କମିଯାଇଛି ନାନୀ।
1: ହଁ ଭାଇ, ହେଲେ ଯୁବବାଣୀ କଣ ପ୍ରତିଦିନ ଶୁଣୁଛନ୍ତି ଆପଣ?
0: ହଁ ଶୁଣେ ନାନୀ।
1: କୋଉ ପ୍ରୋଗ୍ରାମଟା ବହୁତ ଭଲ ଲାଗେ ଆପଣଙ୍କୁ?
0: ମତେ ହ୍ୟାଲୋ ଗୁଞ୍ଜନ ଭଲ ଲାଗେ।
1: ହଁ ଭାଇ, ହେଲେ ଆଜି କୋଉ ଗୀତ ଶୁଣିବେ?
0: ଦିଲ ପେ ତେରେ ପ୍ୟାର କା ପେ ନାମ ଲିଖି ଦୁଁ, ଦିଲ ପେ ତେରେ ପ୍ୟାର କା ପେ ନାମ ଲିଖି ଦୁଁ, ଆଜା ଜିନ୍ଦଗୀ ମେ ତେରେ ନାମ ଲିଖି ଦୁଁ। ଏଇ ଗାନା ଶୁଣେ ଦେବେ ନାନୀ?
1: ବହୁତ ବଢିଆ ଗାଉଛନ୍ତି ଭାଇ ଆପଣ,
0: ଧନ୍ୟବାଦ ନାନୀ।
1: ଏହି ଗୀତ କାହାକୁ ଡେଡିକେଟ କରିବେ କି?
0: ପ୍ରଥମେ ତ ଆପଣଙ୍କୁ ନାନୀ
1: ଧନ୍ୟବାଦ,
0: ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୋନା ପଣ୍ଡା, ନାଗୁ ପାତ୍ର, ପରମ ସାନି ସାହୁ, ସେତିକି ନାନୀ।
1: ଠିକ ଅଛି ଭାଇ, ଏଇ ଗୀତ ଟିକେ ସମସ୍ତଙ୍କୁ ଡେଡିକେଟ କରିଦେବୁ। ହେଲୋ ଗୁଞ୍ଜନକୁ କଲ କରିଥିବାରୁ ଧନ୍ୟବାଦ।
0: ଧନ୍ୟବାଦ ନାନୀ, ରହିଲେ ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ ଭାଇ।

0: ଆଜ୍ଞା ନମସ୍କାର।
1: ନମସ୍କାର, କୋଉଠୁ କହୁଥିଲେ ଏବଂ କିଏ କହୁଥିଲେ?
0: ଲକ୍ଷ୍ମୀନାରାୟଣ ବାବା କହୁଥିଲେ, ସେଣ୍ଟ୍ରାଲ ସୁବର୍ଣ୍ଣପୁର।
1: ଭାଇ, ସ୍ୱାଗତ ଜଣାଉଛୁ ଆଜିର ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
0: ଧନ୍ୟବାଦ ଆଜ୍ଞା।
1: ଭାଇ, କଣ କରୁଥିଲେ ଏବେ?
0: ଶୋଇଥିଲି ଆଜ୍ଞା।
1: ଖାଇ ସାରିଲେଣି?
0: ହଁ,
1: ଆଚ୍ଛା, ତାହେଲେ କେମିତି ଅଛନ୍ତି ଆପଣ?
0: ବଢିଆ ଅଛି ଆଜ୍ଞା।
1: ଭଲ ଅଛନ୍ତି? ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି? ଆଜି କୋଉ ଗୀତ ଶୁଣିବାକୁ ଆପଣ ଚାହିଁବେ ଭାଇ?
0: ଆଜି ଗୋଟେ ଗୀତଟେ ଅଛି, ଭଲ ଗୀତଟେ ଆଜ୍ଞା। ସେ ଗୀତ ଗାଇଛନ୍ତି ଶାନ୍ତିଲତା ବାରିକ। ଗୀତଟି ହେଉଛି ହେ ଚକା ନୟନ ଭଗତିରେ ଗତି ତୁମ ଦୋକାନ ଆସନ।
1: ଏଇ ଗୀତଟି ଆପଣ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ?
0: ଡେଡିକେଟ୍ କରିବା ବହୁତ ଶ୍ରୋତା ଅଛନ୍ତି ଆଜ୍ଞା। ସହଦେବ ପୌଡ, ଅମିତ ଭୋଇ, ଆଦିତ୍ୟ ଶର୍ମା, ବିଭାଷା ରଣା, ବିକ୍ରମ ସାହୁ, ସେବାରାମ ମେହେର, ବାସୁଦେବ ମେହେର, ମୁରଲୀ ମେହେର, ଶାନ୍ତନୁ ପଣ୍ଡା, ରବୀନ୍ଦ୍ରନାଥ ମେହେର, ମୋନା ପଣ୍ଡା, କର୍ଣ୍ଣ ପ୍ରଭାକର, ଯଶବନ୍ତ ଭାଇ, ନରେନ୍ଦ୍ର କୁମାର ସାହୁ, ବିଶ୍ୱ ଅହମଦ, ହରେଶ ବରୁଆ, ପଞ୍ଚାରଣ ପଞ୍ଚ ବିହାର, ଆଉ ଉପେନ୍ଦ୍ର ସୁନା, ପ୍ରବଳ ସାହୁ, ଚୈତନ୍ୟ ପଟେଲ, ରାମସ୍ୱାମୀ ସାହୁ, ଦ୍ୱିତୀୟ ଚନ୍ଦ୍ର ସେଠ, ଜଗଦେବ ଭାଗ, ଚିରନ୍ଦ ଭାଇ।
1: ଆଜ୍ଞା ଭାଇ, ଅତି ସୁନ୍ଦର ଗୀତଟି ତ ଆପଣ କହିଲେ, ଆମେ ନିଶ୍ଚୟ ଭାବେ ଆପଣଙ୍କୁ ଶୁଣାଇ ଦବୁ।
0: ନମସ୍କାର ଆଜ୍ଞା।
1: ନମସ୍କାର।

0: ଶୁଣିବାକୁ ପସନ୍ଦ କରିବେ?
1: ମତେ ବର୍ଷା ପାଗରେ ଆପଣ ଯେତେବେଳେ ହିନ୍ଦୀର ଜଖମ ଚଳଚ୍ଚିତ୍ରରୁ ଗାଇଛନ୍ତି ଅଲକାଇ ଯୋଉ ଗୋଟେ ଗୀତଟି ଅଛି ଜାନେ କିତନେ ଦିନୋ କେ ବାଦ ଗଲି ମେ ଆଜାନ କ୍ଲାସ ସେ ଗୀତଟି ଦେଇଦେବେ।
0: ଠିକ ଅଛି ଭାଇ, କାହାକୁ ଡେଡିକେଟ କରିବେ କି?
1: ବିଲକୁଲ ଆପଣ ସମସ୍ତଙ୍କୁ ଏବଂ ସୃଷ୍ଟି ତ୍ରିପାଠୀ ପ୍ରିୟଦର୍ଶିନୀ ଆଭା ଆପଣ ଏବଂ ଆପଣ ସମସ୍ତଙ୍କୁ ଆପଣ ଯେତିକି
0: ଧନ୍ୟବାଦ ଭାଇ। ହେଲୋ ଗୁଞ୍ଜନକୁ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ନମସ୍କାର, ମୁଁ ନରେନ୍ଦ୍ରପୁର ବାସୁଦେବ।
0: କେମିତି ଅଛନ୍ତି ଆପଣ?
1: ଭଲ ଅଛି, ଗାଁ ଖରାପ ତ ଶୀତ କାକର ତ ଆମ ପାଇଁ, ଏବେ ତ ଖରା ହେଉଛି, ବର୍ଷା ତ ନାହିଁ, ମୌସୁମୀ ଆସିନି, ତେଣୁ ଗରମ ହଉଛି ହଉଛି, ତାରି ଭିତରେ ଜୀବନ ନେଇକି ଚାଲିବା ହଉଛି।
0: ଆଜ୍ଞା, ଏବେ କଣ କରୁଥିଲେ ତାହେଲେ?
1: ଏବେ ତ ଗୋଟେ କବିତା ଉପରେ ଲେଖିଥିଲି, ସେ ଅବଶ୍ୟ ପାଖାପାଖି ଟିକେ ସରିଯାଇଛି, ଟିକେ ପଢିବି କିଛି ଦିଆଯାଉ।
0: ପଢନ୍ତୁ ଭାଇ।
1: ମୁଁ ତ ଜଷ୍ଟ ଦେଖିଥିଲି, ସରି ନାହିଁ ଭାଇ, ମୁଁ କହୁଛି।
0: ଆଜ୍ଞା,
1: ମୁଁ ଆକାଶ ନାହିଁ, ଏବେ ମୋତେ ପୁରିଲା 90 ବର୍ଷ, ଅତିକ୍ରମୀ ଆସିଛି ମୁଁ 90 ବର୍ଷ, ଏ ବୟସରେ ବି ଥକି ପଡ଼ି ନାହିଁ କି ନହିଁ ଯାଇ ନାହିଁ, ମୁଣ୍ଡ ଟେକି ସଗର୍ବେ ଘଣ୍ଟାଏ ମନ, ନା ଅଛି ମୋ ଠାରେ ବାଲ୍ୟର କୁପ୍ରସା, ନା ଅଛି ବୃଦ୍ଧାବସ୍ଥାର ସ୍ଥାନତ୍ଵ, ବରଂ ଅନ୍ୟାନ୍ୟ ମୋର ତାରୁଣ୍ୟର ଦୃଷ୍ଟି, ଯୌବନ ଉଦ୍ଦାମତାରେ ଉଦ୍ଦୀପିତ ମୋ ସମସ୍ତ ଅବୟବ, ମୋ ଦେହରେ ସେତୁଘର ବଳ, ସମସ୍ତ ବାଧା ବିଘ୍ନ ହାର ମାନିଛି ମୋ ଠାରେ, ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରରେ ମନ୍ତ୍ରୀ ଦେବ, ଭୁଲି ନାହିଁ ମୋର ପଥ, ଭୁଲି ନାହିଁ ମୋର ସଂକଳ୍ପ, ସୂଚନା ଶିକ୍ଷା ମନୋରଞ୍ଜନର ସାଜିଛି ମୋ ବିଶିଷ୍ଟ ମାଧ୍ୟମ, ଯାହାକୁ ସାଥୀ କରି ଅତିକ୍ରମ ଚାଲିଛି ମୋ ପାହାଚ ପରେ ପାହାଚ, ମୋର ଏଇ ଚଲାପଥରେ ଯେଉଁମାନେ ହାତ ଧରି ଚାଲିଛନ୍ତି ବାଟ ଦେଇଛନ୍ତି, ଅକୁଣ୍ଠିତ ଭଲ ପାଇବା ସ୍ଥାନ ଦେଇଛନ୍ତି, ହୃଦୟରେ ମମତାର ରଜ୍ଜୁରେ ବାନ୍ଧିଛନ୍ତି ମୋତେ, ସେମାନଙ୍କୁ ମୋର କୋଟି ପ୍ରଣାମ, ସେମାନଙ୍କୁ ମୋର କୋଟି ପ୍ରଣାମ।
0: ଭାଇ ବହୁତ ସୁନ୍ଦର କବିତା ଲେଖିଛନ୍ତି ଆମ ଆକାଶବାଣୀ ଉପରେ, ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କବିତା ଲେଖିଥିବାରୁ। ତେବେ ଆପଣ ଆଜି କୋଉ ଗୀତ ଶୁଣିବାକୁ ଚାହିଁବେ ଭାଇ?
1: ନିଶ୍ଚିତ ବାବୁ, ତ ବହୁତ ଦିନ ପରେ କନେକ୍ଟ ହେଇଛି, ଭାରି ଖୁସି, କାହିଁକିନା ଲାଗେ ନାହିଁ ଫୋନ, ଚେଷ୍ଟା କରେ ଲାଗେ ନାହିଁ, ଆପଣଙ୍କ ପସନ୍ଦରେ ମୁଁ ଗୋଟେ ଗୀତ ଶୁଣିବାକୁ ଚାହୁଁ।
0: ଆଜ୍ଞା ଭାଇ, ଭଜନ ଶୁଣିବେ ନା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ?
1: କିନ୍ତୁ ଆପଣଙ୍କ ନିଶ୍ଚିତ ଯୋଉଟା ଦେଖ ମୋତେ ଭଲ ଲାଗିବ।
0: ଆଜ୍ଞା ଭାଇ, ବହୁତ ବହୁତ ଧନ୍ୟବାଦ ଆମକୁ କଲ୍ କରିଥିବାରୁ।

0: ସାଥୀ, ଏହି ତ ଥିଲା ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଆମ ଶ୍ରୋତାମାନଙ୍କର ମନପସନ୍ଦର ଅନେକ ଗୁଡ଼ିଏ ଗୀତ ଆପଣମାନେ ଶୁଣିବାକୁ ପାଇଲେ। ତେବେ ଆଶା କରୁଛୁ ଏହି ସବୁ ଆପଣଙ୍କ ମନକୁ ଛୁଇଁଥିବ। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଜଣାଇବାକୁ ଯେପରି ନ ଭୁଲନ୍ତି। ଆମକୁ SMS, ଭଏସ୍ ମେସେଜ ଏବଂ ଇମେଲ ମାଧ୍ୟମରେ ଆପଣଙ୍କ ମତାମତ ଜଣାଇ ପାରିବେ। ଆମ ପାଖକୁ ମେସେଜ କିମ୍ବା ଭଏସ୍ SMS ପଠାଇବା ପାଇଁ ଆମ ନମ୍ବରଟି ହେଉଛି 9438268568 ଏବଂ ଇମେଲ ଆଇଡିଟି ହେଉଛି airjaipur@gmail.com। ତାହେଲେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିଲୁ ମୁଁ ମେହେକ ମିଶ୍ର,
1: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ। ନମସ୍କାର।

ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଆଜିର ଯୁବବାଣୀ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ଉପସ୍ଥାପନା କରିଛନ୍ତି ମନୀଷା ପ୍ରଧାନ ଏବଂ ପଞ୍ଚାନନ ଦାସ।

0: ସତେ ରେଡିଓ ଶୁଣିବା ଭାଇ ଭାଇ ମନକେ ମୁଁ ଜିତ୍ରୁ ଭାଇ ଜୁହାର କରିଦେଲିନି
1: ମୁଇଁ ମିଶା ଚନ୍ଦ୍ରମା ଡୁଲି ଡୁଲି ଜୁହାର କରିଦେଲିନି ଭାଇ ଭାଇ ମନ ମାମା
0: ବନ୍ଦାର ଦ୍ୱାରା ବୋଲବୁ
1: ମୋର ସାଙ୍ଗରେ କାର ମିଶା।

0: ବାନ୍ଧିଦେଲା ପରେ ହାଇଟାକୁ ଆସିକିରି ଖୋଳି ଦେବେ, ମାତ୍ର ଟିକେ ଟାଇମ ଲାଗିଛି ଅଛେ ବୋଲେ ଏତେ ଏତେ ଲୋକ ତ ଗୋଟ ମାଟ କରକେ ନା ପାରେ, ମାନେ ଆସିକି କୋଡି ଦେବା, କାଟ କରିଦେବା, ନାଙ୍ଗ କାଇ ସେ ବୋରୱେଲ କରିଦେବା, ବୋରୱେଲ କରିକିରି ଆଇ ପାଣି ଉଠିଲା ବୋଇଲେ ଆମର ଡାବୁ ହାଇତି ନେଇଗଲା। ଯଦି ମନେକର ଭଗବାନ ତମରେ ଯଦି ନା ଉଠିଲା ଆମର କରମ କେ ନାଇଁ ବୋଲିକିରି କହିଲେ, ଯଦି ପାଣି ନା ଉଠିଲା ବୋଇଲେ ଯେତିକି ଦିନ ଆମର ଡାବୁ ହାଇ ଭିତରେ ରହିଲା ହାଇଟାକୁ ହାଇ କଣ ଥର ହିସାବରେ ମିଶିବା କଣ ଥର ମିଶେଇକିରି ଆମର ଡାବୁକୁ ଆମକୁ ଲେମିଟେ ଦେବେ। ସବୁ ବ୍ୟାଙ୍କ ଆମେ ମିଳିଛି ଋଣ, ଏଇଟା ଏଗ୍ରିକଲଚର ଋଣ ବୋଲିକିରି, ଆରି ସାଧା ଋଣ କରୁ ବୋଲେ କଣ ତର ଅଧିକ ନେ ଭାଇ, ଚାଷୀ ଋଣ ଭିତରେ ବେଶୀ କମ ଆଗା ନେ ଭାଇ। ଆରି ଯଦି ଋଣ ଆଣିଛୁ ବୋଲେ ଆଇ ଭିତରେ ଇନ୍ସୁରାନ୍ସ ବୋଲିକିରି ଗୋଟେ ଆଇଛି କାଠି ସଙ୍ଗାଇ ଭାଇ, ଆରି ଇନ୍ସୁରାନ୍ସ ହିସାବରେ ମନେକର ଆମେ ଯଦି ବ୍ୟାଙ୍କ ଋଣ ଆଣିଛୁ ବୋଲେ ତ ଆଇଟା କାଟିକିରି ସଙ୍ଗାଇ ଦେ ଭାଇ। ମନେକର ଆମକୁ ମନେକର ପାଞ୍ଚ ଏକର ଆସେ, ମନେକର ଦୁଇ ଏକର ଟା ବ୍ୟାଙ୍କ ଆମେ ଋଣ ଆଣିଲୁ ତୁ ଆର ଦୁଇ ଏକର ଟା ଆସେ ବୋଲେ ଆଇ ଦୁଇ ଏକର ହିସାବରେ ଯଦି ସେତିକି ତାଙ୍କର ଅଛି ହିସାବ କେତେ ଆଇଟା ବାନ୍ଧି ଦେଲେ ଆଇଟା କ୍ରପ ଇନ୍ସୁରାନ୍ସ ବୋଲି କହି ଭାଇ, ଆଇଟାକୁ ବାନ୍ଧି ଦେଲେ ଯଦି ମନେକର ବର୍ଷା ଦିନର ପାଚିକେ ଯଦି ପଞ୍ଚାୟତ ହିସାବରେ ମନେକର ନଷ୍ଟ ହେଇଗଲା ପାଚି ବାଳକ ବୋଇଲେ ହାଇଟାକୁ ତାଙ୍କେ ପାଇଁ ଭିତରେ ଗୋଟେ ଇନ୍ସୁରାନ୍ସ ଦେବେ, ଇନ୍ସୁରାନ୍ସ ଦେବା ମୁଁ ସେକେଣ୍ଡ ତାଙ୍କର ଦେବାଇ ଗଲା ତିନି ବର୍ଷର କେତେ ପାଚି କେତେ ଲାଗା ପାଚି ଆସିଲା ଏକରାକେ, ଆରି ଏସୁ କେତେ ପାଚି ଆଇଲା ତାକୁ ହିସାବ କର ଭାଇ, ଏ ତିନି ବର୍ଷର ପାଚି ଠୁ ଏ ବର୍ଷ ବେଶୀ କେତେ ଗୁଣା ହେଲା କେତେ ପରସେଣ୍ଟ ଆଇଲା ତାକୁ ହିସାବ କରିକି ତାଙ୍କର ହିସାବରେ ଆମକୁ ଇନ୍ସୁରାନ୍ସ ବିଷୟ ଦେବାଇ। ଏଟା ଗୋଟେ ବଢିଆ ଯୋଜନା କରିଲେ ମାତ୍ର ଭଗବାନ ଧର୍ମେ ତ ଏବେ କେତେ ବର୍ଷ ହେଲା ବାନ୍ଧିଲୁ ଅଛି ଏମିତି ନା ହୁଏ ପାଚି ଆଇସି ଅଛେ ଜନ ଯଦି ପାଚି ବୁଡ଼ି ଗଲା ବୋଇଲେ ଏଇଟା ମିଳିଛି ଏଟା। ସରକାର ଚାକିରି ମାନେ ଚାକିରି କରବା ଆରି ତାର ଷାଠିଏ ବର୍ଷ ହେଲା ବୋଲି ରିଟାୟାର ହେଇଗଲେ ତାକୁ ତାର ହିସାବରେ ଡାବୁ ଡୁଆ ମିଳିଛି ଆତେ ଚାଷୀ ମିଶା ତ ଗୋଟେ ମାନେ ଏକା ଜନ ଏତିକି ବର୍ଷ ଦେଶର ପାଇଁ ସେବା କରଲା ଆତେ ଚାଷୀ ପାଳକ ଆମ ଜୀବନ କେମିତି ହେଲା ଏତିକି ଲୋକ ଖାଦି ପିଦି କେମିତି କରଲା ଚାଷୀ ମାନେ କରବାର ତ ହେଲା ଏଟା ହେଲେ ତାଙ୍କେ ସେତିକି ସେବା ଦେଇ ମାଟିକୁ ଆମର ମାଟି ଭୂମି କାସ କରିକିରି କଷ୍ଟ ପଡିକିରି ପାଚି ଦେଲେ ହେଲେ ସେ ହିସାବରେ ତାଙ୍କର ଡକରା ଡକରି ହେଇଗଲେ ବଞ୍ଚବାଟ ବି ତ ହେବା ଯେମିତି ସାଧା ପେନ୍ସନ୍ ଦେବେ ଏତେ ଆମର ଇ ବୁଢା ବୁଢୀ ମାନକେ ଆଇ ମିଶା ଇ ଚାଷୀ ମାନଙ୍କୁ ମିଶା ଏବେ ସରକାର ଯୋଜନା କରଲା ଆଇକି ଦେ ଭାଇ
1: ହେଲେ ବଡ ସୁନ୍ଦର ବୁଝେଇ ଦେଲା ବାବୁ ବଡ ନିକ ଲାଗଲା ତମକୁ ଜୁହାର ଲାଗ ଆର ଧନ୍ୟବାଦ
2: ଲାଗିଟା ମାମା
3: କେନ୍ତା
2: କେନ୍ ବାଟେ ଗଲେ ମିଶା ଗୋଟେ ବେଟ
3: କଥା
2: ଯେ ତେବେ ଆମର ବାବୁ କେ ମିଶା ଏଡେ ସୁନ୍ଦର କହି ଦେଲା ଆରେ ଆମର ଭାଇ ବୋନ କେ ମିଶା ଆରି ଗୋଟେ ଗୀତ ବଜା ଦେଲେ ତା କାହିଁକି
3: ଗୀତ
2: କି ନାଇଁ ଚା ପାନି ଆନ୍ତୁନ ଖାଇ ଖାଇ କରି ଗୀତ ଶୁଣବୁ।

0: ପଢୁଛିନି
1: ହଁ ବୁଝାଇବା ଆଜିକାଲି ସବୁ ବୁଝିଲାଇନି ଏବେ ମିଟିଂ ତାନେ ଅଙ୍ଗନବାଡି ତାନେ ଆମେ ମାସକେ ଦୁଇ ତିନି ଥର ଡାକବୁ ସେମାନଙ୍କେ ମାତୃମଣ୍ଡଳ ମିଟିଂ ବୋଲିକିରି ମମତା ମିଟିଂ ବୋଲିକିରି ସେମାନେ ପ୍ରତ୍ୟେକ ଥର ଏନ୍ଏମ୍ ଦିଦି ମୁଇ ଆଶା ଦିଦି ସବୁ ରହିକିରି ଇ ଉପରେ ଏକା ବୁଝାଇତେ ରହିବୁ ଏବେ ଗର୍ଭବତୀ ମନକେ ଡାକିକିରି ଏନ୍ତାର ବୁଝାଇବୁ ପିଲା ହାର୍ନୀ ମା ମନକେ ଡାକିକିରି ଏନ୍ତାର ନହେଲେ ଘରେ ମିଶା ଯାଇକିରି କେନ୍ତାର କ୍ଷୀର ଦେବାର ଗର୍ଭବତୀ ମା ମନକେ କେନ୍ତାର ରହିବାର ସବୁ କ୍ଷୀର ମିଶା ଦେବାର କେତେ ପ୍ରକାର ଅଛେ କି ନା ଏନ୍ତା ଖାଲି ଶୁଆଇକିରି ନ ଦେବାର

0: କରିକିରି ତ ବାସ ମନେକର ପିଲାର କାନ ଫାନ ବାଟେ ପୁରି ଯାଇଛି କି ନାଇଁ, ଆଉ କାନ ଫାଟବା ପୁରି ପୁଛ ପାତ ହେଇଛି ସେଟା ପାଇଁ ଶୁଆଇକିରି ନ ଦେବା, ରାତି ଯେତେବେଳେ ମିଶା ପାରିଲେ ଘଣ୍ଟେ ଘଣ୍ଟେ ଛାଡି ଛାଡି ପିଲାମାନଙ୍କେ କ୍ଷୀର ଦେବାର, ଗୋଟେ ଏବେ ଗୋଟେ ସାଇଡ ଖୁଆଇଲା ପଛେ ଆରି ଗୋଟେ ସାଇଡ ମିଶା ଖୁଆଇକିରି ଏକା ଛାଡ଼ବାସ ପିଲାମାନଙ୍କେ, ବସିକିରି ଏକା କ୍ଷୀର ଦେବା, ସିଧା ଧରିକିରି ଏକା ପିଲାମାନଙ୍କେ କ୍ଷୀର ଦେବାର ବୋଲିକି ସେମାନଙ୍କେ ବୁଝାଇଲୁନି ଆମେ,
1: ଶୁଣିଲାଇନି ନି
0: ହଁ ଶୁଣିଲାଇନି ଆରେ ପଚାରି ଆରେ ପଚାର ଭାଇ ଆରି କେନ୍ତା ଦିଦି ଆରେ ଏନ୍ତା ହେଲାନି ଏବେ କ୍ଷୀର ନ ହେଲେ ମିଶା ତାଙ୍କର ବାଟରୁ ସେମାନେ ଆସିକିରି ଆରି ଏବେ କହିଲାଇନି ମିଶା ଅଙ୍ଗନବାଡି ତାନେ କ୍ଷୀର କେବେ କା କୁନ ମା କେ ମିଶା ଯଦି କମ କ୍ଷୀର ହେଲେ ସେମାନେ ଆଇ ଭାଇ ପଚାର ଭାଇ ଦିଦି ଏନ୍ତାର ଏନ୍ତାର ହେଲାନି ବୋଇଲେ ଆମେ କହିବୁ ସେମାନଙ୍କେ ନାଇଁ ଅମୃତଭଣ୍ଡା ଖଣ୍ଡେ ଖା ବୋଲେ ଏନ୍ତାର ମୁସରି ଅମୃତଭଣ୍ଡା ସିଝାଇକିରି ମିଶା ଖା ବୋଲିକିରି ଗାଁ ଗାଁ ତାନେ ଏବେ ସବୁ ଶିଖିଲାଇନି କ୍ଷୀର ସେ ଦେବା ପିଲାକେ ଆରି କହିଲୁନି ପିଲା ଜନ୍ମରୁ ଛଅ ମାସ ଯାକ କାଇଟା ନ ଦେବାର ଖାଲି ମା କ୍ଷୀର ସେ ଦେବାର
1: ତମେ ଏବେ ବୋଲ କଥା ଗୋଟେ କହିଲା କ୍ଷୀର ଅଲପ ଉନା ହେଇଗଲେ ଅମୃତଭଣ୍ଡା ଆରି ଆଇ ମୁସରି ପରାଟା ମାନେ ଖାଇବାର ବୋଲି କରି, ତେବେ ଆଗ ତୁ ଦେଖା ପିଲା ଜଲମ ନେ ସରି ଆମର ଇଡିଲବିରି ମା ମନକେ ପତି ଖାଦି ବୋଲି କରି ଦେତରେ ଲାଇ, ଆଜିକାଲି ମିଶା ଦେଲାଇନି ମାତ୍ର ଆଜିକାଲି ମୁଇଁ ଦେଖିଲିନି ଏମିତି ମିଶା ହେଲାଇନି ଯେ ନାଇଁ ସବୁ କାଇଲେ ହେଇଛି ଆବକା ପତି କାଇଲେ ନ ହେ ବୋଲି କରି ସବୁ ଦେଇ ଦେଲାଇନି, ଏଇଟା କାଇଟା ଅସୁବିଧା ହେଇଛି କି ପିଲା ମନକେ
0: କାଇଟା ନାଇଁ ଏବେ ଡକ୍ଟର କହିଲାଇନି ସବୁ ଖାଇବା ଖାଇଟା ପତି ଖାଦି ମନସିଟା ମନ ତ ଖାଇଲେ କ୍ଷୀର ହେଇଛି କି ଖାଇବା ଜିନିଷ ଆମର ଦେହ ତାନେ ଗୋଲ ନ ରହିଲେ କ୍ଷୀର କୁନ୍ତି ସେଟା ପାଇଁ ଆମେ ସବୁ ସବୁ ପ୍ରକାର ଖାଇବାକେ ଆମେ କହିଲୁନି, ସେମିତି ପତି ଖାଦି ଖାଇକିରି ପିଲାମାନଙ୍କେ ସେଟା ଏବେ ଯାହାକେ ଯାହାକେ କ୍ଷୀର ନ ହେଲାନି ସେମିତି ପତି ଖାଦି ମନକର ତ ତାଙ୍କର ଛାତ୍ରୀ ମନକେ ସେ ବୁଝାଇଲୁନି ଆମେ ଦେଖା ସେମିତି ପତି ପତି ଖାଦି ମନ ନ ଦିଆ ଏବେ ସରକାର କହିଲାନି ଆଗତୁ ସେମିତି ରହିଲା ଏବେ ସେମିତି କିଛି ନାହିଁ ଏବେ ଏବେ ସବୁ ଖାଦ୍ୟ ଦେବାର
1: ଏବେ ଅମୃତଭଣ୍ଡା ବୋଲଲାସ ଯେ ଆଇ ପାଚିଲା ଅମୃତଭଣ୍ଡା ଖାଇବାର କି କଚାଟା ଖାଇବାର ଅଛେ,
0: କଚାଟା ଖାଇବାର କଚାଟା ସିଝାଇକିରି ଖାଇଲେ କ୍ଷୀର ହେଇଛି ବୋଲିକିରି ଆମେ ତାଙ୍କେ ବୁଝାଇବୁ,
1: ଏବେ ଦିଦି କହିଲା ଏବେ ଜଲମ ନୁ ଧରି କରି ଛଅ ମାସ ଯାକ ମାଗିରି ଖୁଆଇବାର ଅଛେ, ତେବେ ଆଇ ଛଅ ମାସ ପରେ ପିଲାକେ କାଇ କାଇଟା ଖୁଆଇବାର ଅଛେ,
0: ଛଅ ମାସ ପରେ ସେଟା ପିଲାକେ କ୍ଷୀର ଚାଲୁ ହେଇଛି ନି କ୍ଷୀର ସାଙ୍ଗେ ବାହାର ଖାଦ୍ୟ ତାକେ ଦେବାର ଅଛେ, ଆମେ ତାର ବୟସ ଅନୁସାରେ ତାକେ ଏନ୍ତା ସେ ଇ ଆଳୁ ଖଣ୍ଡେ ଡାଲି ପାଣି ଡାଲି ପାଣି ଖଣ୍ଡେ ଖଣ୍ଡେ ବୟସକୁ ଧରି ଧରିକିରି ଡାଲି ପାଣି ଖଣ୍ଡେ ଖଣ୍ଡେ କରିକିରି ଦେବାର ଆଗତୁ, ଆଉ ତାର ପଛେ ପଛେ ଛଅ ମାସ ଭର୍ତ୍ତି ହେଲା ପଛେ ପଛେ ନେଇକି ଇ ଅର୍ଦ୍ଧ ତରଳ ଭଳିଆ ପାଣି ପାଣିଆ ପାଣିଆ ରହିଛି କି ନାଇଁ ହଁ ହଁ ନରମ ନରମ ଚପଟା
1: ଖାଦ୍ୟ
0: ଆମେ ବୁଝାଇଲୁନି ସେମାନେ ବୁଲିକିରି ମିଶା ହାଣ୍ଡି ତାନେ ଗୋଟେ ତାନେ ଖଣ୍ଡେ ଡାଲି ଖଣ୍ଡେ ଆଳୁ ଚାଉଳ ଖଣ୍ଡେ ତେଲ ଖଣ୍ଡେ ନୁନ ଖଣ୍ଡେ ପାରା ପକାଇକି
1: ଖିଚିଡି ବୋଲବା ଯେ
0: ଖିଚିଡି ପାରା ଖିଚିଡି ପାରା କରିକିରି ପାଣିଆ ପାଣିଆ ନରମ ଚପଟା ପରା କରି କରିକିରି ଫାଷ୍ଟ ପ୍ରଥମ ପ୍ରଥମ ଥର ଦୁଇ ଚାମଚ ତିନି ଚାମଚ କରି କରି
1: ମୁଇଁ ଆଜିକାଲି ଦେଖିଲିନି ପିଲାକେ ପୁଣି ଆଜିକାଲି ଟକି ମନ ବୋଲୁବେ ପିଲାକେ କ୍ଷୀର ଖୁଆଇଲେ ଆମର ସୁନ୍ଦର ଉଠି ଯାଇଛି ବୋଲି କରି କ୍ଷୀର ନା ଖୁଆଇଲେନି ଏଇଟା ବୋଲ କି
0: ସେଟା ଭଲ ନାଇଁ ସେଟା ସେଟା ମନ ସେଟା ସେନ୍ତାର କେବେ ମିଶା ନ କରବାର ସେଟା ସେଟା ଆମେ ବୁଝାଇଲୁନି ଆଜିକାଲି ଏବେ ଟକି ମନ ଅଠର ରୁ ଉଣେଇଶ ବର୍ଷ ଟକି ମନ ଚଉଦ ରୁ ଅଠର ବର୍ଷ ଟକି ମନ ଏବେ ଆମର କିଶୋରୀ ବାଳିକା ମିଟିଂ ବୋଲି ହେଇଛି କି ନାଇଁ ଟିକେ ଆଇଲେ ଆମେ ବୁଝାଇବୁ ତାଙ୍କେ ମନକେ ମିଶା ସେନ୍ତାର କେବାର ନ ଭାବବାର ହେଲା ଆରି ସେମିତି କିଛି ସୌନ୍ଦର୍ଯ୍ୟ ନଷ୍ଟ ନ ହୁଏ ମା କ୍ଷୀର ଆମେ ଯେତିକି ଦବୁ ସେତିକି ପିଲା ଭଲ ହେଇଛି ତାର ଭବିଷ୍ୟତ ସେନ୍ତାର ଭଲ ହେଇଛି ସେମିତି ସରକାର ତାକୁ କେତେ ଇଏ ଦେଲାନି କି ସେଟା ପାଇଁ ଇଏ ଅଗଷ୍ଟ ମାସ ତାନେ ଆମର ଏକ ରୁ ସାତ ତାରିଖ ଯାକ ବିଶ୍ୱ ସ୍ତନ୍ୟପାନ ଦିବସ ବୋଲିକି ସରକାର ଏବେ ପାଳିବେ ଏକ ରୁ ସାତ ତାରିଖ କେ ସେଟା କେତେ ବଡ କଥା କି ସେଟାକେ ନେଇକିରି ଆମେ ନିଜର ଚେହେରା ନଷ୍ଟ ହବ ବୋଲି କେବେ ଭାବବାର
1: ମୁଇ ତ ଜାଣବାଟା କ୍ଷୀର ଖୁଆଇଲେ ପୁଣି ଅଧିକ ସୁନ୍ଦର ବାଢ଼ଛି ବୋଲବା
0: ଅଧିକ ଚମକ ହେଇଛି ଆହୁରି ଅଧିକ ଅଧିକ ଚମକ ହେଇଛି ଆମର ପିଲା ଭଲ ରହିଛି ଆମର ଦେହ ଭଲ ରହିଛି ମାର ପିଲା

0: ମାର ପିଲାର ସମ୍ପର୍କ ସେନ୍ତାର ଭଲ ହେଇକିରି ରହିଛି, ଗର୍ଭ ଧାରଣର ବ୍ୟବଧାନ ବି ରହିଛି କି ନାଇଁ? ଆରି
1: ଓଇ କାଇ ଓଇ କାଇ ନାଇଁ
0: ଆରି
1: ଆରି କାଇଟା ଏଇ ମାସ କୁ ମାସ ଆଇ ଋତୁସ୍ରାବ ହେଇଛି କି ନାଇଁ ଦିଦି? ଆଇଟା ମିଶା ପୁନି ଆଇ କିର କୁଆଇଲେ ସମାନ ଟାଇମ ହେଇଛି ଭୁଲ ଭାଇ?
0: ହଁ, ସେଟା ସେଟା ତ କହିଲିନି ଯେ ଗର୍ଭଧାରଣଟା ଡିଷ୍ଟାନ୍ସ ହେଇଛି, ମା ପିଲା ଯେତେ କ୍ଷୀର ଖାଇତେ ରହିଛି କି ନାଇଁ,
1: ଓଇ କାଇ ଓଇ
0: ଆମକେ ସେଟା ସେତିକି ଇଏ ଋତୁସ୍ରାବଟା ସବୁ ଇଏ ହେଇଛି କି ନାଇଁ ଆହୁରି?
1: ନାଇଁ ବଲ ବଲ ଜିନିଷ ମନ ଅଛେ ମାତ୍ର
0: ହଁ
1: ଲୋକ ବୁଝବାର ଅଛେ ନି?
0: ହଁ, ଲୋକ ବୁଝିଲାଇନି, ଆମେ ଡାକି ଡାକି କିରି ବଢିଆ ଗାଁ ମାନଙ୍କରେ ଅଧିକ ବୁଝିଲାଇନି, ଆମର ଇ ଗାଁ ଇଏ ମାନଙ୍କରେ ଆକା ଲୋକ ନ ବୁଝତ ସିନା, ଗାଁ ମାନଙ୍କର ଲୋକ ସବୁ ବୁଝବାଇ, ମିଟିଂ ତାଣ୍ଡେ ବସିକିରି ସବୁ ଶୁଣବାଇ।
1: ନାଇଁ ବଲ ବଲ କାମ କରଲା ସିନି ମାତ୍ର ଦିଦି, ଏମିତି ସେ କାମ କରତେ ରୁହା ଆର ଯେତକି ପାରବା ସେତକି ତମେ ବୁଝାଇତେ ରୁହା। ନହେଲେ ଏତକି ସୁନ୍ଦର ଆମକେ ମିଶା ବୁଝାଇ ଦେଲା ଆର ଆମର ଭାଇ ବୋନ ମିଶା ଶୁଣିରେ ଭାଇ, ତମକେ ଜବର ଜବର ଧନ୍ୟବାଦ ଲାଗ।
2: ଧନ୍ୟବାଦ।

0: ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତ୍ୟଜନ କାର୍ଯ୍ୟକ୍ରମରେ ଚଳିତ ଜୁନ୍ ମାସ 28 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏ ସମ୍ପର୍କରେ ଆପଣ ଜୁନ୍ ମାସ 28 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣିଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀ ହେଲେ ତୌସିଫ ଅଖ୍ତର, ଗୀତିକାର ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ। ଚଳଚ୍ଚିତ୍ର ତୁମସେ ଅଚ୍ଛା କୌନ ହେ।

0: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶୁଣିମା ହେଉ। ରଚନା ଏବଂ ଉପସ୍ଥାପନା ଜଗନ୍ନାଥ ସେଠୀ।
1: ଆଜ୍ଞା, ଆଜିକାଲିକା ଚିଟ୍ଫଣ୍ଡ ଦୁର୍ନୀତି ଖବର ଗୋଟିଏ ନୀତିଦିନିଆ କଥା ହେଇଗଲାଣି। ଖବରକାଗଜ କଥା କୁହନ୍ତୁ କି ଟିଭି ନ୍ୟୁଜ୍ କଥା କୁହନ୍ତୁ, ସବୁବେଳେ ଚିଟ୍ଫଣ୍ଡ ଠକେଇ ନେଇ କିଛି ନା କିଛି ଖବର ଥିବ। ହୋ, ସବୁବେଳେ ଖବରକୁ ଦୋହରାଇଲେ ଲୋକଙ୍କ ମାନସିକ ଯନ୍ତ୍ରଣା ବଢ଼ିବା ଛଡ଼ା ଆଉ କିଛି ଲାଭ ଅଛି କି? ଆପଣ କୁହନ୍ତୁ ତ, ଏତେ ତନାଘନା କଲେ, ସିବିଆଇ କି ଭିଜିଲେନ୍ସ ଚଢ଼ାଉ କଲେ ମଧ୍ୟ ପୁଞ୍ଜି ଖଟେଇଥିବା ସାଧାରଣ ଲୋକଙ୍କର କ'ଣ କିଛି ଲାଭ ଅଛି? ଆଜି ପର୍ଯ୍ୟନ୍ତ ଭାରତରେ ଯେତେ ଚିଟ୍ଫଣ୍ଡ ଠକେଇ ହୋଇଛି, କେତେଟା ଲୋକ ନିଜ ପଇସା ଫେରିପାଇଲେଣି କହିଲେ? ଯଦି ନାହିଁ, ବାରମ୍ବାର ସେହି କଥାକୁ ଘାଣ୍ଟ ଚକଟ କଲେ କ'ଣ ମିଳିବ ସେଥିରୁ? ଯଦି ଫାଇନାନ୍ସ କମ୍ପାନୀ ମାଲିକଙ୍କଠାରୁ କିଛି ପଇସା ପାଇବାର ଅଛି ତେବେ ଖବର ଦିଅନ୍ତୁ, ଲୋକେ ଖୁସି ହେବେ। ନହେଲେ ବାରମ୍ବାର ଘଟଣାଟିକୁ ଭୁଲିବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ଚେତେଇ କଟାଗାରେ ଚୂନ ଦେଲା ଭଳିଆ ଲାଗୁଛି ନା, ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। ଏହି ଚିଟ୍ଫଣ୍ଡ ଠକେଇ ପାଇଁ ପ୍ରକୃତରେ ଦାୟୀ କିଏ? ଠକି ପଳେଇ ଯାଇଥିବା ଫାଇନାନ୍ସ କମ୍ପାନୀ ନା ଆମେ ସର୍ବସାଧାରଣ? ଆମମାନଙ୍କର ତ ଲୋଭ ଯାଉନି, ଆଉ ଦୋଷ ଦେବା କାହାକୁ? କି ହଉ, ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଆମେ ଟିକେ ଚିନ୍ତା କରି ଦେଖୁଛେ କି ପ୍ରକୃତରେ ସେ କମ୍ପାନୀ କରୁଛି କ'ଣ, ଏତେ ଲାଭ ପାଉଛି କୁଆଡ଼ୁ, ଆର୍ବିଆଇ ରେଜିଷ୍ଟ୍ରେସନ ଅଛି କି ନାହିଁ। ଏତେ ସହଜରେ ବର୍ଷକରେ ଦୁଇ ବର୍ଷକରେ ଟଙ୍କା ଯଦି ଦୁଇଗୁଣ ତିନିଗୁଣ ହେଇଯାଇଥାନ୍ତା, ତାହେଲେ ଆମର ଏତେ ସରକାରୀ ବ୍ୟାଙ୍କ ଇନ୍ସୁରାନ୍ସ କମ୍ପାନୀ ଅଛନ୍ତି, ସେମାନେ କ'ଣ ଦେଇପାରନ୍ତାନି? ଆପଣ କହିଲେ ଟଙ୍କା ଦୁଇଗୁଣ ତିନିଗୁଣ ହେଲା ବେଳକୁ ପ୍ରାୟ 10-12 ବର୍ଷ ଲାଗିଯାଉଛି, ଆଉ ଗୋଟିଏ ଦୁଇ ବର୍ଷରେ ଦୁଇଗୁଣ ହେଇଯିବ କୁଆଡ଼ୁ? ସର୍ବସାଧାରଣ ଏହି ସର୍ଟକଟ୍ରେ ପାଇବାର ଲୋଭକୁ ନେଇ ଫାଇନାନ୍ସ କମ୍ପାନୀମାନେ ଖେଳ ଖେଳୁଛନ୍ତି। ସେମାନେ ଏକ ପ୍ରକାର କେରାଣ୍ଡି ଗୁନ୍ଥି ବାଳିଆ ଧରିବାର ବ୍ୟବସ୍ଥା କରୁଛନ୍ତି। ପ୍ରଥମେ ଲୋଭ ଦେଖେଇ କିଛି ଲୋକଙ୍କୁ ହାଇ ରେଟ୍ରେ ଇଣ୍ଟରେଷ୍ଟ ଦେଇ ପ୍ରଚାର ଆରମ୍ଭ କରିବେ। ପରେ ପରେ ଏମାନଙ୍କର ଦେଖି କି ଗରିବ କି ଧନୀ ଅଧିକ ଲାଭ ପାଇବା ଲୋଭରେ ନିଜର ଯାହା ସଞ୍ଚିତ ଧନ ରଖିଥିବେ ଗୋଟିଏ ଦୁଇ ବର୍ଷରେ ଦୁଇଗୁଣ ହୋଇଯିବ ବୋଲି ଭାବି ବ୍ୟାଙ୍କରୁ ଉଠେଇ ଆଣି ସୁନା ରୂପା ବିକ୍ରି କରି ଏହି ଫାଇନାନ୍ସ କମ୍ପାନୀଗୁଡ଼ାକରେ ଡିପୋଜିଟ୍ କରିଦେବେ, ଆଉ ଶେଷରେ ବୁଡ଼ିଲା ବେଳକୁ କାନମୁଣ୍ଡା ଆଉଁସି ବାଡ଼େଇ ପିଟି ହେଲେ କି ଲାଭ ହେବ? ଆଉ ହଜାର ହଜାର କୋଟି ଟଙ୍କା ଠକି ପଳେଇ ଯାଇଥିବା କମ୍ପାନୀ ପଛରେ ଦୌଡ଼ି ଦୌଡ଼ି ଜୋତା ସରିଯିବ ସିନା ପଇସା ପାଇବାର ଆଶା ନାହିଁ। ସେଇଠି ନା ଲୋକ ପାଇବେ ନା ଅଫିସ। ଏଠି ପୁରା ସହରରେ ଇଣ୍ଟରେଷ୍ଟକୁ ଦେଇ ଟଙ୍କା ବୁଲାଉଥିବା ଗୁଣ୍ଡା ଦାଦା ଗୋଷ୍ଠୀର ଲୋକ ଠକରେ ପଡ଼ିଯାଉଛନ୍ତି, ଆଉ

0: ଲୋକଙ୍କୁ ଯେତେ ଧମକ ଚମକ ଦେଲେ ମଧ୍ୟ ଟଙ୍କା ଫେରସ୍ତ ମିଳୁନି। ଜଣେ ଲୋକ ଟଙ୍କା ଦେଇ ନ ପାରିଲେ ତାକୁ ବାଡ଼େଇଲେ ମଧ୍ୟ ଟଙ୍କା ପଇସା କୁଆଡ଼େ ଆସିବ? ଆପଣ କହିଲେ ଦୁଇ ଚାରିଥର ଧମକ ଚମକ ସିନା ଦେବେ, ଡରେଇବେ ସିନା, ଆଉ କରିବେ କ'ଣ? ଯଦି ଅତି ସାଧାରଣ ଲୋକଙ୍କଠାରୁ ଆମେ ପଇସା ବାହାର କରିବା ସମ୍ଭବପର ହେଉନି, ତେବେ କୋଟି କୋଟି ଟଙ୍କା ଠକି ପଳାଇ ଯାଇଥିବା କମ୍ପାନୀଙ୍କ ବିରୁଦ୍ଧରେ ଆପଣ କ'ଣ କରିବେ? ଆପଣ ଯଦି ପଚାରିବେ ଏହି କମ୍ପାନୀମାନେ ଏତେ ବଡ଼ ବଡ଼ ସହରରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର କାରବାର କରୁଛନ୍ତି, ଅଥଚ କିଏ ଜାଣିପାରୁନାହାନ୍ତି କେମିତି, ଆଉ ଶେଷରେ ଶହ ଶହ କୋଟି ଟଙ୍କା ନେଇ ଖସି ପଳାଉଛନ୍ତି, ଏକଥା କେମିତି ହେଲା? ଆଜ୍ଞା, ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ। ଏଠି ପରା ଛୋଟ ଛୋଟ କୁଜି ନେତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ପର୍ଯ୍ୟନ୍ତ ସମସ୍ତେ ସମ୍ପୃକ୍ତ। ଥରେ ଠକି ପଳାଇଲା ପରେ ସବୁ ତନାଘନା ଆରମ୍ଭ ହେବ। ଆପଣ ବାରମ୍ବାର ଖବରକାଗଜ ପଢ଼ି ଟିଭି ନ୍ୟୁଜ୍ ଦେଖି ଲାଗିବ ସତ ଯେମିତି ଏହି ସପ୍ତାହ ଭିତରେ ଆପଣଙ୍କର ପଇସାଟା ରିଟର୍ଣ୍ଣ ପାଇଯିବେ, କିନ୍ତୁ ଖବର ପରେ ଖବର, ଖବର ପରେ ଖବର ସିନା ପାଇବେ, ଆଉ କିଛି ପାଇବେ ନାହିଁ। ସେତେବେଳେ ଆଉ ଆଜ୍ଞା ଲାଭ ଖୋଜିବେନି, କେବଳ ଖଟେଇଥିବା ମୂଳଧନ ଖୋଜୁଥିବେ, ଆଉ ସେ ମୂଳଧନ ମଧ୍ୟ ମିଳିବା ଆଶା ନାହିଁ କହିଲେ ଚଳିବ। ଖବର ଦେଖୁଥିଲେ ଲାଗିବ ଆଜି ଏ ନେତା ସମ୍ପୃକ୍ତ, କାଲିକି ଆଉ ଜଣେ ନେତା, ତାକୁ ଲାଗି ଆଉ ଜଣେ, ସତ ଯେମିତି ସବୁ ବଡ଼ ବଡ଼ ନେତା ସମ୍ପୃକ୍ତ। ଆଉ ଯେତେ ବଡ଼ ବଡ଼ ନେତା ଦୁର୍ନୀତିଗ୍ରସ୍ତ, ଆଜି ପର୍ଯ୍ୟନ୍ତ କିଏ ଦଣ୍ଡ ପାଇଛି ନା ପାଇବ? ଇଏ କ'ଣ ଚାକିରିଆ ହେଇଛି ଯେ ସଙ୍ଗେ ସଙ୍ଗେ ଧରି ସଜା କରିଦେବେ? ଇଏ ପରା ଶାସନକର୍ତ୍ତା, ତାକୁ ପୁଣି ଶାସନ କରିବ କିଏ? ଅତୀତରେ କେତେଜଣ ରାଜନେତାଙ୍କ ବିରୁଦ୍ଧରେ କେସ୍ ଚାଲିଛି, ଆଉ ଏବେ ପର୍ଯ୍ୟନ୍ତ ଚାଲୁଛି ମଧ୍ୟ, ଆଉ କୋର୍ଟରେ ତାରିଖ ପରେ ତାରିଖ, ତାରିଖ ପରେ ତାରିଖ, ତାରିଖ ପରେ ତାରିଖ, ଶେଷରେ ଏହା ଘୁଞ୍ଚି ଘୁଞ୍ଚି ବର୍ଷ ପରେ ବର୍ଷ ବିତିଯାଉଛି। ଏସବୁ ଲୋକଙ୍କୁ ଭୁଆଁ ବୁଲାଇବା କଥା ଛଡ଼ା ଆଉ କିଛି ନାହିଁ। ଶେଷରେ ନେତାଙ୍କର ମୃତ୍ୟୁ ହୋଇଯାଉଛି, ଆଉ ଫାଇଲ୍ ମଧ୍ୟ ବନ୍ଦ ହୋଇଯାଉଛି, ନା ଶାସ୍ତି ମିଳିବାର ଚାନ୍ସ ନାହିଁ। ଚିଟ୍ଫଣ୍ଡ ଠକେଇ କ'ଣ ନୂଆ ଖବର? ବର୍ଷ ବର୍ଷ ଧରି ଠକେଇ ଚାଲିଛି ଆଉ ଚାଲିଥିବ, ଆମମାନେ ମଧ୍ୟ ଜାଣି ଜାଣି ଆଖିରେ ଆଙ୍ଗୁଠି ଦେଲା ଭଳିଆ ହେଉଛି। ଲୋକେ ଡିପୋଜିଟ୍ କଲାବେଳେ ଯେ ଦୋ ଦୋ ପାଞ୍ଚ ହେଉନାହାନ୍ତି ସେ କଥା ନାହିଁ, ମନରେ ଦ୍ୱିଧା ଥାଇ ମଧ୍ୟ ଲୋଭକୁ ସମ୍ଭାଳି ନ ପାରି ଡିପୋଜିଟ୍ କରୁଛନ୍ତି, ଆଉ ଅତି ଲୋଭରୁ ମୃତ୍ୟୁ ହେଲା ଭଳିଆ ଶେଷରେ ଠକାମିରେ ପଡ଼ୁଛନ୍ତି। ତେଣୁ ଆପଣମାନେ ଜାଣି ରଖନ୍ତୁ, କମ୍ ସମୟରେ ସର୍ଟକଟ୍ରେ କୋଟିପତି ହେବାର ସ୍ୱପ୍ନ ଛାଡ଼ନ୍ତୁ, କଷ୍ଟ ଅର୍ଜିତ ଧନକୁ ଠିକ୍ ଜାଗାରେ ବିନିଯୋଗ କରନ୍ତୁ, ଆଉ ଶାନ୍ତିରେ ରୁହନ୍ତୁ, ନହେଲେ ଅଯଥା ପଇସା ସାଙ୍ଗକୁ ମାନସିକ ଯନ୍ତ୍ରଣା ଭୋଗିବା ହିଁ ସାର ହେବା ସିନା, ଆଉ କିଛି ଲାଭ ହେବନି, ନା କ'ଣ ମୁଁ ଭୁଲ କହିଲି?
1: ପ୍ରଚାର କଲୁ ଶୁଣିମା ହେଉ, ରଚନା ଏବଂ ଉପସ୍ଥାପନା କଲେ ଜଗନ୍ନାଥ ସେଠୀ, ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 121ତମ ଭାଗ।

ରାଜା ପୁରଞ୍ଜନ ଯୋଗରେ ନିମଗ୍ନ ରହି ମୃତ୍ୟୁବରଣ କଲେ। ରାଣୀ ଚିତାଗ୍ନି ପ୍ରସ୍ତୁତ କରି ସ୍ୱାମୀଙ୍କୁ ସେଥିରେ ଶୁଆଇ ଦେଇ ନିଜେ ମୁଖାଗ୍ନି ଦେଲେ ଏବଂ ସ୍ୱାମୀଙ୍କ ଚିତାଗ୍ନିରେ ପ୍ରବେଶ କରିବାକୁ ଯିବାବେଳେ ଏକ ଅଦ୍ଭୁତ ବ୍ରାହ୍ମଣ ପହଞ୍ଚି ତାଙ୍କୁ ଆତ୍ମାହୁତି ନ ଦେବାକୁ ଉପଦେଶ ଦେଲେ। ନାରଦ ପ୍ରାଚୀନ ବରେହୀଙ୍କୁ ବୁଝାଇଥିଲେ ଯେ ପୁରଞ୍ଜନ ହିଁ ପୁରୁଷ, ଅଜ୍ଞାତ ସଖା ହିଁ ଭଗବାନ, ଦେହ ହେଉଛି ପୁର, ଏହାର ଅଛି ନବଦ୍ୱାର, ନାରୀ ବଶ ହେଲେ ଜୀବ ନାନା ଦୁଃଖ ପାଏ, କାଳଦୋହିତା ଅର୍ଥ ଜରା, ଯବନ ଅଧିପତି ହିଁ ମୃତ୍ୟୁ। ଯିଏ ଯଜ୍ଞାଦି କର୍ମ କରେ ଓ ଶ୍ରୀହରିଙ୍କ ପାଦପଦ୍ମରେ ନିଜକୁ ସମର୍ପଣ କରେ ସେ ଭବସାଗରରୁ ତରିଯାଏ।

ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତର 121ତମ ଭାଗ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ପଙ୍କଜ ମଲ୍ଲିକ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା।

0: ପରେ ଶୁଣିଲେ କେତୋଟି ହିନ୍ଦୀ ଭଜନ। କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ଅନୁରାଧା ପୌଡ଼ୱାଲ ଏବଂ ପଙ୍କଜ ମଲ୍ଲିକ। ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ ଚାରିଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟିର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ଚାରିଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏସ୍ସିଇଆର୍ଟି ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତି, ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ ଓ ଏସ୍ସିଇଆର୍ଟିରେ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ। ଭବିଷ୍ୟତରେ ଆବଶ୍ୟକୀୟ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଛପା ହେବା ପାଇଁ ପ୍ରିଣ୍ଟିଂ ପ୍ରେସ୍କୁ ଯିବ ନାହିଁ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ 17 ତାରିଖରୁ ଆରମ୍ଭ ହୋଇଥିବା 10-ଦିନିଆ ନିଶାମୁକ୍ତ ଭାରତ ଅଭିଯାନ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧୀ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନବରଙ୍ଗପୁର ନର୍ସିଂ କଲେଜଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନ

0: ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନିଶାର ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକ ଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତର ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। ସିଆଇଆଇର ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିଭିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ମାଧ୍ୟମରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜଲ୍ୟୁସନ୍ 2022ରେ କେତେକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: पारादीप एक बहुत बड़ा पेट्रोकेमिकल्स जो 60,000 करोड़ की बहुत बड़ा हब भी बनते जा रहा है। सेमीकंडक्टर और इलेक्ट्रॉनिक्स जैसे फ्यूचर ओरिएंटेड सेक्टर्स पर भी ध्यान दिया जा रहा है। आज भारत ने विश्व में एक स्वतंत्र जगह बनाई है। समृद्ध ओडिशा के लिए हमारे राज्य की अर्थनीति को 2036 तक 500 बिलियन अमेरिकी डॉलर अर्थनीति बनाना है और 2027 तक 1.5 ट्रिलियन डॉलर इकोनॉमी तक।
0: ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଓଡ଼ିଶା ଏବେ ଖଣିଜ ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍, ଆଲୁମିନିୟମ୍, ପେଟ୍ରୋକେମିକାଲ୍ସ, ସେମିକଣ୍ଡକ୍ଟର ଆଦି ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି। ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଛି। ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଜାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ତହସିଲ ସିଂହାଣୀ ମୁଣ୍ଡାଠାରେ ଭୂମିହୀନ ହିତାଧିକାରୀଙ୍କ ଘରଡିହ ପଟାବଣ୍ଟନ ଓ ଜାଗା ଚିହ୍ନଟୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମରେ ଯୋଗଦେଇ 90 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଏବଂ 20 ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ। ରାଜ୍ୟର ସମସ୍ତ ହଷ୍ଟେଲକୁ ପିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ପିଏନ୍ଜି ଉପଲବ୍ଧ ଥିବା ସ୍ଥାନଗୁଡ଼ିକରେ ତୁରନ୍ତ ସଂଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥିତ ପ୍ରେକ୍ଷାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା 211 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଡକ୍ଟର ମହାଲିଂ କହିଛନ୍ତି ଜାତୀୟ ଶିକ୍ଷାନୀତି ଆଜିର ଯୁବପିଢ଼ିଙ୍କୁ କେବଳ ପୁସ୍ତକଗତ ଜ୍ଞାନ ନୁହେଁ ବରଂ ବ୍ୟବହାରିକ କୌଶଳ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଲୋଇସିଂହା ବ୍ଲକ ଗସ୍ତ କରି ସୋଲାର ପମ୍ପ, ରାମଲୀଳା ମଣ୍ଡପ ଓ ଟାଙ୍ଗରପାଲିଠାରେ ନବନିର୍ମିତ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଥିଲେ। ଗଜପତି ଜିଲ୍ଲା

ସୀମାନ୍ତ ଅଞ୍ଚଳରେ ଓଡ଼ିଶା ନୃତ୍ୟର ପ୍ରଚାର ପ୍ରସାର ପାଇଁ ପାରଳାଖେମୁଣ୍ଡିଠାରେ ତିନିଦିନିଆ ଜାତୀୟ ଓଡ଼ିଶା ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ କର୍ମଶାଳାରେ ବହୁସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇ ନୃତ୍ୟାଭିନୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଅତିରିକ୍ତ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ଘର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଆଜି ରାତି 11:00 ଭୁବନେଶ୍ୱର ଛାଡ଼ିବ ଏବଂ 28 ତାରିଖ ସକାଳ 9:00

0: ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ଘର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଆଜି ରାତି 11:00 ଭୁବନେଶ୍ୱର ଛାଡ଼ିବ ଏବଂ 28 ସକାଳ 9:00 ଲୋକମାନ୍ୟ ତିଲକରେ ପହଞ୍ଚିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତୁର୍କୀଠାରେ ଆୟୋଜିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ 2026 କଳାହାଣ୍ଡିର ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2 ସ୍ୱର୍ଣ୍ଣ ଓ 2 ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ ଆକାଶଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 5 ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିଶାଦ୍ରବ୍ୟ ବ୍ୟବହାରର ମାରାତ୍ମକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ବେଆଇନ ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳନ କରାଯାଉଛି। ଔଷଧ ଆମ ପାଇଁ ଅତ୍ୟନ୍ତ ଜରୁରୀ, ତେବେ ଏଭଳି କେତେକ ଔଷଧ ରହିଛି ଯାହାର ବ୍ୟବହାରକୁ ନିଷେଧ କରାଯାଇଛି। ଏହିସବୁ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବା ସହ ଏହିସବୁ ଔଷଧ ଓ ନିଶାଦ୍ରବ୍ୟଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ। 1999 ମସିହାରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ନିକଟରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ 16 ଅଧିକ ଲୋକ ମଦ୍ୟପାନ କରନ୍ତି। ସେଥିରୁ ପ୍ରାୟ 5.2% ସମ୍ପୂର୍ଣ୍ଣ ଭାବେ ମଦ ଉପରେ ନିର୍ଭରଶୀଳ। ସେହିଭଳି 3 ଅଧିକ ଲୋକ ଗଞ୍ଜେଇ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ବ୍ୟବହାର କରନ୍ତି। ଏପରିକି ହେରୋଇନ୍ ଓ ବ୍ରାଉନସୁଗାର ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ପ୍ରାୟ 2 ପାଖାପାଖି ହୋଇଛି। ସେମାନଙ୍କ ମଧ୍ୟରୁ 60 ଲୋକଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରାୟ 1,20,000,000 ଲୋକ ନିଦ ବଟିକା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିଥାନ୍ତି। କୋମଳମତି ଶିଶୁ ଏବଂ କିଶୋର ବର୍ଗଙ୍କ ମଧ୍ୟରେ ନିଶା ସେବନକାରୀଙ୍କ ସଂଖ୍ୟା ଚିନ୍ତାଜନକ ପାଲଟିଛି। 15-35 ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ବିଶେଷ ଭାବରେ ଏହି କୁପ୍ରଭାବର ଶିକାର ହୋଇଥାନ୍ତି। ନିକଟରେ ସରକାର କପ୍ ସିରପ୍ର ଅପବ୍ୟବହାର ଏବଂ ଗୁଣବତ୍ତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା ପ୍ରେସ୍କ୍ରିପ୍ସନରେ କପ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଡ୍ରଗ୍ସ ନିୟମାବଳୀର ସୂଚୀ କେ ଆଧାରରେ ମିଳୁଥିବା ରିହାତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେତେକ ନିଶାଦ୍ରବ୍ୟ ମିଶ୍ରଣ ଯୁକ୍ତ କପ୍ ସିରପ୍ ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅପମିଶ୍ରଣ ଏବଂ ବିଷାକ୍ତ ଦ୍ରବ୍ୟ ମିଶାଯାଉଥିବା କପ୍ ସିରପ୍ ସ୍ୱାସ୍ଥ୍ୟ ହାନିକାରକ ବୋଲି ପ୍ରମାଣିତ ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ଅପମିଶ୍ରିତ ତଥା ବେଆଇନ ଔଷଧ ସେବନ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗ ଉପରେ

ନକାରାତ୍ମକ ପ୍ରଭାବ ପଡ଼ୁଛି। ସେବନକାରୀଙ୍କ ପରିବାର ଆର୍ଥିକ କ୍ଷତି ସହ୍ୟ କରିବା ସହିତ ଜାଣତ କିମ୍ବା ଅଜାଣତରେ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥାନ୍ତି, ଫଳରେ ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମରେ ପରିଣତ ହୋଇଥାଏ। ଏପରି ସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି। ଇତିହାସରୁ ଜଣାପଡ଼େ ଚୀନ୍ର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି ଗୁଆଙ୍ଗଡୋଙ୍ଗର ହୁମେନ୍ଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି 1848 ମସିହା ଜୁନ୍ ମାସ 25 ତାରିଖରେ ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲେ। ଏହା ଥିଲା ଚୀନ୍ର ପ୍ରଥମ ଅଫିମ ଯୁଦ୍ଧର ଠିକ୍ ପୂର୍ବବର୍ତ୍ତୀ ସମୟ। ତେଣୁ ଜୁନ୍ 26 ତାରିଖକୁ ଜାତିସଂଘ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। 2016 ମସିହାରେ ଏହି ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ନିଶା ନିବାରଣ ଲକ୍ଷ୍ୟ ନେଇ ସରକାର ଦିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 2020 ଅଗଷ୍ଟ 15 ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକଙ୍କ ପାଖରେ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଯାଇସାରିଛି। ତେଣୁ ଆସନ୍ତୁ ନିଜେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟକୁ ସଚେତନ କରିବା ଏବଂ ଭାରତକୁ ଏକ ସୁସ୍ଥ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଢ଼ିତୋଳିବାରେ ସହଯୋଗ ପ୍ରଦାନ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ବର୍ତ୍ତମାନ ଆପଣଙ୍କ ପାଇଁ ନେଇ ଆସିଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ବାଜି ଚଳଚ୍ଚିତ୍ରରୁ। ନିଜାମଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ହୀରା ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ମଳୟ ମିଶ୍ର। ଏଥର ବସନ୍ତରାଜ ସାମଲଙ୍କ ରଚନାରେ ଶିଳ୍ପୀମାନେ ହେଲେ ଶକ୍ତି ମିଶ୍ର ଏବଂ ତପୁ ମିଶ୍ର। ସଙ୍ଗୀତ ପରିଚାଳନା ମନ୍ମଥ ମିଶ୍ର। ଚଳଚ୍ଚିତ୍ର ତୋ ପାଇଁ।

ଶେଷରେ ଅରୁଣ ମନ୍ତ୍ରୀଙ୍କ ରଚନାରେ ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ସଙ୍ଗୀତ ପରିଚାଳନା ବୈଦ୍ୟନାଥ ଦାସ। ଚଳଚ୍ଚିତ୍ର ତୁମ ଆରମ୍ଭ ତୁମ ଶେଷ।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣନ୍ତୁ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମେଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ 1 ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ଏବଂ ଆୟାରଲାଣ୍ଡ ବିପକ୍ଷ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଏକ ଆଲୋକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି, ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ। ଦେଶର ସମସ୍ତ ନାଗରିକ ବିଶେଷକରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି। ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପରେ ପରିଣତ କରିବାକୁ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି। ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ ସେଣ୍ଟର ଏନ୍କଡ୍ର 10ମ ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ। ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ अनुरोध करी चंते।
2: मेरा आप सबसे विनम्र आग्रह कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा। सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा, तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
1: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି 2004-2014

ମଧ୍ୟରେ ପ୍ରାୟ 26 ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014ରୁ 2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,18,00,000 କିଲୋଗ୍ରାମରେ ପହଞ୍ଚିଛି, ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ଅନେକ ଅନ୍ଲାଇନ୍ ପୋର୍ଟାଲ୍ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲ୍ରେ ସମୟସୀମା ମଧ୍ୟରେ ଅପ୍ଲୋଡ୍ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029ର ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,09,500 କିଲୋଗ୍ରାମରୁ ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅପରେସନ୍ ଆମିଷ୍ଟାର୍ଡ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଅପରେସନ୍ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର 2 C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମିଷ୍ଟାର୍ଡ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ ସେନାର ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍କିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ 2 ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍ପିଟାଲ ଭୀଷ୍ମ କ୍ୟୁବ୍ ମଧ୍ୟ ରହିଛି, ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 2 କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ପେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧି ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରାଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ଆଲୋଚନା ମୁଖ୍ୟତଃ ଶିକ୍ଷକମାନଙ୍କ ତାଲିମ, ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଆଧାରିତ ଥିଲା। ଏଥିସହ ଡିଜିଟାଲ୍ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ସ୍ଥାୟୀ ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ଶିକ୍ଷା, ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦକ୍ଷତା ନିର୍ମାଣ ଭଳି ବଡ଼ ପ୍ଲାଟଫର୍ମରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ଓ ଭୁଟାନର ଏହି ଭାଗିଦାରୀ ଆମର ସମାନ ଆଶା, ଆକାଂକ୍ଷା ଏବଂ ଆଧ୍ୟାତ୍ମିକ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ 1-3 ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗର ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍କରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ। ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତାର୍ତଲା ଅଟ୍ଟାଳିକା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର ଏସ୍ଏସ୍କେଏମ୍ ହସ୍କିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ 6 ଜଣଙ୍କୁ ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଆଇଏମ୍ଓ ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ ଆଇଏମ୍ଓ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ୍ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ରବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନ୍ର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି

0: ହରମୁଜ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର ଦୁଇଜଣ ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନ୍କୁ ଦାୟୀ କରିଛନ୍ତି। ଇରାନ୍ ପ୍ରଶାସନ ଚେତାବନୀ ଦେଇ କହିଛି ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରେ ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। ଆଇଏମ୍ଓ ମହାନିର୍ଦ୍ଦେଶକ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଜାପାନରେ ଦୁଇଟି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଗୋସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200ରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟାର୍ଲାଣ୍ଡ ଅନ୍ତର୍ଜାତୀୟ ଟି20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟୋଜକ ଆୟାର୍ଲାଣ୍ଡ 12 ଓଭରରେ 4 ୱିକେଟ୍ ହରାଇ 86 ରନ୍ ସଂଗ୍ରହ କରିଥିଲା। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଟି20 ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ। ବିଶ୍ୱକପ୍ର ଗ୍ରୁପ୍ ଆଇର ଏକ ମ୍ୟାଚ୍ରେ ଆଜି ନରୱେ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇରାକ ଓ ସେନେଗାଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି 12:30ରେ ଆରମ୍ଭ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଇକ୍ୱେଡର, ଆଇଭରିକୋଷ୍ଟ, ନେଦରଲ୍ୟାଣ୍ଡ୍ସ ଏବଂ ତୁର୍କୀ ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମିଷ୍ଟାର୍ଡ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ ଏବଂ ଆୟାର୍ଲାଣ୍ଡ ବିପକ୍ଷ ଟି20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ସରକାରଙ୍କ ବିକାଶ ଓ ଉପଲବ୍ଧି ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଗତି ପ୍ରବାହ 2 ବର୍ଷରେ 2 ଗୁଣ ବିକାଶ ବିକାଶଧାରା ଓଡ଼ିଶା ସାରା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସିଏମ୍ କିଷାନ, ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଲକ୍ଷପତି ଦିଦି, ଅନ୍ତୋଦୟ ଗୃହ ଏବଂ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
3: ପ୍ରୋଗ୍ରେସ ରିପୋର୍ଟ ନେଇକି ଲୋକଙ୍କ ପାଖକୁ ଯାଉଛୁ। ଉଦ୍ଦେଶ୍ୟ ଏଇଟା ଯେ ସରକାରଙ୍କୁ କେମିତି ଆମେ ଉତ୍ତରଦେହୀ କରାଇପାରିବୁ। ବହୁ ସମୟରେ ଦଳ ଭାବେ ନାହିଁ ଯେ ସେମାନେ ଉତ୍ତରଦେୟୀ ବୋଲି, ଆମେ ଚାହୁଁଛୁ ଯେ ସରକାର ମାନେ ଉତ୍ତରଦେୟୀ ହେବା କଥା, ତାଙ୍କର କାମର ବିବରଣୀ ନେଇକି ଲୋକଙ୍କ ପାଖକୁ ଯିବା କଥା, ଏବଂ ଗୋଟେ ଛାତ୍ର ଭଳିଆ ଛାତ୍ର ଯେମିତି ପାଠ ପଢ଼େ ଏବଂ କ୍ଲାସର ପରୀକ୍ଷା ଦିଏ ଏବଂ ଶିକ୍ଷକ ମାନେ ତାର ମୂଲ୍ୟାଙ୍କନ କରନ୍ତି କେତେ ମାର୍କ ସେ ପାଇବ, ଆମେ ଚାହୁଁଛୁ ଗୋଟେ ସରକାରକୁ ମଧ୍ୟ ସେଭଳିଆ ଛାତ୍ର ଭାବରେ ଆମର ଶିକ୍ଷକ ଏବଂ ମୂଲ୍ୟାଙ୍କନ କରିବା ଲୋକ ହେଲେ ଭୋଟର ମାନେ ଯେଉଁମାନେ ଆମକୁ ନିର୍ବାଚିତ କରିକି ସରକାର ଗଠନ କରିବା ସୁଯୋଗ ଦେଇଛନ୍ତି। ତେଣୁ ଆମେ ଆମର ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ ଲୋକଙ୍କ ପାଖକୁ, ବିଭିନ୍ନ ବିଭାଗର ମଧ୍ୟ ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ। ଧାନ ଇନପୁଟ ସବସିଡି 800 ଟଙ୍କାରୁ ଆରମ୍ଭ କରିବା, ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ କ୍ରୟ କରିବାର ନିଷ୍ପତ୍ତି ନେବା, ସୁଭଦ୍ରା ଯୋଜନାରେ 5 ବର୍ଷ ଭିତରେ ବର୍ଷକୁ 10,000 ଲେଖା ହିସାବରେ ଓଡ଼ିଶାର ସମସ୍ତ 18 ବର୍ଷରୁ ଉର୍ଦ୍ଧ ମା ଭଉଣୀ ପାଖରେ ସୁଭଦ୍ରା ଯୋଜନା ପହଞ୍ଚାଇବା, ଏଠି ଶିକ୍ଷାର ମାନ ବଢ଼ାଇବା, ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ମାଧ୍ୟମରେ ଓଡ଼ିଶାର ଛାତ୍ର ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା।

0: ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ନିବାରଣ ସମ୍ବନ୍ଧୀୟ ପିଓଏ ଆଇନ 1999 କାର୍ଯ୍ୟକାରିତା ଉପରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ବର୍ଗର ଲୋକମାନଙ୍କ ସୁରକ୍ଷା, ସାମାଜିକ ସଶକ୍ତିକରଣ ଏବଂ ଅତ୍ୟାଚାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯଶୋଦା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ 8 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରୀନ୍ ପ୍ୟାସେଜ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ପିଲାମାନେ ବଲାଙ୍ଗୀର ଓ ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟରେ ନାମ ଲେଖାଇ ମାଗଣା ଉଚ୍ଚଶିକ୍ଷା ସୁବିଧା ପାଇବେ। ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଦେବଗଡ଼ରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି ସୁନିଶ୍ଚିତ କରିବା, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଓ କିରୋସିନ୍ ମହଜୁଦ ରଖିବା, କୃଷି ପାଇଁ ବିହନ, ସାର ଓ କୀଟନାଶକ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର 500ରୁ ଅଧିକ ଗର୍ଭବତୀ ମହିଳା ଏହି ସେବାର ସୁଫଳ ପାଇଥିବାବେଳେ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକରେ 73 ଜଣ ବୁଥ୍ ଲେଭେଲ୍ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ ଓ ଅଯୋଗ୍ୟ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣିଲେ ଜିଲ୍ଲା ହାଲଚାଲ କ୍ରମରେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ।

0: ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ଆରେ ଆରେ, କେତେ ଦିନ ପରେ ଦେଖିଲି ଭଉଣୀ ତମକୁ। କୁଆଡେ ପଳେଇ ଯାଇଥିଲ?
2: କୁଆଡେ ଆହୁରି ଯିବି ନାନୀ, କୁଆଡେ ଆହୁରି ଯିବି ନାନୀ, ବିଭାଘର ଥିଲା ପରା। ବିଭାଘରରୁ ଆଇପାରିବି କି ଜଲ୍ଦି?
1: ହଇ ଯେ, ଏଇନେ ମାସ ମାସ କାଳ କି ବିଭାଘର କରୁଥିଲ ତମେ?
2: ହଇ ପରା, କହିବି ରୁହ, ଆଗ ଜୁଆର ମୁଣ୍ଡିଆ ଟିକେ ହେଇଯିବା, ତାପରେ କହିବି।
1: ଫାଷ୍ଟ ବୈଠ ଘରକୁ ସଫା ସୁତରା କରିକି ଦୀପ ଉଠ ଲଗେଇଦେବା, ତାପରେ ଜୁଆର ମୁଣ୍ଡିଆ ହବା।
2: ହଇ ହଇ ହଇ, ଚାଲ ତ।
1: ହେଲେ ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନେ, SHG ମା ଭଉଣୀ ମାନଙ୍କୁ ଆମ ତରଫରୁ
3: ଜୁଆର।
1: ହେଲେ ବିଭାଘର

0: କଥା କହୁଥିଲ, କି ବିଭାଗର ଆଡେ ଯାଇଥିଲ ଯେ ମାସ ମାସ କାଳ ରହିଗଲ, ଇଆଡେ ବୈଠକର କଥା ମନେ ପଡୁନଥିଲା କି?
1: ନାଇଁ ନାନୀ, ମନେ ଥିଲା ଯେ ମୋର ଭାଇର ବାହାଘର ଥିଲା ପରା, ଯାଇଥିଲି। ହେଲେ ତମେ ତ ଜାଣିଛ ବିଭାଗର ଆଗରୁ କାମ ଆର ପଛେ ମିଶା କାମ। ମୁଇଁ ତାର ଭଉଣୀ ବୋଲି କେତେ ନ କାମ କରିବି କୁହ ତ।
0: ହେଲେ ସବୁ ବୋଉ ପିଲାକୁ ଦେଖେଇ ଦେଖି ପଳାଇଲ?
1: ଦେଖେଇ ତ ଦେଲି, କେତେ କାମ ମିଶା ଆହୁରି କୁହ ନ ତ। ସେଠି
0: ହଉ, ସେ କାମ ମାନେ ବିଭାଗର ଛାଡି ଦିଅ ଯେ, ତମର ଗାଁ ପଟେ ନୂଆ ନୂଆ କଣ ଚାଷ କରୁଛନ୍ତି ସେ ବିଷୟରେ ଟିକେ କୁହ ପରା।
1: ହଇ, ଆମର ବିଭାଗରେ ନାଇଁ କି ମୋର ଭାଇକୁ ପାଞ୍ଚଟା ଛେଳି ଦେଇଥିଲେ, ଚାରିଟା ଗାଈ ଦେଇଥିଲେ, ଆର ଗୋଟେ ଆମ୍ବାଡ଼ ଦେଲେ। ସେ ଛେଳି ମାନଙ୍କୁ ଖାଇବା ପାଇଁ ଦବା ପାଇଁ ସେଟା ମାନଙ୍କୁ ସବୁ ଶିଖେଇଲି। ତାଙ୍କ ମାନଙ୍କୁ ଏତେ ଚାଷବାସ ବୁଝିବ ନାହିଁ, ହେଲେ ନାଇଁ କି ମାତ୍ର ସେଟା ତ ଶିଖେଇଲି। ହେଲେ କଣ ଦେଖିଲି ନାଇଁ କି ଏତେ ଦିନରେ ଆମର ଗାଁରେ ରହିଲି ଜାଣିଛ କି ନାହିଁ, ଏବେ ନୂଆରେ ଗୋଟେ ଷ୍ଟ୍ରବେରୀ ଚାଷ ହଉଛି, ସେଟା ନାଇଁ କି ସବୁ ଶିଖୁଛନ୍ତି ସେଠି। ମୁଇଁ ମିଶା ଶିଖି ଆଇଛି।
0: ଏ ବଢିଆ କଥା କହିଲ, ହେଲେ ଆମକୁ ଆମ ବଟେ ମିଶା ଟିକେ ଶିଖେଇବ, ଆମକୁ ମଧ୍ୟ ଟିକେ ଜଣେଇବ ନା?
1: ହଇ ହଇ, ଜଣେଇବି, ସେଟା ପରେ ଜଣେଇବି। ଆହୁରି କଣ ହେଇ ଜାଣିଛ କି ନାହିଁ, ଧାନ ଚାଷ କରୁଛନ୍ତି, ଆମର ତ ଏଠି ଦେଖୁଛ ଖରାଦିନେ ଜମି ମାନେ ସିନ୍ଧିଆ ପଡିଥାଉଛି, ସେଠି ଖରାଦିନିଆ ଚାଷ ମିଶା କରୁଛନ୍ତି।
0: ନାଇଁ ପାଣି ସୁବିଧା ଟିକେ ଥିଲେ କରିବାଟା କିଛି ଅସୁବିଧା ନାହିଁ। ହଇ, ଇପଟେ ଖରାଟିଆ ଧାନ ଲଗେଇବେ ବୋଲେ ପାଣି ଟିକେ ଅସୁବିଧା ହେଇଯାଉଛି କେତେଟା ଜମିରେ ନେଇକି।
1: ହଇ ହଇ, ଆହୁରି ନେଇକି ତରଭୁଜ ଚାଷ ମିଶା ଖରାଦିନରେ କରୁଛନ୍ତି, କାକୁଡି ଚାଷ କରୁଛନ୍ତି, ମାଣ୍ଡିଆ ଚାଷ କରୁଛନ୍ତି, କେତେ କଣ ଚାଷ କରୁଛନ୍ତି। ଚାଷ ନେଇକିନା ନେଇକି ପୁରା ବିଲ୍ଡିଂ ବାନ୍ଧିଛନ୍ତି ଆହୁରି।
0: ହଁ, ସେ କହିବେ ନେଇକି ଚାଷ କାମ ଯାହାର କେଡେ ସୁଖ ତାର ବୋଲିକି।
1: ହଇ, ସତ କଥା କା, ମାତ୍ର
0: ଚାଷରେ ମିଶା ବହୁତ ପଇସା ଅଛି, ଆମେ କରି ଜାଣିଲେ ହେଲା। ହେଲେ ଆମେ ଖାଲି ଏକା ବର୍ଷକୁ ଛଅ ମାସ କାମ କରିବା, ଆଉ ଛଅ ମାସ ଆମେ କାମ କରିବା ନାହିଁ ଆମ ଜମିରେ ହଉନାହିଁ ବୋଲି ଭାବିବା ବୋଲି କୋଉଠି ହବ? ସେଟା ଲାଗି ଛଅ ମାସ କାମ କରିବା ସହିତ ଆଉ ଛଅ ମାସ ଆମର ଜମିକୁ ପଡିଆ ନ ପକେଇକି କଣ ଭଲ ଭଲ ଚାଷ କରିହବ ସେ ବିଷୟରେ ଚିନ୍ତା କରିକି ଆଗେ କରିବା କଥା।
1: ଆହୁରି ଜାଣିଛ କି ନାହିଁ, ସିହୁଡ଼ା ମନେକର ନାହିଁ କି ବାଇଗଣ ଗଛ, ଟମାଟୋ ଗଛ, ଆହୁରି ମରିଚ ଗଛ, ସେଟା ମିଶା କରିଦେଇଥିବେ ପନିପରିବା।
0: ସେଟା କି ପାଇଁ? ସେଟା ନିଜର ପାଇଁ ଏକା କରୁଛନ୍ତି, ତାଙ୍କେ ସେଟା ବିକିବେ ନାହିଁ, ନିଜର ଘରକୁ ପରିବା ହବ ବୋଲି କରୁଛନ୍ତି।
1: ଆର ତାଙ୍କର ବାଡି ମାନେ କିସ ଦେଖିବ କହୁଛ କୁହ ତ, ସେ ବାଡି ମାନେ ଇଠୁ ଆରମ୍ଭ ହେଇଥିବ ଯେ, ସେଟା ମାନେ କାଳର କାଳର ଗଛ ମାନେ ଲଗେଇଛନ୍ତି, ଆମ୍ବ ଗଛ ହଉ, ପଣସ ଗଛ ହଉ, ସେ ପନିପରିବା ବାହାରିଲେ, ସେ କି ଆମ୍ବ ବାହାରିଲେ କି ପଣସ ବାହାରିଲେ କିସ୍ଟା ବାହାରିଲେ ମାର୍କେଟରେ ନେଇ ସେଟା ମିଶା ବିକୁଛନ୍ତି।
0: ଆମର କିସ, ଗାଁ ଗହଳିରେ ଏତେ ପଣସ ଏତେ ଆମ୍ବ ଯେ ଲୋକ ଖାଇ ଖାଇ ହାଲିଆ ହେଇଗଲା ପରେ ଆଣିକିନା ବଜାରକୁ ବିକିବାଟା ଭୁଲି ଯାଉଛନ୍ତି। ସେଠି ସବୁ ଚାଲାକି ଲୋକମାନେ ଅଛନ୍ତି, ରଖିବାଟା ରଖିକିନା ବାକି ବଜାରକୁ ବିକୁଛନ୍ତି। ତାର ସହିତ ଏଇ ଯୋ ନୂଆ ନୂଆ ଚାଷ ଯୋଉ କହୁଛନ୍ତି ପରୀକ୍ଷାମୂଳକ ଚାଷ ବୋଲି, ସେଟା ମାନେ କରିକିନା ତାଙ୍କେ ଦେଖୁଛନ୍ତି ତାଙ୍କର ଜମିରେ ହଉଛି କି ନ ହଉଛି ବୋଲିକି। ହେଲେ ବଢିଆ ଜାଗାକୁ ତ ଯାଇକି ଆସିଥିଲ, ତମେ ଆମକୁ ମଧ୍ୟ ଟିକେ ଶିଖେଇବ କି ନାହିଁ?
1: ହଇ, ଶିଖେଇବି ନାହିଁ, କିନ୍ତି ସବୁ ଶିଖିବା, ଆମେ ମିଶା ଦୁଇ ପଇସା ଇନକମ୍ କରିବା କି ନାହିଁ କୁହ ତ।
0: ଆମକୁ ମଧ୍ୟ ଦରକାର ଆକା। ଇ ଛେଳି ମେଣ୍ଡି କଥା କହିଲ ଯେ, କିସ ବିଭାଗରେ ମିଳିଥିଲା କି?
1: ହଇ, ମୋର ଭାଇକୁ ଦେଇଥିଲେ ପରା ଛେଳି ମେଣ୍ଡି ଦେଇଥିଲେ, ଆହୁରି ନେଇକି ଆମ୍ବାଡ଼ ଗୋଟେ ଦେଲେ, ଆର ଗାଈ ମିଶା ଦେଲେ।
0: ଇ ସବୁ ଯାକ ହେଲେ ତାଙ୍କୁ ଆଉ ଗୋଟେ ଅଧିକା କାମ ପଡିଲା, ତାର ସହିତ ଏଇଟା ଗୋଟେ ସମନ୍ୱୟ କୃଷି ଭଳିଆ ହେଲା କି ନାହିଁ?
1: ଆଉ ତାଙ୍କର ଗୋଟେ ଦୁଇ ପଇସା ଇନକମ୍ ହବ ନା ନାହିଁ? ମୋର ଭାଇ ମିଶା ଜାଣିଲା ଛେଳି ମଣ୍ଡି ଖାଇବା ପାଇଁ ଦେଇନାହାନ୍ତି।
0: ହଇ ହଇ, ପାଳିକିନା ତାକୁ ରଖ ବୋଲି। ସତା, ଆମ୍ବାଡ଼କୁ ତ ବର୍ଷ ଯାକ କିଛି ଯୋଗାଯୋଗ ନାହିଁ, ଏବେ ବଡ ଯୋଗାଯୋଗୀ ଲାଗିବ, କାହିଁକି ବୋଲେ ଆମ୍ବ କ୍ୱିଣ୍ଟାଲ କ୍ୱିଣ୍ଟାଲ ବାହାରିବ, ବଜାରକୁ ଗଲେ ସେ ବର୍ଷ ଯାକର ପଇସା କାଢିକି ଦବ କି ନାହିଁ?
1: ହଇ ପରା, ବର୍ଷା ଦିନ ସିନା ଟିକେ ଟିକେ ଆରମ୍ଭ ହେଲାଣି, ମୁଇଁ ମିଶା ତମର ପାଇଁ ଆମ୍ବ ଟିକେ ଆଣିଦେଇଛି।
0: ହଁ ହଁ ହଁ, ନାଇଁ ଆମର ଚାଷୀ ଭାଇ ଭଉଣୀ ମାନେ ମିଶା ଶୁଣିକିନା ବଡ ଶ୍ରଦ୍ଧା ହେଇଯାଉଥିବେ, କାହିଁକି ବୋଲେ ଗାଁ ଗହଳିରେ ତ ସବୁ ଲୋକମାନେ ଜାଣିଛନ୍ତି ଆମ୍ବ ପଣସ ଏଇଟା ମାନେ କିଣିକିନା, ଏଇ ଜାମୁକୁଳି ଏଇଟା ମାନେ କିଣିକିନା କିଏ ଖାଇବେ ନାହିଁ, ସବୁ ହାତ ପାହାନ୍ତାରେ ଘର ବାଡିରେ ଏଇ ସବୁ ଗଛ ଯାକ ଦେଖିବାକୁ ମିଳୁଛି। ହେଲେ
1: ଏମିତି କହୁଛ କି? ମୋର କଥା ଶୁଣ ପରା, ତମେ କହିବ ଆମେ ନାଇଁ ବାହାଘର ସରିଲା ପରେ ମୋର ଭାଇ ଭାଉଜ ବାପା ମା ଆମେ ସବୁ ପୁରୀ ବାଟେ ବୁଲି ଯାଇଥିଲୁ, ସେ ଘଟ ଗାଁ ପାଖରେ ନାଇଁକି ଜାମୁକୁଳି ଦେଖିଲୁ, ଜାମୁକୁଳି କେଜି କେତେ ଟଙ୍କା ହେଇଥିବ ଭାବ ତ?
0: କେତେ ହେଇଥିବ?
1: କେତେ ଶୁଣିଲେ ଛାନିଆ ହେଇଯିବ, 150 ଟଙ୍କା କେଜି ଜାଣିଛ ତ? ଏଡିକି ଟିକେ ଜାମୁକୁଳି, ସେଟା ସେମିତି ଗଛରେ ପଡିଲା ଜାମୁକୁଳି ପରେ ସ୍ୱାଦ ଲାଗିବ ନା, ସେ ଜାମୁକୁଳିକୁ 150 ଟଙ୍କା ଦେଇକିନା କି ମାରାପିଟା ହେଇକି କିଣୁଥିଲେ। ଆମର ଏଠି ବାଡି ବଗିଚାରେ ଆମର ବାପା ଘର ବାଡିରେ କେମିତି ଜାମୁକୁଳି ଦେଖିଲେ।
0: ଆଜି ବୈଠକ ଘରକୁ ଆଇଲା ବେଳେ ରାସ୍ତା ସାରା ଝଡିକି ପଡିଥିଲା, ପୁରା ସବୁଆଡେ ଦୁଆଡେ ଦେଖ ବାଇଗଣୀ କଲର ହେଇଯାଇଥିଲା। ମୁଁ କହିଲି ହେଟି କାଢିବାଟା କମ, ଏଠି ଝଡିବାଟା ବେଶୀ ହେଇଯାଇଛି ବୋଲି ଭାବିଲି। ଆମର ଏଠି ଫିଙ୍ଗା ଫୁଗୁଡା ଅଛି ସବୁ ଜିନିଷ, କାହିଁକି ବୋଲେ ଆମେ ତ ରହୁଛୁ ଜଙ୍ଗଲ ଏରିଆରେ, ସବୁ ଇ ଜଙ୍ଗଲର କୋଳି ହଉ, ଜଙ୍ଗଲର ପରିବା ହଉ, ଶାଗ ମାନେ ହଉ, ଆମକୁ ସହଜରେ ମିଳିଯାଉଛି। ସିଆଡେ ଅଛି କି? ସିଆଡେ ନାଇଁ ନା ଏସବୁ, ସେଥିପାଇଁ ସିଆଡେ ବଡ କନ୍ତାରାଗା।
1: ଏଇଟା ମାନଙ୍କୁ ଆମ ଫିଙ୍ଗା ଫୋପଡା ଜିନିଷକୁ ସେଠି 200 ଟଙ୍କା ଲେଖା କେଜି, 200 ଟଙ୍କା ଭାବୁଛ?
0: ଆମର ସବୁଠୁ ବଡ ଚିନ୍ତା କରିବାର ବିଷୟବସ୍ତୁ ରହିଛି ଯେ ଆମେ କିଭଳି ଭାବରେ ଆମର ଉତ୍ପାଦନ

0: ସାମଗ୍ରୀକୁ ବଜାରକୁ ପହଞ୍ଚାଇବା ବୋଲେ ଯାଇକି ଆମକୁ ଅଧିକା ଲାଭ ମିଳିପାରିବ। ବଜାରକୁ ପହଞ୍ଚାଇବାର ପ୍ରକ୍ରିୟା ଆମକୁ ଶିଖିବାର ଅଛି।
1: ହଇ ସେଟା ଆମେ ନାକି ଚାଷ କରୁଛେ, ଚାଷ କରିକି ସେ ଘରେ ପଚକା ଲେମ୍ସା ଘର ଭିତରେ ଏକା ରଖୁଛେ, ଆମେ ଜାଣିପାରୁନେ ସେଟା ଆମେ ବଜାରକୁ କେମିତି ବିକ୍ରୟ କରିବା, କୋଉଠି ବିକ୍ରୟ କଲେ ଦୁଇ ପଇସା ମିଳିବ, କୋଉଠି ଲାଭ ହବ, କୋଉଠି କ୍ଷତି ହବ, ସେଟା ଆଉ ଚିନ୍ତା କରିବା ପାଇଁ ଆମକୁ ସମୟ ମିଶା ନାହିଁ।
0: ସେଟା ଯୋଗୁଁ ଆକା ଆହୁରି ଏସବୁ ଜିନିଷ କିଏ ଶିଖେଇବ? ଆମକୁ ସରକାରୀ ବାବୁ ଆକା ଶିଖେଇବେ। ଆମେ ଯଦି କଥାବାର୍ତ୍ତା କହିବା ନାହିଁ, ଆମେ ଯଦି ଭବିଷ୍ୟତ କଥା ଜାଣିବା ନାହିଁ କି ପଚାରିବା ନାହିଁ, ହେଲେ ସେସବୁ ଜିନିଷ ଆମକୁ କିଏ ଶିଖେଇବ? କିଏ ବି ଆମର ସାଇ ପଡ଼ିଶା ଶିଖେଇବେନି ନା, ସରକାରଙ୍କ ତରଫରୁ ହିଁ ଶିଖିବାକୁ ମିଳିବ। ହେଲେ ଆଜି ମଧ୍ୟ ଆମର ଗୋଟେ ବହୁତ ବଢିଆ ବିଷୟବସ୍ତୁ ରହିଛି, ରୁଆ ଧାନ ଥୁଆ, ବୋଲେ ରୁଇକିନା ଧାନ ଲଗେଇଲେ ସେ ଧାନ ବାହାରିବାଟା ଥୁଆ। ଏଇଟା ଗୋଟେ ପ୍ରବାଦ ଭଳିଆ କଥା କି ନାହିଁ?
1: ହଇ ପରା ସେ ବିଷୟରେ ଥ ତ ତମେ ପରେ କହିବା। ଆମର ଦେଖ, ମୁଇଁ ଗୋଟେ ବାବୁ ସାଙ୍ଗରେ କଥା ହେଇଛି, କେତେ ବଢିଆ ଜିନିଷ କହିଛନ୍ତି, ମୁଇଁ ନା କି ତାଙ୍କୁ ପଚାରି ମିଶା ନାହିଁ, ଜାଣିଛ ତ, ସେ ପ୍ରବାଦ ଆଡେ ସେ ନିଜେ ନିଜେ ପଳେଇକି ନା କହିଲେ, ମୁଇଁ ଆରେ କହିଲି ପରେ ବାବୁକୁ, ମୁଇଁ ତମକୁ ପଚାରିଥାନ୍ତି, ଏଇଟା କେତେ ସୁନ୍ଦର କହିଛନ୍ତି ବାବୁ,
0: ବହୁତ ବଢିଆ କଥା। ହେଲେ ଆଉ ଡେରି କରିବାନି, ଶୁଣିଦବା ତାଙ୍କର କଥା।
1: ହଇ ଆଗେ ଶୁଣବା, ତାପରେ ତମେ କଣ ଶିଖିଲ ମତେ କହିବ ତ।
2: ସାର୍ ପ୍ରଥମେ ଆପଣଙ୍କୁ ଆମ ଆକାଶବାଣୀକୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ।
2: ଚାଲନ୍ତୁ ସାର୍ ବର୍ତ୍ତମାନ ଆପଣଙ୍କ ପରିଚୟ ଆପଣଙ୍କ ମୁହଁରେ ଶୁଣିବା।
3: ମୋ ନାଁ ହଉଛି ଯୁଧିଷ୍ଠିର ପଣ୍ଡା, ମୁଁ ଜଣେ ରିଟାୟାର୍ଡ ଏଓ।
2: ଦେଖନ୍ତୁ ସାର୍, ବର୍ତ୍ତମାନ ତ ଆମର ମୁଖ୍ୟ ଖାଦ୍ୟ କହିଲେ ଆମେ ଚାଉଳ କହିଲେ ଅତ୍ୟୁକ୍ତି ହବ ନାହିଁ, ତ ଧାନ ଚାଷ ଯୋଉ ଆମେ କରୁ, ବର୍ତ୍ତମାନ କେମିତି କଣ ପ୍ରଣାଳୀରେ ଚାଷ କରନ୍ତି ଭାଇ ଭଉଣୀ ମାନେ?
3: ଦେଖନ୍ତୁ, ଓଡ଼ିଶାରେ ବର୍ତ୍ତମାନ 80-85% ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି, କିନ୍ତୁ ଆମର ଧାନ ଜମି ବର୍ତ୍ତମାନ କି ଅନ୍ୟ ଜମି କମି କମି ଆସିଲାଣି, ଲୋକ ସଂଖ୍ୟା ବଢି ବଢି ଗଲେଣି, ତେଣୁକରି ଆମକୁ ନିଶ୍ଚିନ୍ତ ଭାବରେ ଆମର ଜମିର ପ୍ରଡକ୍ସନ ବା ଉତ୍ପାଦନ ବଢ଼େଇବାକୁ ହିଁ ପଡିବ। ଯଦି ଆମର ଉତ୍ପାଦନ ବଢ଼େଇବା, ତାହେଲେ ଆମେ ଜମିକି କୋଉ ପ୍ରଣାଳୀରେ ଚାଷ କରିବା, କେମିତି ଚାଷ କରିବା, କଣ କଣ ଚାଷ କରିବା, ଯଦ୍ୱାରା କି ଆମର ଖାଦ୍ୟାଭାବ ଆମେ ମେଣ୍ଟେଇ ପାରିବା, ବର୍ତ୍ତମାନ ଏଇଟା ହେଉଛି ଆମର ମୂଳ ଲକ୍ଷ୍ୟ।
2: ଦେଖନ୍ତୁ, ବର୍ତ୍ତମାନ ତ ଏଇ ପ୍ରଣାଳୀ ଚାଷ ହଉଛି, ତାହେଲେ ଆଗ ସମୟରେ ଚାଷ କିପରି କଣ ହଉଥିଲା ସାର୍?
3: ଦେଖନ୍ତୁ, ପ୍ରଥମେ ଯେତେବେଳେ ଆମର ଆବାହମାନ କାଳରୁ ଚାଷୀମାନେ କେବଳ ଧାନ ବୁଣିକିରି ହିଁ ଫସଲ ଅମଳ କରୁଥିଲେ, ବୁଣାଟା ହଉଛି ମୁଖ୍ୟ ଚାଷ, ମୁଖ୍ୟ ଲୋକମାନଙ୍କର ଥିଲା ବୁଣା। ରୁଆକୁ ସେତେ ଲୋକମାନଙ୍କର ଆଗ୍ରହ ନଥିଲା, ଜମିରେ ଧାନ ବୁଣି ଦଉଥିଲେ ଏବଂ ଧାନ ଆଦାୟ ପରେ ସେମାନେ ତାକୁ ନେଇଯାଉଥିଲେ, କିନ୍ତୁ ବୁଣାଟା ଧାନ ହିସାବରେ ବହୁତ କମ ଆଦାୟ ହେଉଥିଲା, ଯୋଉଟାକି ଖାଦ୍ୟାଭାବ ଆମେ ମେଣ୍ଟେଇବା ପାଇଁ ସକ୍ଷମ ହେଇପାରୁ ନଥିଲୁ। ବର୍ତ୍ତମାନ ଯେତେବେଳେ ଆମେ ଧାନର ଉତ୍ପାଦନ ବଢ଼େଇବାକୁ ଚାହିଁଲୁ, ତାହେଲେ ବୁଣା ବଦଳରେ ଆମକୁ ରୁଆ କରିବାକୁ ନିତାନ୍ତ ଦରକାର ପଡିଲା, ଯଦ୍ୱାରା ଚାଷୀ ତାର ଧାନ ଅମଳର 2-3 ଗୁଣ ପର୍ଯ୍ୟନ୍ତ ଅଧିକ ପାଇଲା। ଆମେ ଆବାହମାନ କାଳରେ ଯେଉଁ ଚାଷ ପଦ୍ଧତି କରୁଥିଲେ, ବୁଣା କରୁଥିଲେ, ବୁଣାକୁ ଛାଡିକିରି ଆମେ ବର୍ତ୍ତମାନ ରୁଆ କରିବାଟା ଦରକାର। ରୁଆ ବୁଣା ପ୍ରଥମରେ ଲୋକ କହୁଥିଲେ ଯେ ରୁଆ ଧାନ ଥୁଆ ଆଉ ବୁଣା ଧାନ ଗିଣିକିନା, ଏଇଟା ହଉଛି ଆମର ଚାଷୀଙ୍କର ପ୍ରଭେଦଟା ଥାଏ। ବର୍ତ୍ତମାନ ଯେତେବେଳେ ଆମେ ବୁଣା କରିବା, ଆପଣ ଦେଖନ୍ତୁ ବୁଣିବାଟା ହଉଛି ଆମର 2 ପ୍ରଣାଳୀ, ଗୋଟେ ହଉଛି ଗଜା ବୁଣା ଆଉ ଗୋଟେ ହଉଛି ବତୁରିରେ ଯୋଉଟା ବୁଣାଯାଏ ଛଟା ବୁଣା। ବତରରେ ଆମେ ଯେତେବେଳେ ବୁଣିବା, ପ୍ରଥମେ ଲଙ୍ଗଳ ଚାଷ କରିସାରିଲା ପରେ ଆମେ ଧାନକୁ ଜମିରେ ବୁଣୁଥିଲେ, କିମ୍ବା ଗଜା କରିକିରି ଘରେ ନେଇକିରି ଆମେ ଜମିରେ ଗଜା ଧାନ ବୁଣୁଥିଲେ। ବୁଣାରେ ଆମକୁ ବହୁତ କ୍ଷତି ସହିବାକୁ ପଡୁଥିଲା। ଯେତେବେଳେ ଆମେ ଧାନ ବୁଣିବା, ଆମକୁ ଧାନ ବିହନର ମଧ୍ୟ 2 ଆବଶ୍ୟକ ପଡୁଥିଲା। ଏକର ପିଛା ଆମେ 50 ଧାନ ବୁଣାରେ ବ୍ୟବହାର କରୁଥିଲେ। ବର୍ତ୍ତମାନ ରୁଆରେ ଯଦି ଆମେ କରିବା, 15-20 ଧାନ ଆମର ଏକର ପିଛା ହେଇଯାଉଛି। ହାଇବ୍ରିଡ୍ ଧାନ ଯୋଉଟା ଆମର ଆସୁଛି ତ 3-6 ଭିତରେ ମଧ୍ୟ ଆମର ରୁଆ ପାଇଁ ହେଇଯାଉଛି। ତେଣୁକରି ଆମକୁ ଧାନ ବୁଣାରେ ପ୍ରଥମରେ ବିହନରେ ବହୁତ ଫରକ ପଡ଼ିଲା, ବହୁତ କମରେ ମିଶା ଆମେ ଖର୍ଚ୍ଚାନ୍ତରେ ରୁଆ କରିପାରିଲେ। ବୁଣା ଯୋଉଟା ବତରରେ ଆମେ ବୁଣିବା, ଲଙ୍ଗଳ ସିଆରରେ ତଳେ ଯେଉଁ ଧାନଟା ପଡ଼ିଯାଏ ତାହାର ଗଜା ହେଇପାରେ ବା ନ ବି ହେଇପାରେ, ତାପରେ ଉପରେ ଯେଉଁ ଧାନଟା ପଡିଯିବ ତାକୁ ବଣି ଚଢେଇ ପାରା ପାଣ୍ଡକା ଏମାନେ ଖାଇଯାଆନ୍ତି, ଫଳରେ ଆମେ ଧାନ ବୁଣିବାଟା ମଧ୍ୟ ଠିକ ପରିମାଣରେ ଗଛ ବାହାରେ ନାହିଁ। ସେକେଣ୍ଡ କଥା ହେଲା ଗଜା ବୁଣା କରିବା। ଗଜା ବୁଣା କଲେ

ମୁଖ୍ୟତଃ ଆପଣମାନେ ଜାଣନ୍ତି ଯେ ଧାନ ହେଉଛି ଗୋଟିଏ ଗୁଚ୍ଛ ଚେର, ତାର ଚେର ମାଟି ଭିତରକୁ ବହୁତ ଗଭୀରକୁ ଯାଏ ନାହିଁ। ଯେତେବେଳେ ଆମେ ଗଦା ବୁଣା କରିଦେବା, ଗଦା ବୁଣାର ଏଇ ଯୋଉ ଚେର ଯାକ ମାଟି ଉପରେ ହିଁ 2-3 ଇଞ୍ଚ ଭିତରେ ରହିଯାଏ। ଫଳରେ ସେଇ ଯୋଉ ଗଦା ବୁଣିବା ଆମେ, ସେ ଗଦାର ଯଦି ମରୁଡ଼ି ହେଲା ତାହେଲେ ଠିକ ସମୟରେ ସିଏ ପାଣି କିମ୍ବା ସାର ଜମି ଭିତରୁ ଗ୍ରହଣ କରିପାରେ ନାହିଁ, ଫଳରେ ଧାନ ନଷ୍ଟ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଅଛି। ଯେତେବେଳେ ଆମେ ବୁଣା କରିବା, ବୁଣାରେ କାହିଁକି ଗିଣିଗିଣା ବୋଲି କୁହାଯାଉଥିଲା, ବୁଣାରେ ଠିକ ବା ଆବଶ୍ୟକ ସଂଖ୍ୟକ ଗଛ ରହିପାରେ ନାହିଁ। କାରଣ ଆପଣମାନେ ଜାଣିଛନ୍ତି ରୁଆ କରିବା, ରୁଆଟା ହେଉଛି ଆମର ପ୍ରତି ବର୍ଗ ମିଟରରେ ଯୋଉ ଆମର କିସମ ଧାନ ଅଛି, ଛୋଟ କିସମ ଅଛି, ମଧ୍ୟମ କିସମ ଅଛି, ବଡ଼ କିସମ ଅଛି। ଛୋଟ କିସମ କ'ଣ, ଯୋଉଟାକି ଆମର 90-100 ଦିନ ଭିତରେ ଯୋଉ ଧାନ ପାଚିଯାଏ ତାକୁ ଛୋଟ କିସମର, ଆଉ 120-135 ଦିନ ମଧ୍ୟରେ ପାଚିବା ଧାନକୁ ମଧ୍ୟମ କିସମ, ଆଉ 140-50-60 ଦିନ ପରେ ପାଚିବା ଧାନକୁ ବଡ଼ ଧାନ ବୋଲିକିରି କୁହାଯାଏ। ଯୋଉ ଆମର ଛୋଟ କିସମର ଧାନ ବର୍ଗ ମିଟର ପ୍ରତି ଆମକୁ 80ଟା ବୁଦା ରଖିବାକୁ ପଡ଼େ, ମଧ୍ୟମ ଧରଣର ଧାନ ଆମେ ଯୋଉଟା କରିବା ସେଠି 50ଟା ବୁଦା ରଖିବା ସ୍କୋୟାର ମିଟର ପ୍ରତି, ଆଉ ବଡ଼ ଧାନ ବର୍ଗ ମିଟର ପ୍ରତି 30ଟି ବୁଦା ରଖିବା। ଯଦି ଆମେ ରୁଇବା ତାହେଲେ ଆମେ ଇ ପ୍ଲାଣ୍ଟ ପପୁଲେସନଟା ମେଣ୍ଟେନ କରିପାରିବା। ଆମର ତ ଧାନ ବିହନ କମ୍ ଲାଗିଲା, ତାପରେ ଆମର ଅମଳ ବଢ଼େଇବା ପାଇଁ ବୋଲିକିରି ପ୍ଲାଣ୍ଟ ପପୁଲେସନଟା ଯୋଉଟାକି ଆମର ଆବଶ୍ୟକ ସଂଖ୍ୟକ ଗଛ ଆମେ ରଖିପାରିବା, ବୁଦା ରଖିପାରିବା। କିନ୍ତୁ ଆମେ ବୁଣା ଧାନରେ ସେହି ସଂଖ୍ୟକ ରଖିପାରିବା ନାହିଁ, କାରଣ କୋଉଠି ଧାନ ନଷ୍ଟ ହେବ, କୋଉଠି ଗଦା ବାହାରିବ ନାହିଁ ଠିକସେ, ଆଉ କୋଉଠି ମଧ୍ୟ ବହଳ ହୋଇଯାଇପାରେ, ମୋଟା କୋଉଠି ପତଳା ହୋଇଯାଇପାରେ। ବୁଣା ଧାନ ଯେତେବେଳେ ଆମେ କରିବା, ବୁଣାରେ ନିଶ୍ଚୟ ପ୍ଲାଣ୍ଟ ପପୁଲେସନ ତ ହୋଇପାରିବ ନାହିଁ, ସୂର୍ଯ୍ୟ ଲୋକ ମଧ୍ୟ ଠିକ ପରିମାଣରେ ପାଇପାରିବ ନାହିଁ, ରୋଗ ପୋକ ବେଶୀ ହେବେ। କାହିଁକି ବେଶୀ ହେବେ ନା, ବୁଣା ଧାନରେ ଯେହେତୁ କି କୋଉଠି ମୋଟା କୋଉଠି ପତଳା ହେବ ସେଠି ଅନାବନା ଗଛ ନିଶ୍ଚୟ ବାହାରିବେ। ଅନାବନା ଘାସ ଗଛ ଯଦି ବାହାରିଲେ ତାହେଲେ ସେମାନେ ଧାନ ଗଛ ଠାରୁ ଖାଇବାଟା ଅଧିକ ଗ୍ରହଣ କରିଦେବେ, ମାଟିରେ ସେମାନେ ବହୁତ ସାର ନଷ୍ଟ କରିଦେବେ। ତେଣୁକରି ଏ ଯୋଉ ଆମର ଅନାବନା ଗଛ ବଢ଼ିଯିବ, ଧାନ ଗଛ ରୁଗୁଡ଼ିଆ ହେଇଯିବ, ତେଣୁକରି ବୁଣା କରିବା ପାଇଁ ଆମେ ଟୋଟାଲି ମଧ୍ୟ କରିବା ନାହିଁ। ରୁଆ କଲେ, ରୁଆରେ ଆମେ ଦେଖିଲେ ପ୍ଲାଣ୍ଟ ପପୁଲେସନଟା ଆମର ମେଣ୍ଟେନ ହେଇଗଲା, ତାପରେ ରୁଆ ଧାନ କରିବାକୁ ଆଜିକାଲି ସରକାର ଯୋଉ ପ୍ରୋତ୍ସାହନ ଦେଉଛନ୍ତି, ଧାଡ଼ିରେ ରୁଆ କଲେ ଧାଡ଼ିକି ଧାଡ଼ି ଆମେ ସମ ଦୂରତା ରକ୍ଷା କରିପାରିବା, ଆବଶ୍ୟକ ଅନୁସାରେ ଗଛ ରଖିପାରିବା, ଆଉ ସାର ଯୋଉଟା ଦେବା ମଧ୍ୟ ଠିକ ସମୟରେ ଠିକ ପରିମାଣରେ ଆମେ ସାର ଦେଇପାରିବା। ଯଥା ଦେଖନ୍ତୁ ଏବେ ଆମର ପ୍ଲାଣ୍ଟ ପପୁଲେସନଟା ମୁଁ ତ ଆଗରୁ କହିଛି, ବଡ଼ ଧାନକୁ 30 ଗୋଟି ବର୍ଗ ମିଟର ପ୍ରତି, ମଧ୍ୟମ କିସମରେ 50ଟି, ସାନ କିସମରେ 80ଟି ଆମର ବୁଦା ପ୍ଲାଣ୍ଟ ପପୁଲେସନ ଠିକ ରହିଲା। ସାର ସାଧାରଣତଃ ଆମେ ରୁଆରେ ଯୋଉଟା ଏକର ପିଛା ମଧ୍ୟମ କିସମର ଜମିରେ ଆମେ 32 କେଜି ନାଇଟ୍ରୋଜେନ, 16 କେଜି ଫସ୍ଫରସ ଓ 16 କେଜି ପଟାସ ସାର ଦେଇଥାଉ। 32 କେଜି ଯବକ୍ଷାର ଯାନ ସାରରୁ ଆମେ ସାର ପ୍ରୟୋଗ କେମିତି କରିବା, ଯେ ପ୍ରଥମେ ରୁଆ ବେଳକୁ ତାର 1/4 ଅର୍ଥାତ 8 କେଜି ଯବକ୍ଷାର ଯାନ, ସମସ୍ତ ଫସ୍ଫରସ, ସମସ୍ତ ପଟାସ ଧାନ ରୁଇଦେବା। ସେକେଣ୍ଡରେ କଣ କରିବା, ଆମର ଠିକ ରୁଆର 15-21 ଦିନ ଭିତରେ ଦ୍ୱିତୀୟ ଯବକ୍ଷାର ଯାନ ସାର ଅର୍ଥାତ 2 ଗୁଣ ବୋଲେ 1/4 ଆମେ ଯୋଉଟା ଦେଇଥିଲେ ତାର 2 ଗୁଣ 8 କେଜି ଦେଇଥିଲେ 16 କେଜି, 16 କେଜି ଯବକ୍ଷାର ଯାନ ସାର ଦେଇଦେବା, ଆଉ ଯୋଉ ବଳିକା 8 କେଜି ରହିଲା ସେଟା ଆମେ ତୃତୀୟ ସାର ବା ଥୋଡ଼ ସାର ହିସାବରେ ପ୍ରୟୋଗ କରିପାରିବା। ହେଲେ ରୁଆ ଧାନରେ ଆମେ ଆବଶ୍ୟକ ସଂଖ୍ୟକ ଗଛ ପାଇଲେ, ସାର ବି ଠିକ ସମୟରେ ଦେଇପାରିଲେ, ଆଉ ପ୍ଲାଣ୍ଟ ପପୁଲେସନ ଠିକ ରହିଲା, ଆଉ ଗଛକୁ ଗଛ ଧାଡ଼ିର ଧାଡ଼ି ଦୂରତା ଠିକ ରହିଲା, ସୂର୍ଯ୍ୟା ଲୋକ ଯୋଉ ଆମେ ଧାଡ଼ି ରୁଇଲେ ପୂର୍ବ ପଶ୍ଚିମ କରି ଆମକୁ ରୋଇବାକୁ ପଡିବ। ପୂର୍ବ ପଶ୍ଚିମ କରିକି ଆମେ ରୁଇଲେ ପବନଟା ଠିକ ପରିଚାଳନା ହେଇପାରିବ, ସୂର୍ଯ୍ୟ କିରଣ ପୂର୍ବ ଦିଗରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପାଇପାରିବ ଗଛ, ଯଦ୍ୱାରା କି ରୋଗ ପୋକ କମ୍ ହେବ ଏବଂ ଆବଶ୍ୟକ ଯୋଉ ଆମେ ସାର ଦେବା ଗଛ ମଧ୍ୟ ଗ୍ରହଣ କରିପାରିବ, ଗଛର କ୍ଲୋରୋଫିଲ ଗୁଡ଼ିକ ସାର ଗ୍ରହଣ କରିପାରିବେ। ଏଇଥିରେ ପାଇଁ ବୋଲିକିରି ଆମେ ରୁଆ ନିତାନ୍ତ ଆବଶ୍ୟକ ଆମକୁ, ବୁଣା ଅପେକ୍ଷା ଏଇଟା ଗୋଟେ ରୁଆର ଗଲା ମୁଖ୍ୟ ଇଏ। ତାପରେ ଆମର କେଣ୍ଡା ସଂଖ୍ୟା ଠିକ ଆସିବ, ଆଉ

0: ଯୋଉ ଆମେ ବୁଣା କରିବା, ବୁଣାରେ ଗଛ ସଂଖ୍ୟା ଆମର ଯେତିକି ରହିଲା ଆମେ ତ ମେଣ୍ଟେନ କରିପାରିବା ନାହିଁ, ସାର ଠିକ ସମୟରେ ଠିକ ରୂପେ ଦେଇପାରିବା ନାହିଁ, ଅନାବନା ଗଛ ବେଶୀ ହେବ, ଆଉ ଧାନ ଘାସ ମରା ଔଷଧ କିମ୍ବା ଆମେ ଯୋଉ ଲୋକ ହିସାବରେ ମଧ୍ୟ ଇଏ ଯୋଉ ଅନାବନା ଘାସ ବାଛିବା ଖର୍ଚ୍ଚାନ୍ତ ଆମକୁ ବେଶୀ କରିବାକୁ ପଡିବ, ଆଦାୟ କମ ହବ। ତେଣୁକରି ରୁଆ ଥୁଆ ବୋଲି ଯୋଉଟା ଅଛି ଇ ପ୍ରଣାଳୀରେ ଆମେ ଯଦି ରୁଆ କରିବା ତାହେଲେ ଆମକୁ ଏବେ ଦେଖନ୍ତୁ ଧାଡିକି ଧାଡି ଆମେ ଯୋଉଟା ମଝିରେ ପ୍ରତି ଧାଡିକି ଧାଡି ଆମେ ରୁଇ ସାରିଲା ପରେ ମଝିରେ 10 ଇଞ୍ଚ ଆମକୁ ଗେପ୍ ଛାଡିବାକୁ ପଡିବ। 3 ଫୁଟରୁ ଗୋଟେ 10 ଇଞ୍ଚ ଗେପ୍ ଛାଡିଲେ ସେଠି ଆମେ ଚାଲିକିରି ଦୁଇ ପଟେ ଆମେ ସାର ପ୍ରୟୋଗ କରିପାରିବା, ଖାଲି ଜାଗା ଯୋଉ ଥିବ, ଆଉ ଆମେ ଆବଶ୍ୟକ ହେଲେ କୀଟନାଶକ ଔଷଧ ମଧ୍ୟ ପ୍ରୟୋଗ କରିପାରିବା, ଯଦ୍ୱାରା କି ଆମେ ଗଛ ଉପରେ ଚକୁଡ଼ିବାକୁ ପଡିବ ନାହିଁ, ଗଛ ଯୋଉଟା ନଷ୍ଟ ହୋଇଯାଇଥାନ୍ତା ସେ ନଷ୍ଟ ବି ହବ ନାହିଁ, ଯେହେତୁ କି ଆମେ 3 ଫୁଟ ଡିଷ୍ଟାନ୍ସରେ 10 ଇଞ୍ଚ ଗେପ୍ ଛାଡିବା, 3 ଫୁଟ ରୁଇଲା ପରେ 10 ଇଞ୍ଚ ଗେପ୍ ଛାଡିବା, ସେ 10 ଇଞ୍ଚ ଗେପ୍ରେ ଆମକୁ ଲୋକକୁ ଚାଲିବାକୁ ସୁବିଧା ହବ, ସାର ବିଞ୍ଚିବା ପାଇଁ ସୁବିଧା ହବ, ଆବଶ୍ୟକ ଏ ଯୋଉ କୀଟନାଶକ ଔଷଧ ପକାଇବା ପାଇଁ ସୁବିଧା ହବ, ଆଉ ଆମର ଜଳ ପରିଚାଳନା ମଧ୍ୟ ଆମେ ଠିକସେ କରିପାରିବା। ଏଇଟା ହଉଛି ରୁଆର ମୁଖ୍ୟ ଲକ୍ଷ୍ୟ, ଆଉ ରୁଆର ଏଇଟା ପାଇଁ ବୋଲିକିରି ଆମକୁ ପ୍ରଡକ୍ସନଟା 2ରୁ 3 ଗୁଣ ପର୍ଯ୍ୟନ୍ତ ଆଦାୟ ଅଧିକ ହବ। ବୁଣାରେ ଖର୍ଚ୍ଚ ବେଶୀ ହେଲା, ଆଦାୟ କମ ହେଲା, ରୁଆରେ ଖର୍ଚ୍ଚ କମ ହେଲା, ଆଦାୟ ବେଶୀ ହେଲା। ଆଉ ରୁଆରେ ଯେତେବେଳେ କି ଆମ ରୋଗ ପୋକ କମ ହେଲା, ଆଉ ସ୍ପ୍ରେଇଂ କରିବା ପାଇଁ ଆମକୁ କମ ଖର୍ଚ୍ଚରେ ହେଇଗଲା, ଗଛ ସୂର୍ଯ୍ୟକିରଣ ଭଲ ପାଇଲା, ପବନ ଭଲ ପାଇଲା, ତାହେଲେ ଆମକୁ ପିଲ ସଂଖ୍ୟା ନିଶ୍ଚୟ ବଢି ବଢି ଯିବ, ପିଲ ବଢିଲା ମାନେ ଆଦାୟ ବଢିଲା। ଆଉ ଯଦି ବୁଣାରେ କରିବା, ବୁଣାରେ ତ ଆମର ଗେପ୍ ଠିକସେ ରହିବ ନାହିଁ, କୋଉଠି ପତଳା କୋଉଠି ମୋଟା ଥିବ, ବିହନ ମଧ୍ୟ ବହୁତ ଖର୍ଚ୍ଚ ହେଇଗଲା, ଆବଶ୍ୟକ ଗଛଠୁ କମ କିମ୍ବା ଅଧିକ ହେଲା, ରୋଗ ପୋକ ପରିଚାଳନା ଆମକୁ କରିବାକୁ ପଡିବ, ଏ ସବୁ ଜାଗ ପାଇଁ ଆମେ ରୁଆ ଧାନ କଲେ ଆମକୁ ଆଦାୟ ବଢି ବଢି ଯିବ।
1: ନିଶ୍ଚିତ ଭାବରେ ସାର୍, ବହୁତ ସୁନ୍ଦର ଭାବରେ ଆପଣ ବୁଝାଇ ଦେଲେ ଆମର ଯୋଉ କଥାରେ ରହିଛି ରୁଆ ଧାନ ଥୁଆ କ'ଣ ଏବଂ ତା ରୁଆ ଧାନ ଏବଂ ବୁଣା ଧାନ ମଧ୍ୟରେ ପାର୍ଥକ୍ୟ କ'ଣ, କେଉଁଟା ଲାଭଜନକ, ବହୁତ ସୁନ୍ଦର ଭାବରେ ବୁଝାଇ ଦେଲେ। ତାହେଲେ ଦେଖନ୍ତୁ, ଏଇ ଯୋଉ ରୁଆ ଧାନକୁ ନେଇକି ସରକାରଙ୍କର କ'ଣ କ'ଣ ସବୁ ପଦକ୍ଷେପ ରହିଛି?
0: ସରକାରଙ୍କର ପଦକ୍ଷେପ ତ ରୁଆ ଧାନ ଉପରେ କୌଣସି ରକମର ସରକାର ପ୍ରୋତ୍ସାହନ ଦିଅନ୍ତି ନାହିଁ, କାରଣ ଚାଷୀ ନିଜେ ହିଁ ଆମକୁ ବାଛିବାକୁ ପଡିବ, ଆମେ ରୁଆ କରିବା ଆଦାୟ ଅଧିକ କରିବା, କିନ୍ତୁ ଧାଡି ରୁଆ କଲେ ଧାଡି ରୁଆ ପାଇଁ ସରକାରଙ୍କର ଏକର ପିଛା ପ୍ରୋତ୍ସାହନ ଅଛି, ବର୍ତ୍ତମାନ ସେ ପ୍ରୋତ୍ସାହନ ମଧ୍ୟ ସରକାର କମେଇ ଦେଲେଣି, କାହିଁକି ଚାଷୀ ଜାଣିଗଲେ ଆମେ ଧାନ ରୁଆ କଲେ ଆମକୁ ଅଧିକ ଆସିବ, ଧାନ ଧାଡିରେ ରୁଇଲେ ଆମର ଉତ୍ପାଦନ ବଢିବ, ତେଣୁକରି ପ୍ରୋତ୍ସାହନ ମଧ୍ୟ ସରକାର ବର୍ତ୍ତମାନ କମେଇ ଦେଲେଣି। ସାରରେ କେବଳ ଆମକୁ ସବସିଡି ଆକାରରେ ମିଳୁଛି, ଏଇ ଯୋଉ ଆମର ରାସାୟନିକ ସାର, କିନ୍ତୁ ରୁଆ ଉପରେ ଆମର ସେମିତି କିଛି ପ୍ରୋତ୍ସାହନ ନାହିଁ ବର୍ତ୍ତମାନ ସରକାରଙ୍କର।
1: ତାହେଲେ ସାର୍ ଦେଖନ୍ତୁ, ଆମର ଯୋଉ କୋରାପୁଟର ଜଳବାୟୁ ଅନୁସାରେ ଆପଣ ଚାଷୀ ଭାଇ ଭଉଣୀ ମାନଙ୍କୁ କ'ଣ କହିବାକୁ ଚାହିଁବେ, ଆମେ ଯଦି ରୁଆ ଧାନ କରିବା ଭଲ ରହିବ ନା ବୁଣା ଧାନ କଲେ ଭଲ ରହିବ?
0: ଦେଖନ୍ତୁ, ଆମର ଯୋଉ ବର୍ତ୍ତମାନ କ୍ଲାଇମେଟ୍, କୋରାପୁଟ ଡିଷ୍ଟ୍ରିକ୍ଟରେ ପାଖାପାଖି 1200ରୁ 1300 mm ବର୍ଷା ହଉଛି, ମିଲିମିଟର ବର୍ଷା, ଯେତେବେଳେ କି ବର୍ଷାଟା ଆମର ପ୍ରଚୁର ପରିମାଣରେ ହଉଛି, ସେ ବର୍ଷାକୁ ଧରିକିରି ଆମେ ଯଦି ଧାନ ବୁଣିବା, ଧାନ ବୁଣିଲେ ଗଛ ଯଦି ଡେଙ୍ଗା ଡେଙ୍ଗା ହେଇଗଲା ତାହେଲେ ଗଛ ସାର ଆମେ ବେଶୀ ଦେଇଦେବା, ତଳେ ପଡ଼ିଯିବ, ଧାନ ନଷ୍ଟ ହେଇଯିବ, ଆହୁରି ଆମର ଯେତେବେଳେ କି ଲଘୁଚାପ ସୃଷ୍ଟି ହେଉଛି ଦଶହରା ସମୟରେ, ସେ ଲଘୁଚାପ ସୃଷ୍ଟି ହେଲେ ମଧ୍ୟ ପବନରେ ଗଛ ପଡ଼ିଯାଉଛି, ତେଣୁକରି ଆମକୁ ଯଦି ରୁଆ କରିବା, ପ୍ଲାଣ୍ଟ ପପୁଲେସନଟା ଯଦି ଠିକ ରହିବ, ଗଛ ସାଧାରଣ ପବନରେ ମଧ୍ୟ ପଡ଼ିବ ନାହିଁ।
1: ଆପଣଙ୍କ କଥାରୁ ତ ମୁଁ ବହୁତ କିଛି ଶିଖିଛି, ଆଶା କରୁଛି ଆମ ଚାଷୀ ଭାଇ ଭଉଣୀମାନେ, ମା ଭଉଣୀମାନେ ମଧ୍ୟ ବହୁତ କିଛି ଶିଖିଥିବେ। ସୁଯୋଗ ମିଳିଲେ ପୁଣି ଥରେ କଥା ହେବୁ, ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ହେଲେ ବାବୁଙ୍କର କଥା ଶୁଣିଲା ପରେ ସବୁକିଛି ଶିଖିଲା ଭଳିଆ ଲାଗୁଛି, ଜାଣିଲା ଭଳିଆ ଲାଗୁଛି, ହେଲେ କଣ ଜାଣିଛୁ କଣ ନାହିଁ, ଆମର ଜମିରେ ସେସବୁ କାମରେ ଲଗେଇଲେ ଏକା ଆମେ ଜାଣିଲୁ ବୁଝିଲୁ ବୋଲିକି କଥା ରହିଲା। ହେଲେ ଏଇ ସବୁ କଥା ଭିତରେ ଟିକେ ଗୀତ ବାଜନା ହେଇଯାଉ ପୁରା
3: ହାଇ ନ ହେଲା, ଭଲ ଲାଗିବ ଖାଲି କଥା ଏକା ହଉଥିବା କି ଆଇଲା ଠୁକ ହେଲା ଯାଇ।
2: ହାଇ ହାଇ,
3: ଯିବା ଯିବା, ଟିକେ ଗୋଟେ ଗୀତ ଶୁଣବା ତ।

0: ଗୀତ ଶୁଣିଲା ଟିକେ ବଢିଆ ଲାଗିଲା।
1: ହଁ ଯେ ବଢିଆ ଲାଗିଲା, ମୁଁ ଆକା ତମକୁ ବଢିଆ କଲି, ତମେ ଆର କିଛି ଆଣିନ କି ଆଜି?
0: ନାଇଁ ନାଇଁ ନାଇଁ ନାଇଁ, ସି କଥା ହବ ନାଇଁ, ଆଣିଛି କଥା।

0: ଜମିରେ ସେସବୁ କାମରେ ଲଗେଇଲେ ଏକା ଆମେ ଜାଣିଲୁ ବୁଝିଲୁ ବୋଲିକି କଥା ରହିଲା। ହେଲେ ଏଇ ସବୁ କଥା ଭିତରେ ଟିକେ ଗୀତ ବାଜନା ହେଇଯାଉ ପରା
1: ହାଇ ନ ହେଲା ଭଲ ଲାଗିବ ଖାଲି କଥା ଏକା ହଉଥିବା କି ଆଇଲା ଠୁକୁ ହେଲା ଯାଇ
0: ହାଇ ହାଇ
1: ଯିବା ଯିବା ଟିକେ ଗୋଟେ ଗୀତ ଶୁଣବା ତ
0: ଗୀତ ଶୁଣିଲା ଟିକେ ବଢିଆ ଲାଗିଲା।
1: ହଁ ଯେ ବଢିଆ ଲାଗିଲା ମୁଁ ଏକା ତମକୁ ବଢିଆ କଲି ତମେ ଆର କିଛି ଆଣିନ କି ଆଜି
0: ନାଇଁ ନାଇଁ ନାଇଁ ନାଇଁ ସି କଥା ହବ ନାଇଁ ଆଣିଛି କଥା ହବା ଶୁଣିବା ଆଉ ଡେରି କରିବାନି ଚାଲ
1: ଚାଲ ଚାଲ
2: ଭାଇ ନମସ୍କାର।
3: ନମସ୍କାର
2: ଟିକେ ପରିଚୟ ଜାଣିବା ପାଇଁ ଚାହୁଁଛି ଭାଇ।
3: ମୁଁ କୋରାପୁଟ ବ୍ଲକ ଉମରି ପଞ୍ଚାୟତ ସୁଖ୍ରିଗୁଡ଼ା
2: ଆଜ୍ଞା
3: ମୋ ନାଁ ହଉଛି କାର୍ତ୍ତିକ ଖରା।
2: ହଁ
3: ମୁଁ ଜଣେ ଛୋଟ ଚାଷୀ।
2: ଭାଇ ଆପଣ କଣ କରୁଛନ୍ତି ବର୍ତ୍ତମାନ ମାନେ ମୁଁ ତ ଦେଖୁଛି ଆପଣ ଚାଷ ଜମିରେ ଲାଗିଛନ୍ତି ହେଲେ ଏବେ ଯୋଉଭଳି ଭାବରେ ଖରା ହଉଛି କଣ ଲଗେଇଛନ୍ତି ଜମିରେ କଣ କଣ ସବୁ ଚାଷ ବାହାରିବ ବୋଲି ଆଗକୁ ଭାବିଛନ୍ତି କଣ କରୁଛନ୍ତି?
3: ଏ ବର୍ଷ ତ ପ୍ରାୟ ସବୁଆଡେ ବର୍ଷା ହଉଛି ଦିଦି।
2: ହୁଁ ହୁଁ ହୁଁ
3: ଆମର ଇଏ ପଟେ ବର୍ଷା ଟିକେ କମ ହେଇଛି,
2: ହୁଁ ହୁଁ ହୁଁ
3: ଖରାଟିଆ ଧାନ ଚାଷ ଟିକେ କରୁଛୁ,
2: ହୁଁ
3: ପାଣି ଟିକେ କମ ଅଛି, ହେଲେ ବି ମାନେ କେଣ୍ଡା ବାହାରିଲାନି, ପୁରା ପାଛୁଆ ଅବସ୍ଥା ହେଇଗଲାନି।
2: ହୁଁ ହୁଁ ହୁଁ ହେଲେ ହବ ବୋଲି
3: ଆସନ୍ତୁ ତ
2: ଭାବୁଛନ୍ତି
3: ହଁ ଟିକେ କେତେ ପରସେଣ୍ଟ ହବ ଯେ 90% ହବ ନାଇଁ
2: ଅଳ୍ପ ଟିକେ
3: ତାପରେ।
2: ବାହାରିବ।
3: ହଁ ହଁ
2: ହଁ ହଁ ଆଉ ପନିପରିବା କଣ ଲଗେଇଛନ୍ତି ଭାଇ?
3: ପନିପରିବା ତ ସେମିତି ମଝିରେ କରିଥିଲୁ, ଆଉ ପନିପରିବା ନାଇଁ ଏବେ ଅନ୍ୟାନ୍ୟ ମାନେ ପନିପରିବା ଟାଇପର ଚାଷଟା କିଛି ନ କଲେ ହବ ନାହିଁ,
2: ହୁଁ ହୁଁ ହୁଁ
3: ତେଣୁ କରି ମାନେ ଆଗୁଆ ଟିକେ ଚାଷ କରିବା ବୋଲିକିରି ସେ କମ୍ବ ଆଳୁ ଟିକେ ଲଗେଇ ଦେଇଛୁ, ଗଜା ହେଲାଣି
2: ହୁଁ ହୁଁ ହୁଁ ସେଟା କଣ
3: ସେଟା,
2: ବର୍ଷା ଦିନେ ବାହାରିବ ନା ଭାଇ?
3: ଇଏ ବର୍ଷା ଦିନ ବାହାରିବ,
2: ହୁଁ
3: ତେଣୁ କରି
2: ହେଲେ
3: ସେଟା ଟିକେ
2: ସେଇଟା କେମିତି କଣ କରୁଛନ୍ତି ସେ ବିଷୟରେ ଟିକେ କୁହନ୍ତୁ, କେମିତି ଚାଷ ପ୍ରସ୍ତୁତି କରୁଛନ୍ତି ଜମି କେମିତି କଣ ଚାଷ କରୁଛନ୍ତି?
3: ହଁ ଆମର ଯୋଉ ଚାଷ ପାଇଁ ବୋଲି ଯେମିତି ହଳ କରୁଛୁ ସେମିତି ହଳ କରିକିରି
2: ହୁଁ ହୁଁ ହୁଁ
3: ମାଟି ଟିକେ ଗୁଣ୍ଡ କଲା ପରେ ଇଏ କରିଦଉଛୁ ଆମେ, ପୁରା
2: ହୁଁ
3: ସାର ସାର ଟାଇପର ମାନେ ସାର କଲେ ବି ହବ ଡବି କଲେ ବି ହବ,
2: ହୁଁ
3: କିନ୍ତୁ ମୁଁ ସେଟା ଇଏ ଡବି ଟାଇପର କରିକିରି ତାହିଁରେ ଗୋବର ଖତ ଦେଇଛି,
2: ହୁଁ
3: ଗୋବର ଖତ ଦେଇକିରି ତାହିଁରେ ଲଗେଇଛି, ପାଣି ଟିକେ ଟିକେ ଦଉଛି।
2: କେତେ କଣ ଜାଗାରେ ଲଗେଇଛନ୍ତି ଭାଇ?
3: ସେଟା ବେଶୀ ନାଇଁ ଦିଦି, 30 ସେଣ୍ଟ ଖଣ୍ଡେ ପାଖାପାଖି ଲଗାଇଛି।
2: ହୁଁ ହୁଁ ହୁଁ କେତେ କଣ ଖର୍ଚ୍ଚ ହେଇଛି ଭାଇ ତାହିଁରେ?
3: ତାହିଁରେ ତ ନିଜର ବ୍ୟୟ ନଥିଲା, ଖର୍ଚ୍ଚ କିଛି ନାହିଁ, ନିଜର ଗୋବର ଖତ ଅଛି ତ ସେତିକି ପକେଇକିରି ଏକା ଇଏ କରାଯାଇଛି।
2: ହୁଁ ହୁଁ ହୁଁ ହୁଁ
3: ଏବେ ଗଛ ଟିକେ ଉଠିଲା, ଇଏ ରଞ୍ଜା ଟିକେ ଦେବାର ଅଛି,
2: ହଁ ରଞ୍ଜା ଦେବାର ଅଛି
3: ରଞ୍ଜା
2: ଭାଇ। ସେ
3: ରଞ୍ଜା
2: ଗଛ ଉପରେ ବି କେତେ ଆଳୁ ଧରିବ ଆଉ ମାଟି ତଳେ ମିଶା ଆଳୁ ହବ?
3: 4-5 ମାସ ପରେ ମାଟି ଭିତରେ ଖୋଳି ହବ,
2: ଖୋଳି ହବ
3: ହଁ ମାନେ ଗୋଟେ ଗଛ ବଢିଗଲା ପରେ ଗଛ ଯଦି ଗ୍ରୋଥ ହେଲା ବୋଲେ ଗଛର ବି ସେ ଫଳ ଯାକ ଫଳବ।
2: ହଁ ସେଇଟା ବଜାରରେ ଚାହିଦା କେମିତି ଭାଇ? ଗଛ ଉପରେ ଯୋଉ ଫଳ ଫଳୁଛି ତାର ଚାହିଦା କେମିତି?
3: ନା ତାର ଚାହିଦା ଟିକେ କମ ଦିଦି,
2: ହଁ
3: କାହିଁକି ଟିକେ ମାନେ ତାହିଁରେ ଟିକେ ଖରା ଟିକେ ବାଜିବ ତ ତାର ଟେଷ୍ଟ ଟିକେ କମ, ଟିକେ
2: ଅଲଗା ହେଇଯିବ। ହଁ
3: ଅଲଗା ହେଇଯିବ, ମାଟି ଭିତରେ ଯୋଉ ଜିନିଷ ରହୁଛି ସେଟା ଏକା ମାଟି ଅଦା ହେଇକିରି ଥିବ,
2: ହଁ
3: ସେଟା ଖାଇବା ପାଇଁ ସିଝିବା ପାଇଁ ବି ଠିକ ଥିବ, ଖାଇବା ପାଇଁ ବି ମିଠା ଥିବ,
2: ଠିକ ଥିବ। ହଁ ନାଇଁ ତାର ଯୋଉ ଗଛରେ ଯୋଉ ଫଳ ହଉଛି ତାର ଚାହିଦା ଟିକେ କମ ବୋଲି ମୁଁ
3: କମ
2: ଶୁଣିଥିଲି ବି,
3: କମ
2: କାହିଁକି ନା
3: ତାର ଚାହିଦା ଟିକେ କମ।
2: ଆମେ ଆମେ ନିଜେ ବି ଗଛ ଲଗେଇଲା ବେଳକୁ ଭାଇ ସେମିତି ହିଁ ହବାର, ମାନେ ମାଟି
3: ହଁ
2: ତଳର
3: ହଁ
2: ଫଳଟାର ସ୍ୱାଦ ଆଉ ଗଛ ଉପର ସ୍ୱାଦଟା ଟିକେ ଅଲଗା ଅଲଗା ଲାଗିବ।
3: ଅଲଗା ଅଲଗା ହଁ ଦିଦି।
2: ହଁ ତ ଭାଇ ପାଣିର ସୁବିଧା ତ ହଉନଥିବ ଏବେ କେମିତି ମାନେ?
3: ନାଇଁ ଏବେ ପାଣିର ସୁବିଧା ନାହିଁ ଦିଦି, ମାନେ କଷ୍ଟ ମଷ୍ଟର କୁଆଡୁ କୁଆଡୁ କରିକିରି ପାଣି ବୋହିକିରି କେତେ ଜାଗାରେ ବୋହିକିରି ବି ଟିକେ ଟିକେ ଦେବାକୁ ପଡୁଛି, କାହିଁକି ଚାଷ ନ କଲେ ଖରାଦିନେ ଟିକେ କାମ ତ ଅନ୍ୟାନ୍ୟ କାମ ସେମିତି କିଛି ନାହିଁ, ଆମର ତ ଚାଷ ଉପରେ ସବୁ ରହୁଛି, କାହିଁକି ଖରାଦିନେ ଟିକେ ନ କଲେ ହବ ନାହିଁ,
2: ନାଇଁ 12 ମାସୀ ଚାଷ ନ କଲେ ଚଳିବା କେମିତି?
3: ଚଳିବା
2: ଚାଷୀ
3: କେମିତି,
2: ଲୋକ
3: ବର୍ଷା
2: ସବୁ ଜାଗା କରିବାର ଅଛି।
3: କରିବାର ଅଛି,
2: ତା
3: ବର୍ଷା
2: ସହିତ ଆଉ
3: ହେଲା
2: କଣ
3: ବେଳକୁ
2: ଅଛି କି ଭାଇ, ଗାଈ ଅଛି କୁକୁଡ଼ା ରଖୁଛନ୍ତି ନା କଣ?
3: ନାଇଁ କୁକୁଡ଼ା ତ ନାଇଁ ଦିଦି, ଗାଈ ଆଗରୁ ଥିଲେ ଏବେ ଗାଈ ଯାକ ମରିଗଲେ, ଏବେ ଗୋଟେ ଦିଟା ଅଛନ୍ତି,
2: ଗୋଟେ ଦିଟା ବୋଲେ କ୍ଷୀରର କିଛି ଏମିତି ବିକ୍ରି ବଟା ହେଇପାରୁନଥିବ ବୋଧେ?
3: ନାଇଁ କ୍ଷୀର ବିକ୍ରି ବଟା ସେମିତି କିଛି ହେଇପାରୁନାଇଁ ଦିଦି।
2: ଜାଗା ଅଛି ବୋଲେ ଭାଇ କୁକୁଡ଼ା ରଖିବାଟା କି ମାଛ ଚାଷ କରିବା ପାଇଁ ସେମିତି ସୁବିଧା ଅଛି ବୋଲେ ଚେଷ୍ଟା କଲେ ଟିକେ ସମନ୍ୱୟ କୃଷି ଭଳିଆ ବି ହେଇଥାନ୍ତା, ଚାରିଆଡୁ ଟିକେ ସୁବିଧାରେ ପଇସା ମଧ୍ୟ ମିଳିଥାନ୍ତା ବୋଧେ।
3: ହଁ ଦିଦି ସେ ଉପରେ ଏକା ଇଚ୍ଛା କରୁଛୁ,
2: ହୁଁ
3: କିନ୍ତୁ କାର ସହିତ ଯୋଗାଯୋଗ କଲେ ହବ କଣ ସେ ଉପରେ ଟିକେ ଜାଣିପାରୁନୁ।
2: ଆମର ଯୋଉ ଅଧିଦର୍ଶକ ଯୋଉମାନେ ବି ଆସୁଛନ୍ତି VAW ଯୋଉମାନେ ଆସୁଛନ୍ତି ସେମାନଙ୍କ ସହିତ କଥା ହେଲେ ଆପଣଙ୍କୁ ରାସ୍ତା ମିଳିପାରିବ, ନହେଲେ ତ ଆପଣ ନିଜେ ମଧ୍ୟ ମାନେ କୃଷି ବିଭାଗ ସହିତ ସମ୍ପର୍କ କରିକି କଥା ହେଇକି କେମିତି କ'ଣ କରି

0: ସବୁ ଆପଣଙ୍କର ଜାଗା ଦେଖେଇ ପାରିବେ, କଣ ଚାଷ କଲେ ପରିବା ସହିତ ପଶୁପକ୍ଷୀ ପାଳନ କିମ୍ବା ମାଛ ଚାଷ କରିବାର, ସେ ସବୁ ବିଷୟରେ ବୁଝିଲେ ସେମାନେ ବୁଝେଇ ଦେଇ ପାରନ୍ତି। ଆପଣ ଥରେ ଏ ବିଷୟରେ କଥା ହୁଅନ୍ତୁ। ଆଜ୍ଞା।
1: ନା, ମଝିରେ ବି କହୁଥିଲେ, ମଝିରେ ଗୋଟେ ତାଙ୍କେ ମିଟିଂ ପ୍ରୋଗ୍ରାମ ଗୋଟେ କରୁଥିଲେ କାମ ଦେନୁ ଇଏରେ, ଆମକୁ ଡାକିଥିଲେ, କିନ୍ତୁ ଧନ୍ଦା ଟିକେ ଥିଲା ତ ଯାଇପାରିଲୁ ନାହିଁ ଦିଦି। ତାପରେ ଆମେ ସେ ଉପରେ ଟିକେ ପଚାରି ପାରୁନୁ।
0: ଆପଣଙ୍କ ମନରେ ଅଛି ମାନେ ଆପଣ ନିହାତି ଏ କଥାଟାକୁ ମନେ ରଖିଥିବେ। ଆଉ ଯିଏ ବି ଆପଣଙ୍କ ପାଖକୁ ଆସିବେ, ଆଜି ଆପଣ ଆମ ସହିତ କଥା ହେଲେ, ଆପଣଙ୍କର ଅଭିଜ୍ଞତା ମଧ୍ୟ ବାଣ୍ଟିଲେ ଭାଇ
1: ହଁ
0: ଖମ୍ବ ଆଳୁ
1: ଦିଦି,
0: ଚାଷ ବିଷୟରେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
2: ହେଲେ ଏଇସବୁ କଥାବାର୍ତ୍ତା ଭିତରେ ତମେ ସିନା ବୈଠକ ଘରକୁ ମାସେ କାଳ ଆଇନଥିଲ ବୋଲିକି ଏତେ ଟାଇମ୍ ନଉଚ, ଏତେ ସମୟ କଥା ହଉଚ। ଆମେ ତ ସବୁବେଳେ ଆଇବା ଲୋକ, ଉଠିବା ହେଲେ ହଇ ପରା ଚାଷୀ ଭାଇ ଭଉଣୀ ମାନଙ୍କ ସାଙ୍ଗରେ କଥା ହେଲେ ନାଇଁ କି ଟାଇମ୍ ଜଣା ଏକା ପଡୁ ନାହିଁ, ପଳେଇବା କି ବୋଲଚ କି ହେଲେ।
3: ନାଇଁ ନାଇଁ, ଯିବା ସକାଳକୁ ଆଉ ଥରେ ଜମିକୁ ଯିବାର ଅଛି ସିନ୍ଧି ବେଲେ ହବ କି?
2: ହଉ ନହେଲେ କହୁଚ ବୋଲେ ଯିବା, ଆର ଗୋଟେ ଥର ଦେଖା ହବା, ହେଲେ ଆର କଥା ହବା ଟିକେ ପରା।
3: ହଉ ଚାଲ ହେଲେ ଉଠିବା।
2: ହଁ ହଁ, ଚାଲ
3: ଯିବା ଯିବା ଯିବା ଯିବା।

ପ୍ରାୟୋଜିତ କାର୍ଯ୍ୟକ୍ରମ କୃଷି ଓ କୃଷକ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଭଜନ ଏବଂ ଆଧୁନିକ ଗୀତ। କାର୍ଯ୍ୟକ୍ରମର ଶିଳ୍ପୀ ହେଲେ ଉମା ମହେଶ୍ୱରୀ ପଟ୍ଟନାୟକ। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ଭଜନଟିଏ, ଗୀତିକାର ବାବାଜୀ ଚରଣ ଜେନାଙ୍କ ରଚନାରୁ।

ପୁଣି ଥରେ ଶିଳ୍ପୀ ଉମା ମହେଶ୍ୱରୀ ପଟ୍ଟନାୟକ। ଶିଳ୍ପୀଙ୍କ କଣ୍ଠରେ ମାଳତୀ ପଣ୍ଡାଙ୍କ ରଚନାରୁ ଆଧୁନିକ ଗୀତଟିଏ।

ପରେ ପରେ ଶୁଣିଲେ କେତୋଟି ଆଧୁନିକ ଗୀତ ଏବଂ ଭଜନ। ଶିଳ୍ପୀ ଥିଲେ ଉମା ମହେଶ୍ୱରୀ ପଟ୍ଟନାୟକ। ଗୀତଗୁଡ଼ିକ ଥିଲା ଋଷିକେଶ ପଣ୍ଡା, ମାଳତୀ ପଣ୍ଡା ଏବଂ ବାବାଜୀ ଚରଣ ଜେନାଙ୍କ ରଚନାରୁ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ନାରାୟଣ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ଶତପଥୀ, ରବୀନ୍ଦ୍ର ଚନ୍ଦ୍ର ମହାନନ୍ଦିଆ, ଗିରିଜା ପ୍ରସାଦ ଭଟ୍ଟ ଏବଂ ଆନନ୍ଦ କୁମାର ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଦାନ କରିଛନ୍ତି ଶିଳ୍ପୀ ବିରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର। ଭକ୍ତି ରଚନା ବାବାଜୀ ଚରଣ ଜେନା, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ନିହାର ରଞ୍ଜନ ମହାନ୍ତି। ପ୍ରଥମେ ଶିଳ୍ପୀ ହେଲେ ବିରଞ୍ଚି ନାରାୟଣ ବାହିନୀପତି।

0: ଏଥିଲା ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ବିରଞ୍ଚି ନାରାୟଣ ବାହିନୀପତି ଏବଂ ନମିତା ମହାପାତ୍ର। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଇ ଚରଣ ଜାନା। ସଙ୍ଗୀତ ପରିଚାଳନା କରିଥିଲେ ନିହାର ରଞ୍ଜନ ମହାନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସିତାରରେ ଧୁନ ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବାନାର୍ଜୀ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମିଶ୍ରଘରା।

0: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ ନାଟକ ଯୁଗ, ମୂଳ ରଚନା ରାଜେନ୍ଦ୍ର ଅବସ୍ତି, ବେତାର ରୂପାନ୍ତର ହରିଶ ନବଲ, ଓଡ଼ିଆ ଅନୁବାଦ ଶିବଚରଣ ମିଶ୍ର, ପ୍ରଯୋଜନା ସୁହାସ ମହାନ୍ତି, ସହଯୋଗିତା ଅଶୋକ ମିଶ୍ର। ନାଟକ ଯୁଗ
4: ରାମ ଗଲେ ବନବାସ, ବୋଇଲା ଭୋଲା ଖୋଳି କାଳ ଆଇଲା ଭାଇରେ, ମନେ ଭରି ଦେଲା ବିଷ।
5: କିରେ ହରିଆ, କଣ କରୁଛୁ କିରେ ସେଇ କୋଠି ବାହାରେ? ମୁଁ ତ ଗୁଡ଼ାଏ ବେଳ ହେଲାଣି ତତେ ସେଠି ଦେଖୁଛି। ଓ ଆଚ୍ଛା ଆଚ୍ଛା, ସାହେବଙ୍କ ନେମ୍ ପ୍ଲେଟ ଟାକୁ ହସି ମାଜି ଚକଚକିଆ କରୁଛୁ, ଲାଗୁଛି ତୁ ବୋଧେ ସେଇଟାକୁ ସୁନା କରିଦେବୁ।
6: ବୁଝିଲୁ ବାହାଦୁର, ମୋ ହାତରେ ଯଦି ହୁଅନ୍ତା ତାହେଲେ ପୁରା ସୁନା ବନେଇ ଦିଅନ୍ତି। ଆମ ସାହେବ ଯେମିତି ପୁରା ଚମକୁ ଥାନ୍ତି, ତାଙ୍କ ନେମ୍ ପ୍ଲେଟଟା ବି ସେମିତି ଚକଚକ ହେବା ଦରକାର ନା। ଆଉ ଦେଖୁଛୁ ତ କେମିତି ଚକଚକ ହେଉଛି। ମେଜର ସର୍ଦ୍ଦାର ସୁରଜିତ ସିଂ ଛୋଟ ବଡ଼ କେତେ ଯୁଦ୍ଧରେ ଲଢ଼ିଛନ୍ତି, ଏବେ କେଇ ଦିନ ହେଲା ଟିକେ ଆରାମରେ ଅଛନ୍ତି। ମୁଁ ତ ଭାବୁଛି
5: ସନ୍ଦେଶ ସାହେବ ଏପଟକୁ ଆସୁଛନ୍ତି, ମୁଁ ଚାଲି ହେ ମୋ ଗୋଟ ପାଖକୁ।
7: କଣ କରୁଛୁ କିରେ, ଘଣ୍ଟା ହେଲାଣି?
8: ନେମ୍ ପ୍ଲେଟ ଆଜ୍ଞା, ନେମ୍ ପ୍ଲେଟ
7: ଏମିତି ସଫେଇ ହଉଛି ନାଇଁ
8: ଆଜ୍ଞା? ଆଜ୍ଞା ଇଏ କଣ କରୁଛ? ମରିଗଲି ଆଜ୍ଞା, ପିଠିର ହାଡ ପାଡ଼ ସବୁ ଭାଙ୍ଗିଗଲା ବୋଧେ। ଆ ବାଡ଼ିଟାରେ କେତେ ଜୋରରେ ବାଡ଼େଇ ପକେଇଲେ ଆଜ୍ଞା।
7: ଶଳାଟା ପଳେଇଲା, କେହି କିଛି ଶୁଣୁନାହାନ୍ତି, ସମସ୍ତେ ସ୍ୱାଧୀନ ନିର୍ଲଜ ଗୁଡ଼ାକ। ଏ ଯଶ୍ମୀରଟା କୁଆଡ଼େ ଗଲା, କୋଉଠି ଲୁଚିଛୁ? ଝିଅ ଝିଅ ବାହାରକୁ ଆ, କାକ୍ଟସ୍ କଣ୍ଟା ଗୋଡ଼ରେ ପଶିଯିବ, ବାହାରିଆ। ଆରେ ଏଠି ତ ନାହିଁ, ଭିତରକୁ ଦେଖେ, ମୁଁ ବଖରାକୁ ଟିକେ ଯାଏ। ଓହୋ, ଏଠି ବି ଶାନ୍ତି ନାହିଁ। ହଉ ଠିକ୍ ଅଛି, ଏଥର ଜସିର ବଖରାକୁ ଯାଏ, ଏଇଠି ଟିକେ ଶାନ୍ତି ତ ଲାଗୁଛି, କିନ୍ତୁ ବଖରାଟା ପୁରାପୁରି ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ବହିଗୁଡ଼ାକ କେମିତି ପଡ଼ିଛି, କୋଉ ଖାତା ଗୋଟେ ଠିକ୍ ଜାଗାରେ ରଖିନି। ଏଇଟା କି ବହି? ବିଚାରି ଝିଅ, ମୁଁ ବି କେମିତିଆ ଗୋଟେ ବୋକା ଲୋକ, କେଜାଣି ବିଚାରା ହରିଆକୁ ଶୂନ୍ୟଟାରେ ବାଡ଼େଇଲି, କେଜାଣି କାହିଁକି ବେଳେବେଳେ ମୋତେ ରାଗ ଲାଗେ, ମୁଁ ବି ବୁଝିପାରେନି। ଆଗରୁ ତ ଏମିତି ହଉନଥିଲା। ହରିଆ, ଆରେ ହରିଆ
9: ଆସୁଛି ଆଜ୍ଞା। ଇଏ ଚା କରୁଥିଲି, ଏଇ ନିଅନ୍ତୁ ଆଜ୍ଞା।
7: ପନିପରିବା ସବୁ ନେଇ ଆସିଲୁ? ଯଶ୍ମୀର ଏଇନେ ଆସି ପହଞ୍ଚିବ
9: ଆଜ୍ଞା, ନେଇ ଆସି।
7: ସାବାସ, ଚାଟା ବଢ଼ିଆ ହେଇଥିଲା, କପ୍ଟା ନେଇଯା। କଣ ଦେଖୁଛୁ ମୋ ଲମ୍ବା ଦାଢ଼ିକି, କେତେ ଚିକଣ ଆଉ କେତେ ମୁଲାୟମ ସେ କଥା ଦେଖୁଛୁ ନା? ଆରେ ଏତେ ଚିକିଣିଆ ଚୁଳ ଯଶ୍ମୀରର ମୁଣ୍ଡରେ ବି ନାହିଁ, ସିଏ ତ ନୀତି ତା ମୁଣ୍ଡକୁ ଶିକା କାଏରେ ଧୁଏ, ଆଉ ସେଥିରେ ଖାଲି ଅଁଳା ଘଷେ, କିନ୍ତୁ ଦାଢ଼ିଟା ବଡ଼ ଅଦ୍ଭୁତ। ଯେଉଁଦିନ କୁଣ୍ଡେଇବା ଆରମ୍ଭ କରେ ସେଦିନ ମୋତେ ଲାଗେ ଦାଢ଼ିରେ କିଏ ଆଣି ବାଇ ଡଙ୍କା ଲଗେଇ ଦେଇଛି। ତତେ ଗୋଟେ କଥା କହିବି ହରିଆ, ମୁଁ ଯେତେବେଳେ ବି ଦର୍ପଣରେ ନିଜ ମୁହଁ ଦେଖେ ମୋତେ ଭାରି ବ୍ୟସ୍ତ ଲାଗେ। ଏଇ ଯେଉଁ ଦାଢ଼ିଟା ମୁଣ୍ଡରୁ ପାଦ ଯାଏ ମୋତେ ଏକାଭଳିଆ କରିଦେଇଛି, ମୋତେ ଲାଗୁଛି ଇଏ ବୋଧେ ଲମ୍ବା ଧଳା ଦାଢ଼ି ନୁହଁ, ହସ୍ପିଟାଲର ବ୍ୟାଣ୍ଡେଜ୍ ମୋ ମୁହଁରୁ ତଳ ଯାଏଁ ଲମ୍ବିଛି। ମୋତେ ସବୁଠୁ ବେଶୀ ଡର ଲାଗେ ହସ୍ପିଟାଲ କଥାରେ। ସେଦିନ ହସ୍ପିଟାଲରେ ହ୍ୟାଲୋ, ଲେଫ୍ଟନାଣ୍ଟ ସୁରଜିତ ସିଂ ସ୍ପିକିଂ। ୟେସ୍,
10: ହ୍ୱାଟ୍, କ'ଣ କହୁଛନ୍ତି?
7: ହଁ, ୟୁ ଆର୍ ରାଇଟ୍। ହଁ ହଁ, ସତନାମ ସତନାମ କର। କିନ୍ତୁ କେମିତି, ଏମର୍ଜେନ୍ସି ୱାର୍ଡ? ଆଚ୍ଛା ଆଚ୍ଛା, ମୁଁ ଏଇ ସାଙ୍ଗେ ସାଙ୍ଗେ ପହଞ୍ଚିବି। ଆଚ୍ଛା ହରିଆ।
11: ଆଜ୍ଞା।
7: ଜସି କାହିଁ?
11: ଆଜ୍ଞା, ହୋମୱାର୍କ କରୁ କରୁ ଶୋଇଗଲେ। ଏଇ ତୃତୀୟ ଶ୍ରେଣୀରୁ ଏତେ ପାଠ! ରାମ ରାମ ରାମ ରାମ, କ୍ଷୀର ପିଇ ନେଇଥିଲେ। ଆଜ୍ଞା ଆଜ୍ଞା, ଆପଣ ଏମିତି ବ୍ୟସ୍ତ କାହିଁକି ହେଉଛନ୍ତି?
7: କିଛି ନୁହେଁ, ତୁ ଟିକେ ଜସବୀରକୁ ଦେଖୁଥିବୁ, ମେମ୍ ସାହେବଙ୍କର ଆକ୍ସିଡେଣ୍ଟ ହେଇଯାଇଛି। ସେ ଜେନେରାଲ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ଅଛନ୍ତି।
11: ଆକ୍ସିଡେଣ୍ଟ? କେମିତି ଆକ୍ସିଡେଣ୍ଟ ହେଲା ଆଜ୍ଞା? ଆଚ୍ଛା, ମ୍ୟାମ୍ ସାହେବ ଏବେ କେମିତି ଅଛନ୍ତି? ଆଜ୍ଞା,
7: କେମିତି ଅଛନ୍ତି କେଜାଣି, ମୁଁ ଯାଇ ଆର୍ମି ହସ୍ପିଟାଲକୁ ସିଫ୍ଟ କରିଦେବି। ଚିନ୍ତା କରନି, ଫୋନ୍ ପାଖରେ ଥିବୁ।
11: ଆଜ୍ଞା,
7: ଯଦି ଦରକାର ପଡ଼ିବ ମୁଁ ଫୋନ୍ କରିବି।
11: ଆଜ୍ଞା,
7: ସୋକି ଯଦି ଫୋନ୍ କରିବ ତାହେଲେ ତାକୁ କହିବୁ ଟିକେ ସେଇଠିକି ଯିବ। ମୁଁ ତାହେଲେ ଯାଉଛି, ଜସି ଯଦି
11: ଆପଣ ଚିନ୍ତା କରନ୍ତୁନି, ମୁଁ ତ ଘରେ ଅଛି।

0: ଡକ୍ଟର, ମତେ ଟିକେ ତା ସାଙ୍ଗରେ ମିଶିବାକୁ ଦିଅନ୍ତୁ। ଏସବୁ କେମିତି ହେଲା?
1: ଦେଖନ୍ତୁ ସର୍ଦ୍ଦାର ସାହବ, ଏବେ ଆପଣ ତାଙ୍କ ସାଙ୍ଗରେ ମିଶିପାରିବେନି। ତାଙ୍କ ଦେହରୁ ବହୁତ ରକ୍ତ ବୋହିଛି, ପାଦରେ ଭୀଷଣ ମାଡ଼ ବାଜିଛି, ହାତଟା ଜଖମ ହେଇଯାଇଛି। ଆଉ
0: ଆଉ ପୁଣି କ'ଣ କୁହନ୍ତୁ ଡକ୍ଟର ପ୍ଲିଜ।
1: ହେଡ୍ ଇଞ୍ଜୁରି ବି ହେଇଛି, ତାଙ୍କର ବର୍ତ୍ତମାନ ହୋସ୍ ନାହିଁ।
0: ଆଚ୍ଛା, ତାଙ୍କୁ କ'ଣ ଆର୍ମି ହସ୍ପିଟାଲକୁ ସିଫ୍ଟ କରିହେବନି?
1: ଏଇ ଅବସ୍ଥାରେ ତ ହେବନି। ଆଚ୍ଛା ସର୍ଦ୍ଦାର ସାହବ, ଆମେ ଯାହା ଶୁଣିଲୁ, ଆପଣଙ୍କ ସ୍ତ୍ରୀ ଯେଉଁ ଥ୍ରୀ ହ୍ୱିଲର୍ରେ ବସିଥିଲେ, ତାପରେ ଗୋଟେ ବସ୍ ଚଢ଼ିଗଲା, ଡ୍ରାଇଭର ତ ସେଇଠି ହିଁ ମରିଗଲା, ଧକ୍କାରେ ଆପଣଙ୍କ ସ୍ତ୍ରୀ ବାହାରି ଆସି ଛିଟକି ପଡ଼ିଲେ, ବାସ୍ ସେଇଠି ହେଡ୍ ଇଞ୍ଜୁରି ହେଲା। ଚେତା ଆସିଲେ ଆମେ ଆପଣଙ୍କୁ ଡାକିଦେବୁ। ଡୋଣ୍ଟ ୱରି, ୱି ଆର୍ ଡୁଇଙ୍ଗ୍ ଆୱାର ବେଷ୍ଟ।
0: ପ୍ଲିଜ୍ ପ୍ଲିଜ୍ ଡକ୍ଟର, ମୋତେ ଦୂରରୁ ଥରେ ସତନାମକୁ ଦେଖିବାକୁ ଦିଅନ୍ତୁ ପ୍ଲିଜ୍।
1: ମୁଁ ମୋ ପର୍ଦ୍ଦାଟା ହଟେଇ ଦେଉଛି, ଆପଣ ଝରକା ପଟୁ ଦେଖି ନିଅନ୍ତୁ, ବ୍ୟସ୍ତ ହୁଅନ୍ତୁନି, ସି ୱିଲ୍ ବି ଅଲ୍ ରାଇଟ୍। ଦେଖନ୍ତୁ, ଏଇ ସେଇ ତୃତୀୟ ବେଡ୍ରେ ଅଛନ୍ତି।
0: ସେମାନେ ସତରା, ଦେହଟା ସାରା ଖାଲି ପଟି ବନ୍ଧା ହେଇଛି ଡକ୍ଟର, ସାରା ଦେହରେ କନା ଗୁଡ଼ା ହେଇଛି, ସେ ବଞ୍ଚିଯିବ ନା? ସାତ ବର୍ଷର ଛୋଟ ଝିଅଟି ଅଛି ମୋର, ତାକୁ ବଞ୍ଚେଇ ଦିଅନ୍ତୁ ଡକ୍ଟର ପ୍ଲିଜ୍।
1: ଡୋଣ୍ଟ ୱରି ୟଙ୍ଗ ମ୍ୟାନ୍, ଫୌଜର ଅଫିସର ହୋଇ ଆପଣ ଏତେ ବ୍ୟସ୍ତ ହେଉଛନ୍ତି, ସେ ଠିକ୍ ହେଇଯିବେ, ଡୋଣ୍ଟ ୱରି। ଆମେ ଚେଷ୍ଟା କରୁଛୁ ଅତି ଶୀଘ୍ର ତାଙ୍କର ଚେତା ଫେରି ଆସିବ।
2: ଡକ୍ଟର, ଡକ୍ଟର
1: କ'ଣ ହେଇଛି ସିଷ୍ଟର?
2: ତିନି ନମ୍ବରରେ ଚେତା ଫେରି ଆସିଛି, ଡକ୍ଟର ମିତାଲଙ୍କୁ ଫୋନ୍ କରିବାକୁ ପଡ଼ିବ। ଡକ୍ଟର ଅଞ୍ଜାର କାଳେ କ୍ଲୋଟ୍ ହେଇଥିବ ବୋଲି ସନ୍ଦେହ କରୁଛନ୍ତି।
0: ଡକ୍ଟର ଭିତରକୁ ଯାଇପାରିବି? ଆଚ୍ଛା, ଏଇ କ୍ଲଟ୍,
1: ବ୍ୟସ୍ତ ହୁଅନ୍ତୁନି, ଆସନ୍ତୁ ଗୋଟାଏ ମିନିଟ୍ ପାଇଁ ଦେଖି ନିଅନ୍ତୁ।
0: କ'ଣ ହେଲା ସତନ?
2: ଜସି ମୋତେ ମନେ ପକାଉଥିବ, ଝିଅ ଏବେ ଆସୁଛି, ମେଥ କରିବାର ଅଛି ନା, ଏ ସାଙ୍ଗେ ସାଙ୍ଗେ ଆସୁଛି, ବାପା କୁଆଡ଼େ ଗଲେ, କାନ୍ଦିନି ଜସି, ପାଖକୁ ଆମା।

0: ତୁ ତ ଜଣେ ସୈନିକର ଝିଅ, ବହୁତ ବଳୁଆ। ନା ନା କାନ୍ଦିନି ଜସି, ମୋ ସୁନାଟ ପରା ତୁ।
1: ନା କଣ ଏସବୁ ଏମିତି ଗପୁଛି ଡକ୍ଟର, କିଛି କରନ୍ତୁ ଡକ୍ଟର ପ୍ଲିଜ।
2: ଆପଣ ବ୍ୟସ୍ତ ହୁଅନ୍ତୁନି, ବାହାରକୁ ଚାଲନ୍ତୁ, ନହେଲେ ପେସେଣ୍ଟର ଅସୁବିଧା ହବ। ସିଷ୍ଟର, ଡକ୍ଟର ମିତ୍ରଙ୍କୁ ଖବର ଦିଅ। ଚାଲନ୍ତୁ ସର୍ଦ୍ଦାର ଜୀ, କେହି ଜଣେ ବାହାରେ ଆପଣଙ୍କୁ ଖୋଜୁଛି।
1: ସେ ମୋ ସାଙ୍ଗ ଅଶୋକ। ଅଶୋକ ଦେଖ ସତନାମରେ କଣ ହେଇଗଲା।
3: ସୁରଜିତ, ସୁରଜିତ ଶାନ୍ତ ହେଇଯା, ଶାନ୍ତ ହେଇଯା ସୁରଜିତ, ଡାକ୍ତରଖାନା ଏଇଟା। ଆ ମୋ ସାଙ୍ଗ ଏପଟେ ବସିବ। ଆରେ ମୁଁ ତ ଅଛି ନା। ଆ ଶାନ୍ତ ହେଇଯା ସୁରଜିତ।
2: ଆପଣମାନେ ଭିଜିଟିଂ ରୁମ୍ରେ ଯାଇ ବସନ୍ତୁ, ଯଦି ଦରକାର ହବ ତାହେଲେ ଆପଣମାନଙ୍କୁ ଡକା ହବ।
3: ମୋତେ ହରିଆ କହିଲା, ସେ ଖୁବ୍ ବ୍ୟସ୍ତ ଥିଲା। ଜସି ମୁଁ ଯେତେବେଳେ ଘରକୁ ଯାଇଥିଲି ସେତେବେଳେ ସେ ଶୋଇଥିଲା, ତ ବାର୍ଥଡେ ପାର୍ଟି ପାଇଁ କ୍ଲବ୍ ବୁକିଂ କରିଦେଇଛି। ସେ କଥା କହିବା ପାଇଁ ସେଠିକି ଯାଇଥିଲେ, କିନ୍ତୁ ସେଠି ଶୁଣିଲେ ତୁ ଏଠି ଅଛୁ। ବ୍ୟସ୍ତ ହନି, ବ୍ୟସ୍ତ ହନି ସୁରଜିତ, ବ୍ୟସ୍ତ ହନି, ସବୁ ଠିକ ହେଇଯିବ, ସବୁ ଠିକ ହବ।
4: ସର୍ଦ୍ଦାର ସୁରଜିତ ସିଂ, ଆପଣଙ୍କୁ ଡକ୍ଟର ଡାକୁଛନ୍ତି। ୱାର୍ଡରେ ତିନି ନମ୍ବର ପେସେଣ୍ଟ ଯିଏ ଅଛନ୍ତି ସିଏ ଆପଣଙ୍କ ନା ହେଡ୍ ଇଞ୍ଜୁରି।
1: ଅଶୋକ ଚାଲ। ଆଚ୍ଛା ସବୁ ଠିକ ଅଛି ତ?
3: ଚାଲ ଚାଲ।
2: ସର୍ଦ୍ଦାର ସାହେବ, କଥାଟା ହେଉଛି ମୁଣ୍ଡରେ ମାଡ଼ ବାଜିଛି, କିନ୍ତୁ ରକ୍ତ ବାହାରିନି, କାନ ନାକରୁ ବି ବାହାରିନି, ତଥାପି ତାଙ୍କର ହୋସ୍ ନାହିଁ, ଅପରେସନ୍ ତ କରିବାକୁ ପଡ଼ିବ। ସେଥିପାଇଁ ଆପଣ ଏଇ ଫର୍ମରେ ସାଇନ୍ କରିଦିଅନ୍ତୁ। ଆମେ ପୁରା ଚେଷ୍ଟା କରିବୁ।
1: ପ୍ଲିଜ ପ୍ଲିଜ ଡକ୍ଟର ପ୍ଲିଜ ବଞ୍ଚେଇ ଦିଅନ୍ତୁ।
2: ସେ କିଛି ଇଆଡ଼ ସେଡ଼ୁ କହୁଛନ୍ତି, ବୋଧେ କିଛି କହିବାକୁ ଚାହୁଁଛନ୍ତି। ଯଦି ଯଦି ଚାହାନ୍ତି ଆପଣ କଥାବାର୍ତ୍ତା କରିନିଅନ୍ତୁ।
1: ସତନାମ
0: ଜସିକୁ କେବେ ଗାଳି ଦେବ ନାହିଁ, ସେ ଫୁଲଟିଏ ପରି। ଆମର ତ ଆଉ ଛୁଆ ହେବାର ନାହିଁ, ପରି ଅଛି ତ, ସେ ସବୁଦିନ ପାଇଁ ଏଇଠି ରହିବ। ଜସ୍ପ୍ରୀତ ତା କଥା ମାନେ ତାକୁ ବହୁତ ପଢ଼େଇବ, ନାଚ ଶିଖେଇବ, ମ୍ୟୁଜିକ୍ ଶିଖେଇବ, ଆଉ ଥରେ କିନ୍ତୁ ବାହା ହେବନି। ଶୁଣୁଛ ନା, ତମର ନୁହେଁ, ତା ବାହାଘର ଖୁବ୍ ଧୁମ୍ଧାମ୍ରେ କରିବ, ହାତୀ ଘୋଡ଼ା, January 26 ପ୍ୟାରେଡ୍ ସମୟରେ ସେଇ ଓଟ ବି ଟୋକଟା କିନ୍ତୁ ଭଦ୍ର ହେଇଥିବ, ରାଜା ପରି ହେଇଥିବ। ଓହୋ ଓହ, କଣ ମରେ ହେଉଛି, କଣ ମରେ ହେଉଛି, ମୁଁ କିଛି ଜାଣିପାରୁନି। ଜୋଶୀ କାହିଁ, ଜୋଶୀକୁ ରାକ୍ଷସ ଉଠେଇ ନେଇ ଯାଉଛି, ତାକୁ ଧର, ତାକୁ ରାକ୍ଷସ କବଳରୁ ମୁକ୍ତି ଦିଅ। ସୁଜିତ, ସୁଜିତ ମୋ ଲେଫ୍ଟହ୍ୟାଣ୍ଡ ସର୍ଦ୍ଦାର, ସୁଜିତ ସୁଜିତ।
3: ଡକ୍ଟର
1: କଣ ହେଲା, ଡକ୍ଟର କଣ, ଡକ୍ଟର ସିଷ୍ଟର, ତା ମୁଣ୍ଡଟା ଏମିତି ଢଳି ପଡ଼ିଲା କାହିଁକି? ଡକ୍ଟର
2: ସିଷ୍ଟର, ଅକ୍ସିଜେନ୍ ପୁରା ଖୋଲି ଦିଅ, ଲାଇଫ ସେଭିଂ ଡ୍ରଗ୍ ମଗା। ଆରେ ଆପଣ ଦେହ ବାହାରକୁ ଚାଲନ୍ତୁ, ଚାଲନ୍ତୁ ପ୍ଲିଜ। ଆରେ ଅକ୍ସିଜେନ୍ ମାସ୍କ ଖୋଲି ଓରାଲ ଥେରାପି ଦିଅ, ପମ୍ପ କର, ୟେସ୍ ୟେସ୍ ପମ୍ପ କର। ସରି, ଆପଣମାନେ ବାହାରକୁ ଯାଆନ୍ତୁ। ଆଇ ଆମ୍ ସରି ଅଫିସର, ଆମେ ହାରିଗଲୁ, ଆପଣଙ୍କ ସ୍ତ୍ରୀକୁ ବଞ୍ଚେଇ ପାରିଲୁନି।
1: ନୋ ନୋ, ସେମିତି କହନ୍ତୁ ନାହିଁ, ସେ ଇଜ୍ ଅଲିଭ୍, ଆଇ ନୋ ସେ ଇଜ୍ ଅଲିଭ୍।
3: ସୁରଜିତ ଦୁର୍ବଳ ହେନା, ଦମ୍ଭରକ ସୁରଜିତ, ଦମ୍ଭରକ। ତତେ

0: ଆଜ୍ଞା ଆଜ୍ଞା ଆଜ୍ଞା, କୋଉଠି ହଜିଗଲେ ଆପଣ?
1: ତୋ ମେମ୍ ସାହେବଙ୍କ କଥା ସବୁ ମନେ ପଡ଼ିଗଲା। 11 ବର୍ଷ ବିତିଗଲା ହରିଆ, ମୋର ତ କେବଳ ସେଇ ହିଁ ଥିଲା, ତା କଥା ସବୁ ପୂରଣ କରିବାକୁ ପଡ଼ିବ।
0: ସବୁ ମନେ ଅଛି ଆଜ୍ଞା, ଆପଣ ବି ତପସ୍ୟାରେ ଅଛନ୍ତି, କେତେ ସମ୍ବନ୍ଧ ଆସିଥିଲା।
1: ବୋଧେ ଜସି ଆସିଗଲାଣି। ଆସିଗଲୁ ଜସ୍ମୀର, ଆସିଗଲୁ ମା?
2: ହଁ ପାପା। ପାପା କାଖ କର।
1: ଆ ପୁତ୍ର, ତୋତେ କାଖ କଲେ ଲାଗୁଛି ଏବେ ବି ତୁ ସେଇ 5 ବର୍ଷର କଣ୍ଢେଇଟିଏ ହେଇଅଛୁ।
2: ପାପା ଓହ୍ଲ ହରିଆ, ଜଳଖିଆ କରୁଛୁ?
0: ହଁ ମ୍ୟାମ୍। ସାର୍ ସାପ୍ ବି ଜଳଖିଆ କରୁନାହାନ୍ତି, ଖାଲି ଚା ପିଇଛନ୍ତି।
2: ଖାଲି ଚା ପିଇଛନ୍ତି କାହିଁକି? ପାପା ଟେବୁଲକୁ ଚାଲ, ଜଳଖିଆ କାହିଁକି ଖାଇନ ତମେ?
1: ଆଜି କଲେଜରେ କଣ ହେଲା ମା?
2: ଆଜି ଡିବେଟ୍ ଥିଲା ପାପା।
1: ଆଚ୍ଛା, କି ଡିବେଟ୍?
2: ବିଷୟଟା ଖୁବ ମଜାଦାର ଥିଲା। ବିଷୟଟା ଥିଲା ଆଜିର ଦୁନିଆରେ କିଏ ବଡ଼, ପୁରୁଷ ନା ସ୍ତ୍ରୀ।
1: ଆଚ୍ଛା, ସବୁଠୁ ବଡ଼ ଏଇ ଦୁନିଆ ଆଜିର ହଉ କି କାଲିର ହଉ,
2: ଏକଦମ ବଣ୍ଡଲ, ତମେ କିଛି ଜାଣନି। ଆଜିର ଦୁନିଆରେ କେବଳ ସ୍ତ୍ରୀ ହିଁ ବଡ଼।
1: ଆଚ୍ଛା
2: ରୁହ, ମୁଁ ଠିଆ ହେଇ ଭାଷଣ ଦେଉଛି।
1: ଆଗ ଜଳଖିଆଟା ଖାଇନେ।
2: ଜଳଖିଆ ଖାଇବା ଗୋଟେ ବଡ଼ କଥା ନୁହେଁ ପାପା, ବଡ଼ କଥା ହେଲା ଏ ଦୁନିଆରେ ସବୁଠୁ ବଡ଼ ସ୍ତ୍ରୀ, ୟତ୍ର ନାରୀସ୍ତୁ ପୂଜ୍ୟତେ ରମନ୍ତେ ତତ୍ର ଦେବତା। ଯେଉଁଠି ସ୍ତ୍ରୀର ପୂଜା ହୁଏ ସେଇଠି ଦେବତାମାନେ ରହନ୍ତି, ପୁରୁଷ ଦାମ୍ଭିକ ଓ ଅନାଚାରୀ, ଆଉ ସ୍ତ୍ରୀ ହେଲା ଦେବୀ, ମାନବୀ ଆଉ ମାତା। ମା ରୂପ ସ୍ତ୍ରୀର ସବୁଠାରୁ ମହାନ ରୂପ, ତାର ତୁଳନା କେବଳ ଧରଣୀ ମା ସାଙ୍ଗରେ କରାଯାଇପାରେ, ଯିଏ ଜନ୍ମ ଦିଏ, ପାଳନ ପୋଷଣ କରେ। ସ୍ତ୍ରୀକୁ ହୀନ ଦୃଷ୍ଟିରେ ଦେଖୁଥିବା ବ୍ୟକ୍ତି ସ୍ୱୟଂ ହୀନଗତିକୁ ପ୍ରାପ୍ତ ହୁଅନ୍ତି। ସ୍ତ୍ରୀ ତେଜର ପ୍ରତୀକ, ସ୍ତ୍ରୀ ସୃଷ୍ଟିର ସବୁଠୁ ସୁନ୍ଦର ଉପହାର। ଯଦି ସ୍ତ୍ରୀ ନଥାନ୍ତା ତାହେଲେ ଏଇ ଜଗତ ବି ନଥାନ୍ତା। ମୁଁ ନିଜ ପକ୍ଷ ସମର୍ଥନ କରି ପୁଣି ଥରେ ପ୍ରସ୍ତାବ ଦେଉଛି ଯେ ଆଜିର ଦୁନିଆରେ ସ୍ତ୍ରୀ ହିଁ ସବୁଠାରୁ ବଡ଼।
1: ବହୁତ ସୁନ୍ଦର, ତୁ ତ ବଢିଆ ଭାଷଣ ଦଉଛୁ, ତୁ ଯାହା ସବୁ କହିଲୁ ସବୁ ଠିକ।
2: ହଁ ପାପା, ମତେ ଫାର୍ଷ୍ଟ ପ୍ରାଇଜ୍ ମିଳିଛି, ଆଜି ଇଣ୍ଟର କଲେଜ କମ୍ପିଟିସନ ଥିଲା। ପାପା ଜାଣିଛ, ମୋ ପାଇଁ ନା ଆମ କଲେଜକୁ ସିଲ୍ ମିଳିଲା।
1: କଂଗ୍ରାଚୁଲେସନ୍ସ, ଅଭିନନ୍ଦନ ଜଣାଉଛି ଝିଆ।
2: ଅଭିନନ୍ଦନ ତ ଠିକ ଅଛି, ହେଲେ ପାପା ସେ ନିଜକୁ ନିଜେ କଣ ଭାବୁଛି କି?
1: ସେମାନେ କିଏ ଝିଅ?
2: ସେମାନେ ପାପା, ସେ ଜସ୍ମିନ୍ଦର, ସେ ମୋ ସାଙ୍ଗରେ ପଢେ। ନିଜକୁ ନିଜ କଣ ଭାବେ କେଜାଣି, କହୁଥିଲା ଏ ଦୁନିଆରେ ପୁରୁଷ ବଡ଼ ଆଉ ଏ ଦୁନିଆରେ ସିଏ ବଡ଼, ଆଜିର ହଉ କି କାଲିର ହଉ, ମୂର୍ଖ ବୋକା। ମୁଁ ବି ଠିକଣା ଜବାବ ଦେଇଛି, ତା ମୁହଁ ପୁରାପୁରି ବଙ୍କା କରିଦେଇଛି, ଆଉ କେବେ ବି ସାହସ କରିବନି।
1: କେହି ବି ସାହସ କରିବନି ମା, ସାବାସ। ହଉ ତୁ ଆରାମ କର, ମୁଁ ମୋ ରୁମ୍କୁ ଯାଉଛି। ମୋ ସୁନା ଝିଅ ଜସ୍ମୀର, ମୋ ଜୀବନରେ ଜସ୍ମୀର ଛଡ଼ା ଆଉ କ'ଣ ଅଛି? ଜସ୍ମୀର ମୋ ଜୀବନର ଲକ୍ଷ୍ୟ, ମୋ ସାହାରା, ସେ ଯଦି ନଥାନ୍ତା କିଛି ବି ନଥାନ୍ତା। 11ଟା ଯାଏ ଜସ୍ମୀର ଘରେ ମୋ ପାଖରେ ଥାଏ, ତାପରେ କଲେଜକୁ ଚାଲିଯାଏ, ଫେରେ 4ଟାରେ, ଫେରେ ପୁଣି ଯିବା ପାଇଁ ଚା ପିଇ ପୁଣି ଚମ୍ପଟ ମାରେ। ସାଙ୍ଗମାନେ ଆସି ପହଞ୍ଚିଯାଆନ୍ତି, ତାଙ୍କ ସାଙ୍ଗରେ ଖେଳିବାକୁ ଚାଲିଯାଏ, ଟେନିସ୍, ବିଲିୟର୍ଡ, ପିଙ୍ଗପଙ୍ଗ। ସନ୍ଧ୍ୟାରେ ଫେରେ ତାର ପଢ଼ା ରୁମ୍ରେ ବସିଯାଏ। ଯୁଗ ଠିକ୍ ସେମିତି ଲାଗୁଛି, କିନ୍ତୁ କିଛି ବଦଳିଛି ନିଶ୍ଚୟ, ବଦଳିଛି କେବଳ ମଣିଷ। ଯୁଗ ସେମିତି ସବୁବେଳେ ହସୁଥାଏ, କିନ୍ତୁ ମଣିଷ କାହିଁକି ବୁଢ଼ା ହେଇଯାଏ? ଜସ୍ମୀରର ସାଙ୍ଗ

0: ସେମାନେ ଆସନ୍ତି, ତାଙ୍କ ସାଙ୍ଗରେ କଥା ହେବାକୁ କେତେ ଭଲ ଲାଗେ, କିନ୍ତୁ ମୋ କଥାଗୁଡ଼ାକ ଏତେ ଫିକା ହୋଇଗଲାଣି ଯେ ଝିଅମାନେ ଶୁଣି ବାରମ୍ବାର ଖାଲି ହସିଦିଅନ୍ତି, ତାପରେ ଚାଲିଯାଆନ୍ତି, ଖାଲି କହନ୍ତି ଆଚ୍ଛା ପାପା, ଟାଟା ଟାଟା। ଦିନ ଥିଲା ଯେତେବେଳେ ସୁନ୍ଦରୀ ଝିଅମାନେ ମୋ ଚାରିପଟେ ଘୁରି ବୁଲୁଥିଲେ, କିନ୍ତୁ ମୁଁ କାହା ସାଙ୍ଗରେ କଥା ହେଉନଥିଲି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ମୋର ସେଇ ଗୁଣ ପାଇଁ ସମସ୍ତେ ମୋତେ ପସନ୍ଦ କରୁଥିଲେ। ବଗିଚାରେ ଫୁଲ ପରି ସେମାନଙ୍କର ସବୁ ମୁହଁ ଥିଲା। ସେମାନେ ସବୁ କେଉଁଠି ଥିବେ କି ଜାଣି, ଗୋଟାଏ ମୁହଁ ଥିଲା ଖୁବ୍ ସୁନ୍ଦର, ପୁରାପୁରି ସୁନ୍ଦର ଶିଖ ଚେହେରା। ସେ କୁଆଡ଼େ ଚାଲିଗଲା କି ଜାଣି, କାହିଁକି ଚାଲିଗଲା? ଓହ, ଭୀଷଣ ନିରବତା, ଅନ୍ଧାରଠୁ ବି ଗଭୀର। ତା ବିନା ଏଇ ବଡ଼ ବଙ୍ଗଳା ବଗିଚା ସବୁକିଛି ନିଷ୍ପ୍ରାଣ। ନା ନା, ନିଷ୍ପ୍ରାଣ କାହିଁକି ହେବ, ସେ ତ ତାର ମୋ ପ୍ରେମର ଚିହ୍ନ ଜସବୀରକୁ ଛାଡ଼ି ଯାଇଛି। ଜସବୀର ଜସି ମା ଛେଉଣ୍ଡ ପିଲା, ଯାର ବାପା ବି ମୁଁ ଆଉ ମା ବି ମୁଁ। ଯଦି ପୁଣି ଥରେ ବାହା ହେଇଥାନ୍ତି, ଏମିତି ଏକଲା ଲାଗୁନଥାନ୍ତା, ମନଟା ଖରାପ ହେଉନଥାନ୍ତା, କିନ୍ତୁ ନା ନା, ମୁଁ କୌଣସି ଭୁଲ ଭୁଲ ତ କରିନି। ଜସବୀରରେ କ'ଣ ହେଇଥାନ୍ତା? ଜସବୀର ଏବେ ଫାଷ୍ଟ ଇୟରରେ ପଢ଼ୁଛି, ବୟସ 18। ତାର ବୟସ ଭାବେ କ'ଣ, ଖାଇବା ଖେଳିବାର ବୟସ 18, 19, 20। ହରିଆ ହରିଆ
1: ଆସିଲି ଆଜ୍ଞା।
0: ଆଚ୍ଛା
2: ଆଜ୍ଞା,
0: ଥର ଆଉ ତିନ ମିଶିଲେ କେତେ କହିଲୁ?
2: ଆଜ୍ଞା 20।
0: ଆଚ୍ଛା ହଉ ଠିକ ଅଛି, ମୁଁ ଏଇ ସାମାନ୍ୟ ହିସାବ ବି ଭୁଲିଗଲିଣି। 18 ବର୍ଷ ବିତିଗଲା, କିଛି ଜଣାପଡ଼ିଲାନି। ଆଉ 3 ବର୍ଷ ପରେ ସେ ଏମ୍ଏ ପଢ଼ିବ, ତା ପାଇଁ ପୁଣି ପିଲାଟିଏ ଖୋଜିବାକୁ ପଡ଼ିବ। ସିଧା ସାଧା ଆଉ ହସଖୁସିଆ, ଘରେ ଖାଇବା ପିଇବା ଚଳୁଥିବ, ପଇସାବାଲା ହେଇଥିବ, ନା କ'ଣ କହୁଛୁ ହରିଆ?
2: ଆଜ୍ଞା ହଁ, ପଇସାବାଲା ହେଇଥିବ।
0: ବୁଝିଲୁ ହରିଆ, ମୁଁ ଅଭଦ୍ର ପିଲାଙ୍କୁ ମୋଟେ ଭଲ ପାଏନି, ତେଣୁ ଭଲ ପିଲାଟି ଖୋଜିବାକୁ ହବ।
2: ଆଜ୍ଞା ଖୋଜିବାକୁ ହବ,
0: ପିଲାଟିଏ ଖୋଜିବାକୁ କଷ୍ଟ ହବନି। ଏତେ ବଡ଼ ବଙ୍ଗଳା, ଏତେ ସୁନ୍ଦର ବଗିଚା, ଟଙ୍କା ପଇସା ଏସବୁର ମାଲିକ ତ ଶେଷରେ ସେ ହିଁ ସାଜିବ ନା?
2: ଆଜ୍ଞା ସେ ହିଁ ମାଲିକ ହବ ନା ଆଉ।
0: ବୁଝିଲୁ ହରିଆ, ଆମ ଝିଅର ବାହାଘର ପୁରା ଧୁମଧାମରେ କରିବା, ମହୀଶୂରରୁ ହାତୀ ଆଉ ଆଜମେରରୁ ଓଟ ଆଣିବା, ଘୋଡ଼ା ଆସିବ ପଞ୍ଜାବରୁ, ପାଲିଙ୍କି ତିଆରି ହେବ ସୁନାରେ, ନା କ'ଣ କହୁଛୁ?
2: ପାଲିଙ୍କି ତିଆରି ହେବ ସୁନାରେ ନା ଆଉ।
0: ବରଯାତ୍ରୀରେ ଯେତେ ଲୋକ ଆସିବେ, ସମସ୍ତେ ମୋ ସାମ୍ନାରେ ମୁଣ୍ଡ ନଇବେ, ତାଙ୍କୁ ମୁଣ୍ଡ ନଇବାକୁ ପଡ଼ିବ।
2: କାହିଁକି ନ ନଇବେ ଆଜ୍ଞା?
0: ସମସ୍ତଙ୍କ ସ୍ୱାମୀ ମାନେ ମାଲିକ, ମୋ ଝିଅ ଜସି ନା, ମୁଣ୍ଡ ନଇବେନି କାହିଁକି? ହରିଆ
2: ଆଜ୍ଞା,
0: ଲାଗୁଛି ବୋଧେ ମୋ ବୟସ 10 ବର୍ଷ କମିଗଲା। ଦେଖ ତ ଡାଲିଆ ଫୁଲ ସବୁ କେମିତି ହସୁଛନ୍ତି, ହେଲେ ସବୁଠୁ ସୁନ୍ଦର ଦୃଶ୍ୟ କାକ୍ଟସ୍। ସେଇ କାକ୍ଟସ୍ ମୁଁ ପ୍ୟାରିସରୁ 15 ବର୍ଷ ଆଗରୁ ଆଣିଥିଲି, 4 ବାଜିଗଲା, ଏ ଯାଏଁ ଜସବୀର ଆସିଲାନି, ଚା ସମୟ ହେଇଗଲାଣି, ସେ ତ ସବୁଦିନ ଚାଲି ଆସେ। ଓ ସେ ବୋଧେ ପିକ୍ଚର ଯାଇଥିବ, କହୁଥିଲା ରିପୋଲିରେ ଗୋଟେ ନୂଆ ପିକ୍ଚର ପଡ଼ିଛି ବୋଲି। ଆରେ ହରିଆ
2: ଆଜ୍ଞା,
0: ସେ ତା ସାଙ୍ଗମାନଙ୍କ ସାଙ୍ଗରେ ଯାଇଥିବ, ମୁଁ ହିଁ ଫର୍ମାଇସ୍ କରିଥିଲି। ହରିଆ
2: ଆଜ୍ଞା,
0: ଜଳଖିଆ ଲଗା ଡାଇନିଂ ଟେବୁଲରେ।
2: ଆଜ୍ଞା, ଆପଣ କ'ଣ ଏକା ଜଳଖିଆ ଖାଇବେ? ବେବି କଲେଜରେ ପଢ଼ିବା ପରେ ଏମିତି କେତେ ଥର ଆପଣଙ୍କୁ ଏକା ଜଳଖିଆ ଖାଇବାକୁ ପଡ଼ିଲାଣି?
0: ହଁ ହରିଆ, ସେ ବି କଲେଜରେ ପଢ଼ୁଛି, କେବେ ଏକ୍ସଟ୍ରା କ୍ଲାସ, କେବେ ଭାଷଣ, କେବେ ପିକ୍ନିକ୍,

0: ଆନନ୍ଦ ବାରେ ସେ କିନ୍ତୁ ଭାରି ପାରଙ୍ଗମ। ହରିଆ, ସେ ପିକ୍ଚର ଚାଲିଗଲା ଭଲ ହେଲା, ନହେଲେ ଏମିତି ଏକାଟିଆ ରହିଲେ ତ ପୁରା ନିଶ୍ୱାସ ବନ୍ଦ ହେଇଯିବ। ସେ କ୍ଲବ ବି ଯିବା କଥା। ଆଚ୍ଛା ହରିଆ,
1: ଆଜ୍ଞା,
0: ଜଳଖିଆ ଖାଇ ମୁଁ ଘେରାଏ ବୁଲି ଆସେ, ୟା ଭିତରେ ଜସବୀର ଚାଲି ଆସିବନି?

0: ଗୁଡ଼ାଏ ଡେରି ହେଇଗଲା।
1: ଆଜ୍ଞା ଖାଇବା ବାଢ଼ିବି?
0: ହଁ ବାଢ଼ିବେ।
1: ଆଜ୍ଞା ସେ
0: ଯାହା କହୁଛୁ ଜୋରରେ କହ।
1: ବେବି ଏ ଯାଏଁ ଆସିନାହାନ୍ତି।
0: କଣ ହେଲା? କେତେଟା ବାଜିଲାଣି?
1: 10:30।
0: ତଥାପି ସେ ଯାଏଁ ଆସିନି। ତୁ ଯା ଏବେ ଖାଇବା ଥାଉ। ଆଚ୍ଛା ଟିକେ ସେ ଝରକାର ପର୍ଦ୍ଦାଟା ଆଡ଼େଇଲୁ।
1: ଆଜ୍ଞା।
0: ଜହ୍ନରାତି ହେଇଛି, ସେ ଗଛ ମୂଳି ଦି ଜଣ କିଏ ଠିଆ ହେଇଛନ୍ତି ନା କ'ଣ? ଟିକେ ଚଷମାଟା ପିନ୍ଧି ଦେଖେ। ଆରେ ଲାଲ ପୋଷାକ, ଆରେ ଇ ତ ଜସ୍ମିର। ଜସ୍ମିର
2: ପାପା ଆସୁଛି। ପାପା ପାପା ଆସିଗଲି।
0: ଆର ଜଣଙ୍କ କିଏ ସେଇ ଗଛ ମୂଳେ?
2: ସେ ପିଲା ପାପା।
0: ପିଲା ତତେ ମରାମତି କରିବ।
2: ପାପା
0: 10:30 ବାଜିଲାଣି।
2: ପାପା
0: ସେଇ ଟୋକା।
2: ପାପା
0: ମାନେ
2: ପାପା
0: ଇଏ ହେଲା ତୋର ପିକ୍ଚର ଦେଖା ନୁହେଁ।
2: ପାପା
0: ଏଇଟା ତୋ ଭାଷଣ।
2: ପାପା
0: ତୋ ପିକନିକ।
2: ନା ପାପା, ପାପା ମୋ ଚୁଟିଟାକୁ ଏମିତି ଟାଣିକି ଧରୁଛନ୍ତି କାହିଁକି? ପାପା କାଟୁଛି। ପାପା
0: କହ ସେ କି?
2: ସତ୍ପିନ୍ଦର
0: ଏଠି କାହିଁକି ଆସିଛି?
2: ମୋ ସାଙ୍ଗରେ ଆସିଛି।
0: କାହିଁକି ସାଙ୍ଗରେ ଆସିଛି କହ? କହ ସେ କାହିଁକି ଆସିଛି କହ।
2: ପାପା ପାପା ଆମେ ଦୁହେଁ ବାହା ହେଇ ପଡ଼ୁଛୁ।
0: କଣ ହେଲା? କେବେ ବାହାଲ?
2: ମାସେ ଆଗରୁ।
0: କୋଉଠି ବାହାଲ?
2: କୋର୍ଟରେ।
0: କୋର୍ଟରେ? ତୁ କୋର୍ଟରେ ଯାଇ ବାହାଲୁ? ପଳା ଏଠୁ, ଏଠୁ ପଳା ଏଇ ମୁହୂର୍ତ୍ତରେ। ଏଇ ଘରୁ ଚାଲିଯା, ଦେଖେ ସେ ଟୋକା ଏ ଯାଏ ବି ବୋଧେ ଏଇଠି ଅଛି, ବୋଧେ ଝରକା ପଟୁ ଦିଶୁଛି। ଏ ଯା, ଯାଉଛୁ ନା ଦେଖିବୁ। ଆରେ କେମିତି ନିର୍ଲଜ୍ଜଙ୍କ ପରି ସେ ଗଛଟା ମୂଳେ ଠିଆ ହେଇଛି ଦେଖ। ଯା ଜସ୍ମିର, ତୁ ତୋ ରୁମ୍କୁ ଯା। ଖବରଦାର ଯଦି ବାହାରେ ପାଦ ରଖିଛୁ।
2: ଯାଉଛି ପାପା।
0: ମହୀଶୂରର ହାତୀ, ପଞ୍ଜାବର ଘୋଡ଼ା, ଆଜମେରର ଓଟ, କୁଆଡ଼େ ଗଲା, କୁଆଡ଼େ ଗଲା ସବୁ। ସମସ୍ତେ ମୋ ସାମ୍ନାରେ ମୁଣ୍ଡ ନୁଆଇବେ, ମୋ ଝିଅର ବଙ୍ଗଳା ଅଛି, ବଗିଚା ଅଛି, ସେଇ ଟୋକାଟା ତାର ପସନ୍ଦ ବାହାହେଇଗଲା, ବାହାହେଇଗଲା କୋର୍ଟରେ ପୁଣି ମାସେ ଆଗରୁ। ସେ ଟୋକା କହୁଥିଲା ପୁରୁଷ ଦୁନିଆରେ ସ୍ତ୍ରୀଠୁ ବଡ଼, ବଡ଼ ତ ସ୍ତ୍ରୀ, ମୋ ଜସ୍ମିର କହୁଥିଲା। ଜସ୍ମିର ଖୁସି, ମୋ ଖୁସି, ମୋତେ କହିଦେଇଥାନ୍ତା ହେଲେ ମା ଛେଉଣ୍ଡ ଝିଅ ମୋ ଜସି। ହରିଆ।
3: ଆଜ୍ଞା କଣ ହେଲା? ଆଜ୍ଞା
0: ହରିଆ ଖାଇବା ବାଡ଼।
3: ଆଜ୍ଞା
0: 3 ଥାଳିଆରେ। ଜସ୍ମିର
2: ଆସୁଛି ପାପା। ପାପା ସରି ପାପା।
0: ଯା ତାକୁ ଭିତରକୁ ନେଇ ଆ ମା, ସତ୍ବିନ୍ଦରକୁ ଡାକ, ଭିତରକୁ ଡାକ ମା।
2: ପାପା ପାପା।

ଭାକୁର, ହରିଆ, ନୀଳାଚଳ ମହାନ୍ତି, ଡାକ୍ତର ବିଶ୍ୱରଞ୍ଜନ ମିଶ୍ର, ଅଶୋକ, ଅଶୋକ ମିଶ୍ର ଏବଂ ସତନାମ ସୁଷମା ମହାପାତ୍ର। ନାଟକ ଯୁଗ ମୂଳ ରଚନା ରାଜିନ୍ଦର ଅବସ୍ତି, ବେତାର ରୂପାନ୍ତର ହରିଶ ନବଲ, ଓଡ଼ିଆ ଅନୁବାଦ ଶିବଚରଣ ମିଶ୍ର, ପ୍ରଯୋଜନା ସୁହାସ ମହାନ୍ତି ଏବଂ ସହଯୋଗିତା ଅଶୋକ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆପଣଙ୍କ ପାଇଁ ନେଇଆସିଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ। ଏହି କାର୍ଯ୍ୟକ୍ରମର ପ୍ରତ୍ୟେକଟି ଗୀତ ଖାସ୍ ଆପଣଙ୍କ ଅନୁରୋଧକୁ ନେଇ।

ଶେଷ ହେଲା ନାଟକ ଯୁଗ। ବିଭିନ୍ନ ଭୂମିକାରେ ଥିଲେ ସର୍ଦ୍ଦାର, ସୁରଜିତ ସିଂ, ନବକିଶୋର ପଣ୍ଡା, ଯଶବୀର, ମୃଣ୍ମୟୀ ସାହୁ, ବାହାଦୁର, ରାଜେନ୍ଦ୍ର ପ୍ରସାଦ।

ଆପଣଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା କୁର୍ବାନୀ ଚଳଚ୍ଚିତ୍ରରୁ। ଇନ୍ଦିବରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ମହମ୍ମଦ ରଫି ଏବଂ ଆଶା ଭୋସଲେ। ସଙ୍ଗୀତ ପରିଚାଳନା କରିଥିଲେ କଲ୍ୟାଣଜୀ ଆନନ୍ଦଜୀ। ଅନୁରୋଧକାରୀ ଶ୍ରୋତା ଥିଲେ ରଘୁନାଥ ପ୍ରଧାନୀ, ରାଜୁ ପ୍ରଧାନୀ, ସୁକାନ୍ତି ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ନବୀନା ଗୌଡ଼, ନବୀନ ପ୍ରଧାନୀ, ମହେଶ୍ୱର ମାଳୀ ଏବଂ ଦେବମାଳୀ। ଆପଣମାନେ ସମସ୍ତେ ଥିଲେ ପାଲିଗୁଡ଼ା ବାମୁଣିପୁଟ ଜୟପୁରରୁ। ଅନ୍ୟ ଏକ ଚିଠିରେ ଗ୍ରାମ ଅମଲେଶ୍ୱରରୁ ଆପଣମାନେ ଥିଲେ ଡୋମନ ଠାକୁର, ସୁମନ ଠାକୁର, ମିଥିଲେଶ ଠାକୁର, ତାରିଣୀ ଠାକୁର, ସୁରଜ ଠାକୁର, ଜ୍ୟୋତି ଠାକୁର, ରିଆନ୍ସ ଠାକୁର ଏବଂ ଗୁଡ଼ିଆ ଠାକୁର। ମନ୍ମଥ କୁମାର ପଣ୍ଡା, ପ୍ରମିଳା ପଣ୍ଡା, ପ୍ରତୀକ୍ଷା, ଲିଜା, ଲିପୁନ, ତନ୍ମୟୀ, ଆରତୀ, ବିକି, ରକି, ସୁମିତ ଏବଂ ବବ୍ଲୁ। ଆପଣମାନେ ଥିଲେ ଅଡାଳପଙ୍କ ବନ୍ତ ଭଦ୍ରକରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଚିଠି ଲେଖିଛନ୍ତି ଜୟପାଟନା କଳାହାଣ୍ଡିରୁ। ଆପଣମାନେ ହେଲେ ସୁନୀଲ କୁମାର ପଣ୍ଡା, ସୁନିତା ପଣ୍ଡା ଏବଂ ସୌମିଲ ପଣ୍ଡା। ଅନ୍ୟ ଏକ ଚିଠିରେ ପଞ୍ଚୋକ ଜଗଦଲପୁରରୁ ଲବ ମହାପାତ୍ର, ଅନୁ, ସୋନୁ, ରୂପା, ଅଥର୍ବ ଏବଂ ଆପଣଙ୍କର ପରିବାରବର୍ଗ। ଅନ୍ୟ ଏକ ଚିଠିରେ ଯଶୋଦା, ନିମି, ରିତେଶ, ମୁକେଶ। ଆପଣମାନେ ସମସ୍ତେ ହେଲେ ବାଦିବହଲ, କରଣ ବହଲ, ସିନାପାଲି, ନୂଆପଡ଼ାରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଜିଗର ଚଳଚ୍ଚିତ୍ର ଗୀତଟି ଶିଳ୍ପୀ ଅଭିଜିତ ଏବଂ ସାଧନା ସରଗମଙ୍କ କଣ୍ଠରେ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଚିଠି ଲେଖିଛନ୍ତି ଦେଓକାଲି ମହାନ୍ତ ସାହି ଶଙ୍ଖତ୍ରାସ କଟକରୁ ସୁନୀଲକାନ୍ତ ମହାନ୍ତି, ସରୋଜକାନ୍ତ, ଲକ୍ଷ୍ମୀକାନ୍ତ, ଅଞ୍ଜଳି, ସୁଷମା, ବୀଣାପାଣି, ସୁମିତା, ମୀରା, ସୁଦୀପା, ସୁପ୍ରୀତି, ଆରତୀ ଏବଂ ସୌରତପା। ଅନ୍ୟ ଏକ ଚିଠିରେ ଇନ୍ଦ୍ରାବତୀ କଲୋନୀ ଜଗଦଲପୁରରୁ ଆପଣ ହେଲେ ଦୀପକ ଭଟ୍ଟ, ବିନୁ, ଗୁନୁ, ବୁଲବୁଲ ଏବଂ ରାଜା, ମିଲନ ହଂସ, ଭବାନୀ ଶଙ୍କର, ସୁଶୀଲ, ଭାରତୀ, ଶୁଭମ, ଈଶ୍ୱର, ପାଲେଶ୍ୱର ଏବଂ ଧନେଶ୍ୱର। ଆପଣମାନେ ସମସ୍ତେ ହେଲେ ଖଡ଼ିଆଳ ନୂଆପଡ଼ାରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି କସୁର ଚଳଚ୍ଚିତ୍ରର ଗୀତଟି, ଶିଳ୍ପୀ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦିମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷ ଗୀତଟି ଆମେ ନେଇଛୁ ମୁସ୍କାନ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଅନୁରାଧା ପୋଡ଼ୱାଲ, ସଙ୍ଗୀତ ପରିଚାଳନା ନିଖିଲ ବିନୟ। ଅନୁରୋଧକାରୀ ଶ୍ରୋତା ହେଲେ ନରହରି, ଦୁର୍ବ, ଗୋବିନ୍ଦ, ଘନଶ୍ୟାମ, ନିରଞ୍ଜନ, ନରେନ୍ଦ୍ର, କୃଷ୍ଣ ଏବଂ ତ୍ରିନାଥ। ଆପଣମାନେ ସମସ୍ତେ ହେଲେ ଡଙ୍ଗାସିଲ୍ ଚରାମୂଳା ନବରଙ୍ଗପୁରରୁ। ଅନ୍ୟ ଏକ ଚିଠିରେ ରାମଗିରିରୁ ଆପଣମାନେ ହେଲେ ସୁଭଦ୍ରା, ଅର୍ଚ୍ଚନା, ବର୍ଷା, କାବେରୀ ଏବଂ ସହଦେବ। କୋଟପାଡ଼ରୁ ଆପଣ ହେଲେ ଶୋଭା ସେନ, ସୁଚିତ୍ରା, ଜୟପ୍ରକାଶ, ଭୀମସେନ, ଜିତେନ୍ଦ୍ର ଏବଂ ଫାମ୍ପୁଣିରୁ ଆପଣମାନେ ହେଲେ ଶିବଶଙ୍କର, ଲଳିତା, ଲକ୍ଷ୍ମୀପ୍ରିୟା ଏବଂ ଅଜିତ। ତାହେଲେ ବନ୍ଧୁ, ଶୁଣନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି ମୁସ୍କାନ ଚଳଚ୍ଚିତ୍ରରୁ।

ମୁସ୍କାନ ଚଳଚ୍ଚିତ୍ର ଏହି ଗୀତଟି ସହିତ ଶେଷ କରୁଛୁ ଆପଣଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲି ନିବେଦିତା, ଶିଳ୍ପୀଙ୍କ କଣ୍ଠରେ ନିଜାମଙ୍କ ରଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସୁଗମ ସଙ୍ଗୀତର ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ରତିକାନ୍ତ ଶତପଥୀ। ଶିଳ୍ପୀ ଗାଇଛନ୍ତି ରଜନୀ ଶତପଥୀଙ୍କ ରଚନାରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 11:00 ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ପରେ ଶୁଣନ୍ତୁ ଇଂରାଜୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସହଯୋଗିତା ଲକ୍ଷ୍ମୀଧର ସାହୁ। ମଧ୍ୟାହ୍ନ 12:30 ଶୁଣିବେ ଏକ ଭାରତ ଶ୍ରେଷ୍ଠ ଭାରତ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ରୂପକ କଷ୍ଟ କଲେ କୃଷ୍ଣ ମିଳେ। 5:30 ଚୈତ୍ୟଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପରୁ ଲାଭ, ପରେ ଭେଟଘାଟରେ ଶୁଣିବେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ସମ୍ପର୍କରେ। ରାତି 8:15 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଏଥିରେ ଶୁଣିବେ ମଧୁମେହର କାରଣ ଓ ତାର ପ୍ରତିକାର ଉପରେ ଏକ ସାକ୍ଷାତକାର। ରାଗ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:35, ଏଥିରେ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁର୍ବାଦନ ଶୁଣିବେ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିକାର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ 5:53 ଆମର ପ୍ରାତଃ ଅଧିବେଶନରେ।